କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି। ଏଥର ଶୁଣନ୍ତୁ ନିତ୍ୟାନନ୍ଦ ସେଠୀଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା କରିଛନ୍ତି ଶ୍ରୀବତ୍ସ ସାହୁ।

ଭଅଁରଟିଏ ଫୁଲରୁ ଫୁଲକୁ ଡେଇଁ ରସ ସଂଗ୍ରହ କଲେ ଫୁଲରେ ପରାଗ ସଙ୍ଗମ ହୋଇ ଫଳ ହେବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ। ତେଣୁ ପ୍ରକୃତିର ବିକାଶ ଏବଂ ସନ୍ତୁଳନ ରକ୍ଷା ପାଇଁ ପ୍ରତିଟି ପ୍ରାଣୀର ଆବଶ୍ୟକତା ରହିଛି। ସେ ସୂକ୍ଷ୍ମ ଭୂତାଣୁଠାରୁ ଆରମ୍ଭ କରି ବିଶାଳ ନୀଳତିମି ପର୍ଯ୍ୟନ୍ତ ସମସ୍ତେ କିଛି ନା କିଛି ଗୁରୁତ୍ୱ ବହନ କରନ୍ତି। ଯେପରିକି ମରୁଭୂମିର ଜାହାଜ କୁହାଯାଉଥିବା ଓଟ ମରୁଭୂମି ପରି କଠିନ ଜଳବାୟୁରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରେ, କମ୍ ପାଣିରେ ମଧ୍ୟ ଅନେକ ଦିନ ରହିପାରେ ଏବଂ ଆସନ୍ନ ଧୂଳିଝଡ଼ରୁ ନିଜର ଚାଳକକୁ ସୁରକ୍ଷା ଯୋଗାଇଥାଏ। ସେହିପରି ସମୁଦ୍ରରେ ଦେଖାଯାଉଥିବା ଇରାୱାଡ଼ି ଡଲଫିନ୍ ମାଛମାନଙ୍କୁ ଘଉଡ଼ାଇ ମତ୍ସ୍ୟଜୀବୀଙ୍କ ଜାଲରେ ପକାଇବାରେ ସାହାଯ୍ୟ କରନ୍ତି, ଫଳରେ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାରେ ସହଜ ହୁଏ। ବାଦୁଡ଼ିମାନଙ୍କର କୀଟପତଙ୍ଗ ଖାଇବା ପ୍ରବୃତ୍ତି ଫସଲ ସୁରକ୍ଷାରେ ସାହାଯ୍ୟ କରିଥାଏ, ଜିଆମାନେ ମାଟିର ଉର୍ବରତା ବଢ଼ାଇଥାନ୍ତି। ମଣିଷର ପାକସ୍ଥଳୀରେ ଥିବା ଜୀବାଣୁ ଖାଦ୍ୟକୁ ବିଘଟିତ କରି ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାନ୍ତି। ଯଦି ଆମେ ଉପକାରୀ ଜୀବ ତଥା ଅଣୁଜୀବଙ୍କ ଉପକାରିତା ବିଷୟରେ ଜାଣିବାକୁ ଚେଷ୍ଟା କରିବା, ତେବେ ଏତେ ବଡ଼ ଜୈବମଣ୍ଡଳରେ ସମସ୍ତ ପ୍ରାଣୀଙ୍କର ଆବଶ୍ୟକତାର ତାଲିକା ଯେ ଅସରନ୍ତି ତାହା ସହଜରେ ବାରି ହେବ। ତେବେ ସବୁ ପ୍ରାଣୀ ସବୁଠାରେ ବସବାସ କରନ୍ତି ନାହିଁ। ପ୍ରକୃତିର ଆବଶ୍ୟକତା ତଥା ବିବିଧତା ଅନୁଯାୟୀ ପ୍ରାଣୀଙ୍କ ଶରୀର ଏବଂ କାର୍ଯ୍ୟରେ ପରିବର୍ତ୍ତନ ଦେଖାଦିଏ। ଯେପରିକି ଆମ ଦେଶରେ ଦେଖାଯାଉଥିବା ଭାଲୁ ଏବଂ ବରଫାବୃତ ତୁନ୍ଦ୍ରାଞ୍ଚଳର ଭାଲୁଙ୍କ ମଧ୍ୟରେ ଅନେକ ପ୍ରଭେଦ ଥାଏ। ତୁନ୍ଦ୍ରାଞ୍ଚଳର ଭାଲୁ ଅତିଶୟ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋମଶ, ଚର୍ବିଳ, ଶକ୍ତ ଏବଂ ଭାରି ହୋଇଥିବା ବେଳେ ଗ୍ରୀଷ୍ମ ଅଞ୍ଚଳର ଭାଲୁ ଅପେକ୍ଷାକୃତ କ୍ଷୀଣ ଏବଂ ଦ୍ରୁତ ହୋଇଥାଏ, ଯାହା ତାକୁ ଶିକାର ସଂଗ୍ରହ କରିବାରେ ସାହାଯ୍ୟ କରିଥାଏ। ସେହିପରି ଆଫ୍ରିକାର ସାଭାନ୍ନା ତୁନ୍ଦ୍ରାଞ୍ଚଳରେ ଜିରାଫ ଭଳି ସର୍ବୋଚ୍ଚ ତୃଣଭୋଜୀ ପ୍ରାଣୀ ଦେଖାଯାଆନ୍ତି, ଯାହା ପୃଥିବୀର ଅନ୍ୟ ସ୍ଥାନରେ ଆଦୌ ଦେଖାଯାଆନ୍ତି ନାହିଁ। ଅଷ୍ଟ୍ରେଲିଆର ଅରଣ୍ୟରେ କଙ୍ଗାରୁ ଏବଂ କୋଆଲା ଭଳି ପଶୁ ଏବଂ ଏମୁ ଭଳି ଦ୍ରୁତଗାମୀ ପକ୍ଷୀ ଦେଖାଯାଆନ୍ତି। ହିମାଳୟର ପାଦଦେଶରେ ଚମରିଗାଈ, କସ୍ତୁରୀ ମୃଗ, ହିମାଳୟ ଚିତା ଆଦି ଦେଖାଯାଆନ୍ତି। ଜନବସତି ଶୂନ୍ୟ ଆଣ୍ଟାର୍କଟିକାରେ ପେଙ୍ଗୁଇନ୍, ସିଲ୍ ମାଛ ଆଦି ଦେଖିବାକୁ ମିଳନ୍ତି। ସେହିପରି ଆମ ରାଜ୍ୟର ନନ୍ଦନକାନନ ଜାତୀୟ ଉଦ୍ୟାନରେ ବିରଳ ଧଳାବାଘଙ୍କ ବଂଶବୃଦ୍ଧି ଅନ୍ୟ ସ୍ଥାନରେ ଦେଖିବାକୁ ମିଳେ ନାହିଁ। ସୁବର୍ଣ୍ଣରେଖା ନଦୀ ମୁହାଣରେ ହଜାର ହଜାର ସଂଖ୍ୟାରେ ଅଲିଭ୍ ରିଡ୍ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପୃଥିବୀର ଅନ୍ୟ ସ୍ଥାନରେ ଦେଖିବାକୁ ମିଳେନି। ଜଳବାୟୁ ଅନୁସାରେ ଗୃହପାଳିତ ପଶୁପକ୍ଷୀ ଯେମିତିକି କୁକୁର, ବିଲେଇ, ଗାଈ, ଘୋଡ଼ା, ଶୁଆ, ପାରା ଏବଂ ବନ୍ୟଜନ୍ତୁ ଯେପରିକି ହାତୀ, ବାଘ, ସିଂହ, ହରିଣ, ମଇଁଷି ଆଦିଙ୍କ ଶାରୀରିକ ପ୍ରଭେଦ ବାରି ହୋଇପଡ଼ିଥାଏ। ଗ୍ରୀଷ୍ମ ମରୁଭୂମିରେ ଏକକୁଜିଆ ଓଟ ଦେଖିବାକୁ ମିଳୁଥିବା ବେଳେ ମଙ୍ଗୋଲିଆର ଶୀତଳ ମରୁଭୂମିରେ ଦୁଇକୁଜିଆ ଓଟ ଦେଖିବାକୁ ମିଳନ୍ତି। ତେବେ ଦ୍ରୁତ ଶିଳ୍ପାୟନ, ଜଙ୍ଗଲ କ୍ଷୟ, ଉତ୍ତାପ ବୃଦ୍ଧି ଏବଂ ମଣିଷର ପ୍ରକୃତି ଉପରେ ଅନୁପ୍ରବେଶ ଯୋଗୁଁ ପୃଥିବୀର ପ୍ରାୟ 40,000 ପ୍ରଜାତିର ଜୀବ ଏବେ ବିଲୁପ୍ତ ପ୍ରାୟ ହୋଇଗଲେଣି। ସୁନ୍ଦରବନରେ ଥିବା ମହାବଳ ବାଘ, ଭାରତୀୟ ଗୟଳ, ସିଂହ, କାଶ୍ମୀର ଲୋହିତ ହରିଣ ଏବଂ ହାତୀଙ୍କ ସଂଖ୍ୟାରେ ଦ୍ରୁତ ଅବଗତି ଦେଖାଦେଲାଣି। କୁହାଯାଏ ଟେଲିଫୋନ୍ ଟାୱାର ଦ୍ୱାରା ବିକିରିତ ବିଦ୍ୟୁତ୍ ଚୁମ୍ବକୀୟ ବା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ତରଙ୍ଗର କୁପ୍ରଭାବରେ କ୍ଷୁଦ୍ର ଘରଚଟିଆ ପକ୍ଷୀ ଆଜି ବିଲୁପ୍ତ। 1980 ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ଦେଖାଯାଉଥିବା ଶଙ୍ଖଚିଲ ପକ୍ଷୀ ରୋଗୀଠାରେ ବ୍ୟବହୃତ ରାସାୟନିକ ଔଷଧକୁ ମୃତ ଶରୀରରୁ ଖାଇ ଆଜି ଅନେଶ୍ୱତ ଭାଗ ନିଶ୍ଚିହ୍ନ ହୋଇଗଲେଣି। ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ଅନେକ ପଶୁପକ୍ଷୀ ଏବଂ ସାମୁଦ୍ରିକ ଜୀବ ଏସବୁ ଅଜାଣତରେ ଖାଇ ଜୀବନ ହରାଉଛନ୍ତି। ପଶୁ ଓ ପକ୍ଷୀଙ୍କ ସୁଦୃଶ୍ୟ ଲୋଭନୀୟ ଅଙ୍ଗ ପ୍ରତ୍ୟଙ୍ଗ ପାଇଁ ଆଜି ଶିକାରୀମାନେ ସେମାନଙ୍କୁ ମାରିବାକୁ ପଛାଉନାହାନ୍ତି। ତେବେ ଅନେକ ସରକାରୀ ଏବଂ ବେସରକାରୀ ସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ପ୍ରାଣୀଙ୍କ ବାସସ୍ଥାନର ସୁରକ୍ଷା ଏବଂ ତାଙ୍କର ବାସୋପଯୋଗୀ ସ୍ଥାନର ଅନୁପ୍ରବେଶକୁ ରୋକିପାରିଲେ ଜୈବ ବିବିଧତା ବଜାୟ ରହିବ ଏବଂ ମଣିଷ ଏବଂ ପ୍ରକୃତିର ଭବିଷ୍ୟତ ଶୃଙ୍ଖଳିତ ତଥା ପରିପକ୍ୱ ହୋଇପାରିବ।

ଶୁଣୁଥିଲେ ଆଜିର ଭାବନା ଉପସ୍ଥାପନା ସୌଭାଗ୍ୟ କୁମାର ରଥ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 388 ଭାଗ।

ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ପାଣ୍ଡବଙ୍କ କୁଶଳ ଜାଣିବାକୁ ଅକ୍ରୁର ହସ୍ତିନାପୁରକୁ ଯାଇଛନ୍ତି। କୁନ୍ତି ଏବଂ ବିଦୁର ତାଙ୍କୁ କୌରବଗଣଙ୍କ ଦ୍ୱାରା ପାଣ୍ଡବଙ୍କୁ ମାରିବା ପ୍ରଚେଷ୍ଟା ଦେଇ ନାନା ନିର୍ଯାତନାର କଥା ଜଣାଇଛନ୍ତି। ଅକ୍ରୁର ମଥୁରା ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଧୃତରାଷ୍ଟ୍ରଙ୍କୁ ଭେଟି କୁନ୍ତି ପୁତ୍ରଙ୍କ ପ୍ରତି ସମଭାବାପନ୍ନ ହେବାକୁ ପ୍ରବର୍ତ୍ତାଇଛନ୍ତି। ଧୃତରାଷ୍ଟ୍ର ମାନିଛନ୍ତି ଅକ୍ରୁରଙ୍କ କଥା ସତ୍ୟ ଏବଂ ଯୁକ୍ତିଯୁକ୍ତ, କିନ୍ତୁ ତାଙ୍କ ହୃଦୟ ପୁତ୍ରାନୁରାଗବଶତଃ ବିଷମ ଭାବାପନ୍ନ ହୋଇ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 388ତମ ଭାଗ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଲାଗି ରହିଥିବା ଯୁଦ୍ଧ ସ୍ଥିତି ଲାଗି ଖର୍ଚ୍ଚ କାଟ କରବାର୍କେ ପ୍ରଧାନମନ୍ତ୍ରୀ ନିବେଦନ କଲା ଉତ୍ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗମାନଙ୍କେ ପେଟ୍ରୋଲ ଓ ଡିଜେଲ ବ୍ୟବହାରକେ କମ୍ କରବାର୍ ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏଥିଲାଗି ଗୋଟିଏ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସରକାରୀ ସ୍ତରର ଭିନ୍ ଭିନ୍ ବୈଠକ ସମୀକ୍ଷା ପ୍ରଶିକ୍ଷଣ କର୍ମଶାଳା ସବୁକି ଅତି ଦରକାର ନାହିଁ ହେଲେ ଆଭାସୀ ଜରିଏ କରାଯିବା। ସେନ୍ତା ଜୁନ୍ 1 ତାରିଖରୁ ସରକାରୀ କାର୍ଯ୍ୟାଳୟମାନଙ୍କେ ଯେତିକି ନୂଆ ଗାଡ଼ି କିଣାଯିବା ସେସବୁ ବୈଦ୍ୟୁତିକ ଗାଡ଼ି ହୋଇଥିବା ବାଧ୍ୟତାମୂଳକ କରାଯାଇଛି। ଇନ ଜନାଇ ଦିଆଯାଇପାରେ ଯେ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କର କାର୍କେଡ୍ର ଗାଡ଼ି ସଂଖ୍ୟା ଅଧା କରିଥିବାର ବେଳେ ପେଟ୍ରୋଲ ଆଉ ଡିଜେଲ ଖର୍ଚ୍ଚା କମ୍ କରବାର୍କେ ଲୋକଙ୍କୁ ନିବେଦନ କରିଥିଲେ। ଓଡ଼ିଶା ହାଇକୋର୍ଟର ଖରା ଛୁଟି ଆଇବା କାଲିଠାନୁ ମୂଲ ହେବାର୍କେ ଯାଉଛି। ଇତାର ଆଗନୁ ଆଜି ହେଉଛେ ହାଇକୋର୍ଟର ଶେଷ କାର୍ଯ୍ୟ ଦିବସ। ମେ 23ରୁ ଜୁନ୍ 21 ତାରିଖ ତ ଖରା ଛୁଟି ହେବା। ଏ ସମିଆଥି ମେ 26, 29, ଜୁନ୍ 2, 5, 9, 12 ଆଉ 17 ତାରିଖ ଅବକାଶକାଳୀନ ଖଣ୍ଡପୀଠ ବସ୍ବା ବୋଲି ହାଇକୋର୍ଟ ତରଫରୁ ବାହାରିଥିବା ବିଜ୍ଞପ୍ତିନୁ ସୂଚନା ମିଳିଛି। ସବୁ ଜରୁରୀ ମାମଲାମାନଙ୍କ ଶୁଣାଣି କାର୍ଯ୍ୟ ଦିବସର 11ରୁ 12 ବଜେ ଭିତରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟର ନ ଦାୟର କରାଯିବା ଓ ମାମଲାମାନଙ୍କର ଶୁଣାଣି ଲାଗି ଅବକାଶକାଳୀନ ଖଣ୍ଡପୀଠଙ୍କ ପାଶେ ତାଲିକାଭୁକ୍ତ କରାଯିବା ବୋଲି ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। ଖରାଛୁଟି ସମିଆଥି ଦିନର 11ରୁ 3 ବଜେ ତକ ଆଭାସୀ ଜରିଏ କୋର୍ଟ କାମ କରବା। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କେ ନିୟମିତ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ମୂଲ ହୋଇସାରିଛି। ସେଡ଼େ 2026-27 ଶିକ୍ଷାବର୍ଷର ଆଗନୁ ନିୟମିତ ଶିକ୍ଷକ ନିଯୁକ୍ତି ହେବାର ବାବଦେ ଆଶଙ୍କା ଥିବାରୁ କେତେଟା ବିଶ୍ୱବିଦ୍ୟାଳୟ ଅତିଥି ପ୍ରଫେସରଙ୍କ କାର୍ଯ୍ୟକାଳ ବଢ଼ାବାର କି ନୂଆ ଅତିଥି ଅଧ୍ୟାପକ ନିଯୁକ୍ତି ଲାଗି ଉଚ୍ଚଶିକ୍ଷା ବିଭାଗକେ ପ୍ରସ୍ତାବ ଦେଇଥିଲେ। ଏଥିଲାଗି ବିଭାଗ ତରଫରୁ ଅନୁମତି ଦିଆଯାଇଛି। ଯେନ୍ମାନେ ନିଯୁକ୍ତି ପାଇବେ ସେମାନଙ୍କର କାର୍ଯ୍ୟକାଳ ଆଇବା 6 ମାସ କି ନିୟମିତ ପ୍ରଫେସର ନିଯୁକ୍ତି ହେବାର ତକ ରହିବା ବୋଲି ଜଣାପଡ଼ିଛି। ପରିବେଶ ସୁରକ୍ଷା ବାବଦେ ଲୋକଙ୍କୁ ସଚେତନ କରିବା ଲାଗି ଆଜି ସାରା ପୃଥିବୀର ଅନ୍ତର୍ଜାତୀୟ ଜୈବ ବିବିଧତା ସଂରକ୍ଷଣ ଦିବସ ପାଳନ କରାଯାଉଛି। ପୃଥିବୀର ଭୌଗୋଳିକ ସାମାଜିକ ଆର୍ ଜୈବିକ ପରିସ୍ଥିତିର ସନ୍ତୁଳନ ରଖବାର ଆର୍ ଯୋଜନାବଦ୍ଧ ଭାବେ କାମ କରିବା ଲାଗି ଲୋକଙ୍କୁ ସଚେତନ କରାଯିବାଟା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ଏ ବଛର ବିଶ୍ୱ ଜୈବ ବିବିଧତା ସଂରକ୍ଷଣ ଦିବସର ବାର୍ତ୍ତା ହେଉଛି ବିଶ୍ୱସ୍ତରୀୟ ପ୍ରଭାବ ଲାଗି ସ୍ଥାନୀୟ ଭାବେ କାମ କରବାର। ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆଜି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯିବା। ଆଜି ସକାଳ 10:30 ବଜେ ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ହେବାର୍କେ ଥିବା କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥି ଅଲଗା ବରିଷ୍ଠ ପଦାଧିକାରୀମାନେ ବି ଉପସ୍ଥିତ ରହିବେ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିର 8 ନମ୍ବର ଦିନେ ଗଲାକାଲି ଶେଷ ହୋଇଛି। କଡ଼ା ସୁରକ୍ଷା ଭିତରେ ମଧ୍ୟାହ୍ନ ଧୂପ ଉତ୍ରୁ ବେଲବୁଡ଼ର 6:30 ବଜେ ଗଣତି କାମ ମୂଲ ହୋଇକରି ରାତିର 10:10 ଥି ଶେଷ ହୋଇଥିଲା। ଗଲାକାଲିର 3 ଘଣ୍ଟା 40 ମିନିଟ୍ ସହିତ ମୋଟ 70 ଘଣ୍ଟା ଗଣତି କାମ ଶେଷ ହୋଇଛି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସୂଚନା ଅନୁସାରେ ଚଳନ୍ତି ଭଣ୍ଡାର 1978 ମସିହାର 31ଟା ଅଳଙ୍କାର ବଦଲେ 40ଟା ରହିଛି। ବାହାର ରତ୍ନଭଣ୍ଡାର 131 ପ୍ରକାର ଅଳଙ୍କାର ସହିତ 34 ପ୍ରକାର ବଢ଼ିଛି। ରତ୍ନଚିହ୍ନ ଉଜନ 3D ମ୍ୟାପିଂ ଭିଡ଼ିଓ ଫଟୋଗ୍ରାଫି ଆଉ ଇ କ୍ୟାଟଲଗ୍ କରାଯାଉଛି। ଏ ମାସର 23, 26, 28 ଆଉ 29 ତାରିଖ ଆହୁରି 4 ଦିନ ଗଣତି କରାଯିବା। ଜୁନ୍ ମାସର ଗଣତି ଦିନ 36 ନିଯୋଗ ଆଉ ପରିଚାଳନା କମିଟିର ବୈଠକ ଉତ୍ରୁ ଚୂଡ଼ାନ୍ତ ହେବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଝାରସୁଗୁଡ଼ା ବିମାନ ବନ୍ଦର ଷ୍ଟାର ଏୟାର ବିମାନ ସେବା ଫେର ଘାଏ ମୂଲ ହୋଇଛି। 42 ଦିନ ଉତ୍ରୁ ଭୁବନେଶ୍ୱର ଆଉ ହାଇଦ୍ରାବାଦକେ ବିମାନ ଚଳାଚଳ କରିଛେ। ଏଥିଲାଗି ଗଲା 5 ତାରିଖରୁ ବୁକିଂ ମୂଲ ହୋଇଥିଲା। ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟନ ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାଥି ଗଲାକାଲି ପୁଲିସ୍ ଆଉ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଅପରାଧକେ ପ୍ରାରମ୍ଭିକ ସ୍ତରନ ରୁକବାର ଆର୍ ମାମଲାମାନଙ୍କର ତଦନ୍ତ ଉପରେ ଐତକା ଜୋର ଦେବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ ଏ ଅବସରରେ କହିଛନ୍ ପୁଲିସ୍ ଆଉ ପ୍ରଶାସନର ତାଲମେଲ ଲାଗି ବିଶ୍ୱସନୀୟ ଡାଟାବେସ୍ ବହୁତ ଜରୁରୀ ଆଏ। ମହିଳା ସଶକ୍ତିକରଣ କ୍ଷେତ୍ରଥି ନୂଆପଡ଼ା ଜିଲ୍ଲା ଫେରଘାଏ ରାଇଜେ ସିଘାନ ରହିଛେ। 2025-26 ଆର୍ଥିକ ବଛର ମିଶନ ଶକ୍ତି ରିପୋର୍ଟ ଅନୁସାରେ ଏସ୍ଏଚ୍ଜି ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମଟି ଜିଲ୍ଲା ରାଇଜେ ପହିଲା ଠାନ୍ ପାଇଛେ। 540 ଏସ୍ଏଚ୍ଜି ଲିଙ୍କେଜ୍ ଲକ୍ଷ୍ୟ ଥିବାର ବେଳେ 6148 ଏସ୍ଏଚ୍ଜି ବ୍ୟାଙ୍କ ଲିଙ୍କେଜ୍ ମିଳିଛେ। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀର ବଲେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଆବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା। ସିଆଡ଼େ ରାଇଜେ ଗୁଳୁଗୁଳି ଆଉ ଗରମ ଲାଗି ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଲାକାଲି ଝାରସୁଗୁଡ଼ାନ ସବୁନୁ ଯହ ତାପମାତ୍ରା 45.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜାଗାର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ସିଆଡ଼େ ସମ୍ବଲପୁର ଝାରସୁଗୁଡ଼ା ବଲାଙ୍ଗୀର ନୟାଗଡ଼ ଜିଲ୍ଲାକେ ଜବର ଖରା ଲାଗି ପାଣିପାଗ କେନ୍ଦ୍ର ତରଫରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02

ସକାଳ 7:10 ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ଅଂଶୁଘାତ କାହିଁକି ହୁଏ ଓ ତା'ର ପ୍ରତିକାର। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ସକାଳ 7:30 ପରିବେଶ ସୂଚନା, ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ। ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ। ସକାଳ 7:35 ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି, କଣ୍ଠଶିଳ୍ପୀ ବି ବୁଦ୍ଧପ୍ରସାଦ ରାଓ, ଗୀତ ରଚନା ଭୀମ ଭୋଇ, ସଙ୍ଗୀତ ଜି ନାରାୟଣ ରାଓ। ସକାଳ 7:50 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ମନୋଜ କୁମାର ବୁଡ଼ା। ସକାଳ 8:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଆରତୀ ମିଶ୍ର ଓ ଦୁର୍ଗାନାରାୟଣ ପ୍ରସାଦ ମିଶ୍ର। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8:45 କଣ୍ଠଶିଳ୍ପୀ ହେଲେ ମମତା ପାଇକରାୟ, ମଧୁମିତା ଭୂୟାଁ ଓ ରୁମା ସରକାର। ଦିନ 11:05 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଶ୍ରୀରାମ ଲୁହୁରା, ମୁରଲୀଧାରୀ ପତି ଓ କାହ୍ନୁ କେଶବ ବହିଦାର। ଦିନ 12:30 NCRT ଦ୍ୱାରା ପ୍ରାୟତ କାର୍ଯ୍ୟକ୍ରମ ଶୁଣିବେ। ଦିନ 1:05 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ପ୍ରମୋଦ କୁମାର ଏବଂ ସ୍ମିତା ତ୍ରିପାଠୀ। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମରେ ତନ୍ ମନ୍ ଧନ। ଏଥିରେ ଶୁଣିବେ ଝାଉ ମାରିବାର କାରଣ ଓ ପ୍ରତିକାର। ଏ ସମ୍ପର୍କରେ ଜ୍ୟୋତ୍ସ୍ନାମୟୀ ମହାରଣାଙ୍କ ସହିତ କଥାବାର୍ତ୍ତା। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଅପରାହ୍ନ 4:02 ଶୁଣିବେ ନାଟକ ରୂପକୋଷ, ରଚନା ବିଷ୍ଣୁ ଚରଣ ସାହୁ, ପ୍ରଯୋଜନା ଶଶିଭୂଷଣ ଦାସ।

ଅପରାହ୍ନ 4:30 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଅନ୍ୟରେ ପରଶୁରାମ ପାତ୍ର, ପ୍ରଫୁଲ୍ଲ କୁମାର ଦାସ, ହୃଷିକେଶ ମେହେର, ଗୋପାଳ କୃଷ୍ଣ ଦାସ ଏବଂ ରବୀନ୍ଦ୍ର ପଣ୍ଡା। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗଗୁଡ଼ିକରେ ଡିଜେଲ ଓ ପେଟ୍ରୋଲର ବ୍ୟବହାର ହ୍ରାସ କରିବା ପାଇଁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଅନୁସାରେ ସରକାରୀ ସ୍ତରର ବିଭିନ୍ନ ବୈଠକ, ପ୍ରଶିକ୍ଷଣ, କର୍ମଶାଳା ଆଦି ଆବଶ୍ୟକ ନଥିଲେ ଆଭାସୀ ମାଧ୍ୟମରେ କରାଯିବ। ଆସନ୍ତା ପହିଲାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ନୂତନ ବୈଦ୍ୟୁତିକ ଯାନ କ୍ରୟ କରାଯିବ। ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ଯାନ ପାଇଥିବା ବରିଷ୍ଠ ଅଧିକାରୀ ନିଜ ନିଜ ମଧ୍ୟରେ କାର୍ ପୁଲିଂ କରିବେ। ଦୂରସ୍ଥାନକୁ ପରିଦର୍ଶନ ସମୟରେ ବସ୍ କିମ୍ବା ରେଳରେ ଯାତ୍ରା କରିବା, ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ପରିମାଣ ଅତିକମ୍ରେ 10% ହ୍ରାସ ଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ, ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି, କେତେକ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା ନିଯୁକ୍ତି କରାଯାଇଛି। ସେହି କର୍ମଚାରୀମାନେ ନିୟମିତକରଣ ପାଇଁ ଦାବି କରିବା ସହ ଏନେଇ ବିଭିନ୍ନ ମାମଲା କୋର୍ଟରେ ଚାଲିଛି। ଏହାଦ୍ୱାରା ସରକାର ଓ ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ଭାର ବୃଦ୍ଧି ପାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ବରପୁତ୍ର ଐତିହ୍ୟ ଗ୍ରାମ ସର୍ବାଙ୍ଗୀନ ବିକାଶ ଯୋଜନା ମାଧ୍ୟମରେ ଆଗରପଡ଼ା ଅଞ୍ଚଳର ବିକାଶ ପାଇଁ 15 କୋଟି ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଖୁବ୍ ଶୀଘ୍ର ଏହି ଅଞ୍ଚଳରେ ସ୍ମୃତି ସଂଗ୍ରହାଳୟ, ଆଧୁନିକ ଗ୍ରନ୍ଥାଗାରର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଦେୟ ଛାଡ଼ କରାଯାଇଛି। ଏହି ବର୍ଗର ଛାତ୍ରଛାତ୍ରୀମାନେ ପୂର୍ବରୁ ଫର୍ମ ପୂରଣ କରିଥିଲେ ସେମାନେ ଦାଖଲ କରିଥିବା ଦେୟ ଫେରସ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଓଡ଼ିଶା ହାଇକୋର୍ଟରେ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ତେବେ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୋଜନା ଓ ସମୀକ୍ଷା କମିଟିର ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ବର୍ଷର ଯୋଜନା ଉପରେ ଏଥିରେ ଆଲୋଚନା ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ମୋଟ 31 ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ 2-ଦିନିଆ ଆନ୍ତଃଜିଲ୍ଲା ପେନ୍ସନ୍ ଅଦାଲତ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ 19 ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ପେନ୍ସନ୍ ମଞ୍ଜୁର ଆଦେଶ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କ୍ଷେତ୍ରରେ ସଫଳତା ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜିଲ୍ଲାରେ 5,440 ଜଣ ଏସ୍ଏସ୍ଜିଙ୍କୁ ବ୍ୟାଙ୍କ ଲିଙ୍କେଜ୍ ଦେବା ଲକ୍ଷ୍ୟ ରହିଥିବା ବେଳେ ଏପର୍ଯ୍ୟନ୍ତ 113% ସଫଳତା ହାସଲ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯଶୋଦା ଯୋଜନା ହିତାଧିକାରୀଙ୍କୁ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରାମର୍ଶ ଶିବିରରେ ଯଶୋଦା ଯୋଜନାର ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ଅନୁଯାୟୀ ପରବର୍ତ୍ତୀ ସମୟରେ କେନ୍ଦ୍ରଗୁଡ଼ିକ ଖୋଲିବା ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 24 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 45.5 ଡିଗ୍ରୀ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ, ଅଂଶୁଘାତ କାହିଁକି ହୁଏ ଓ ତା'ର ପ୍ରତିକାର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସୁଧାଂଶୁ ଶେଖର ପଣ୍ଡା।
2: ଅଂଶୁଘାତ, ତା'ର କାରଣ ଏବଂ ସାବଧାନତା। ଯେତେବେଳେ ଗ୍ରୀଷ୍ମତାପ ସୀମା ଲଙ୍ଘନ କରି ପ୍ରାଣୀ ଜଗତକୁ ଆଘାତ ଦିଏ ସେତେବେଳେ ତାକୁ ଅଂଶୁଘାତ କୁହାଯାଏ। ଅଧିକ ତାପମାତ୍ରାରେ ଶରୀର ଅଧିକ ଗରମ ହେବାରୁ ଅଂଶୁଘାତ ଘଟେ। ଏହା ଏକ ଗୁରୁତର ଅବସ୍ଥା, ସମୟରେ ଚିକିତ୍ସା ନ କଲେ ଜୀବନକୁ ବିପଦରେ ପକାଇପାରେ। ବର୍ତ୍ତମାନ ଆମେ ଦେଖିବା ଯେ ଏ ଅଂଶୁଘାତ କିପରି ହୁଏ। ଆମର ଶରୀରର ତାପମାତ୍ରା ପ୍ରାୟତଃ 37 ଡିଗ୍ରୀ ସେଲସିୟସ ବା 37 ଡିଗ୍ରୀ ସେଲସିୟସ। ଏହି ତାପମାତ୍ରା ବୃଦ୍ଧି ପାଇଲେ ଆମ ମସ୍ତିଷ୍କ ତା ଭିତରେ ଥିବା ଥାଲାମସ୍ ବୋଲି ଯେଉଁ ଗ୍ଲାଣ୍ଡଟା ଅଛି ତାକୁ ନିୟନ୍ତ୍ରଣ କରେ। ଶରୀରର ତାପମାତ୍ରା ବଢ଼ିଲେ ଶରୀରରୁ ଝାଳ ବାହାରି ତାହାକୁ କମାଇ ଦେଇଥାଏ। ଯଦି ମସ୍ତିଷ୍କ ତା'ର ତାପମାତ୍ରା କରିବାରେ ବିଫଳ ହୁଏ ତେବେ ମନୁଷ୍ୟକୁ ଅଂଶୁଘାତରେ ଆକ୍ରାନ୍ତ ହୁଏ। ପ୍ରଥମେ ଦେଖିବା ଯେ ଏଇ ହିଟ୍ ରିଲେଟେଡ୍ ଡିଜର୍ଡ଼ସ୍ ଗୁଡ଼ାକ କେମିତି ହୁଏ। ପ୍ରଥମ ସୋପାନ ହେଲା ଯେ ହିଟ୍ କ୍ରାମ୍ପସ୍। ହିଟ୍ କ୍ରାମ୍ପସ୍ଟା କ'ଣ? ଯଦି ହିଟ୍ କ୍ରାମ୍ପସ୍ ହେବ, ଯଦି ଜଣେ ବେଶୀ ସମୟ ଖରାରେ ଆକ୍ରାନ୍ତ ଥାଏ ତାହେଲେ ଶରୀରରୁ ତା'ର ଅଧିକ ଝାଳ ବାହାରି ଶରୀରରୁ ଲୁଣ ଏବଂ ଜଳୀୟ ଅଂଶ କମିଯାଏ। ତା'ର ହାତ ପାଦ ପେଟ ଏବଂ ତା'ର ଦେହର ମାଂସପେଶୀ ଗୁଡ଼ାକରେ ଯନ୍ତ୍ରଣା ଅନୁଭବ କରେ। ଏହା ଏକ ସାଧାରଣ ହାଲୁକା ଅବସ୍ଥା, କିନ୍ତୁ ଯଦି ଆମେ ସମୟରେ ପଦକ୍ଷେପ ନ ନେବା ଏହା ବଢ଼ିଯାଇପାରେ। ଯଦି ଏହାର ଚିକିତ୍ସା କରା ନଯାଏ ତାହେଲେ ଶରୀରରେ ଅଧିକ ଥକି ଯାଇଥାଏ ଏବଂ ଝାଳ ବାହାରେ ଦୁର୍ବଳତା ଅନୁଭବ ହୁଏ, ମୁଣ୍ଡ ବୁଲାଏ। ତୁରନ୍ତ ଏହାର ଚିକିତ୍ସା ନକଲେ ରୋଗୀ ଗୁରୁତର ହୋଇଥାଏ। ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ, ଶରୀରର ତାପମାତ୍ରା ବହୁତ ବଢ଼ିଯାଇଥାଏ, 40 ଡିଗ୍ରୀ ସେଲସିୟସରୁ ଉପର ହୋଇଯାଇଥାଏ ଏବଂ ଏଥିରେ ଆଉ ଝାଳ ବାହାରିପାରେ ନାହିଁ। ବ୍ୟକ୍ତି ଅଚେତ ହୋଇଯାଏ, ଦେହରେ ବହୁତ ତାପମାତ୍ରା ବଢ଼ିଯାଏ ଏବଂ ତାକୁ ବାତ ମଧ୍ୟ ମାରେ। ଏହା ଏକ ଗୁରୁତର ଅବସ୍ଥା, ଯଦି ଏହାକୁ ଆମେ ଚିକିତ୍ସା ନ କରିବା ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ିପାରେ। ବର୍ତ୍ତମାନ ଦେଖିବା ଯେ ଆମେ କ'ଣ କଲେ ଅଂଶୁଘାତରୁ ମୁକ୍ତି ପାଇପାରିବା। ଆପଣଙ୍କର ଘର ଯଦି ଟିଣ ବା ଆଜବେଷ୍ଟସରେ ହେଉ, ତା ଉପରେ ନଡ଼ା ବିଡ଼ା ପକାନ୍ତୁ କିମ୍ବା ଧଳା ରଙ୍ଗର ଲେପନ କରନ୍ତୁ। ଯଦି ଆପଣ ବାହାରକୁ ଯାଉଛନ୍ତି ତାହେଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାଇ ରଖନ୍ତୁ ଏବଂ ଛତା, ଜୋତା ବା ଚପଲ, କଳା ଚଷମା ପିନ୍ଧନ୍ତୁ। ଯଦି ହାଲିଆ ଲାଗୁଛି ତାହେଲେ ଛାଇ ବା ପବନ ଚଳାଚଳ କରୁଥିବା ସ୍ଥାନରେ ବିଶ୍ରାମ କରନ୍ତୁ। ପ୍ରଚୁର ପରିମାଣର ପାଣି, ତୋରାଣି, ORS, ଘୋଳ ଦହି, ସର୍ବତ କିମ୍ବା କାକୁଡ଼ି ଓ ତରଭୁଜ, ଏ ଖାଦ୍ୟ ଗୁଡ଼ାକ ଖାଇଲେ ଅଂଶୁଘାତରୁ ଆପଣ ବର୍ତ୍ତି ପାରିବେ। ଢିଲା ହାଲୁକା ରଙ୍ଗର ସୂତା କପଡ଼ା ପିନ୍ଧିକି ଆପଣ ଏ ଖରାଦିନେ ବାହାରକୁ ଯିବା ଉଚିତ। ଏ ଅଂଶୁଘାତରୁ ମୁକ୍ତି ପାଇବା ପାଇଁ ଆମେ କ'ଣ କରିବା ନାହିଁ? ଆମେ ଜାଣୁଛୁ ଯେ ଖରା ସବୁଥିରୁ ବେଶୀ ହୁଏ 11:00-3:00 ମଧ୍ୟରେ, ତ ସେହି ସମୟରେ ଆମେ ଟାଣ ଖରାକୁ ବାହାରିବା ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ ସେ ସମୟରେ କରିବା ଉଚିତ ନୁହେଁ। ଯିଏ ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା, ଯେଉଁମାନେ ଉଚ୍ଚ ରକ୍ତଚାପରେ ପୀଡ଼ିତ କିମ୍ବା ମଧୁମେହ ରୋଗୀ, ଏହି ସମୟରେ ଟାଣ ଖରାରେ ବାହାରନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାମ କିମ୍ବା ରୋଷେଇ କରିବାଟା ବିପଦ ହୋଇପାରେ। ମାଦକ ଦ୍ରବ୍ୟ ଯଥା ବିଡ଼ି, ମଦ ଇତ୍ୟାଦି ସେବନ କରିବାଟା ଉଚିତ ନୁହେଁ। ଆପଣ ଖାଲି ପେଟରେ ବି କୌଣସି ଜାଗାକୁ ଯାଆନ୍ତୁ ନାହିଁ କି ଅଧିକ ସମୟ ଖାଲି ପେଟରେ ରହିବାଟା ଠିକ୍ ହୁଏ ନାହିଁ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ଅଂଶୁଘାତ କାହିଁକି ହୁଏ ଓ ତା'ର ପ୍ରତିକାର, ଏ ସମ୍ପର୍କରେ କହିଲେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ଆକାଶବାଣୀ ସମ୍ବଲପୁର ସମୟ ସକାଳ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମଜା ବୁରହାନ ନିହତ। ଆଜିକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଟ୍ସଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ଟାମ୍ଟା ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ, ଅଧିକାରୀ ଓ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ପାରସ୍ପରିକ ସ୍ୱାର୍ଥଜଡ଼ିତ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଆଲୋଚନାରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସଂସ୍କୃତି, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ନବସୃଜନ ଓ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ ବିଶ୍ୱସ୍ତରୀୟ ତଥା ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଶ୍ରୀ ମୋଦି ଆଜି ଅପରାହ୍ନରେ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି। ସନ୍ଧ୍ୟାରେ ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାଇପ୍ରସ୍ ରାଷ୍ଟ୍ରପତି ସାକ୍ଷାତ କରିବେ। ଆସନ୍ତା ବର୍ଷ

ଫେବୃଆରୀରେ ଭାରତ ଓ ସାଇପ୍ରସ୍ କୂଟନୈତିକ ସମ୍ପର୍କର 65 ବର୍ଷ ପୂରଣ କରିବେ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି, ଭାରତର ଆବଶ୍ୟକତା ଅନୁଯାୟୀ ଆମେରିକା ଇନ୍ଧନ ବିକ୍ରୟ ଲାଗି ପ୍ରସ୍ତୁତ ରହିଛି। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରେ ଭାରତରେ ଶକ୍ତି ସଙ୍କଟ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ ଏହା କହିଛନ୍ତି। ସେ ସ୍ୱିଡେନ୍ ଏବଂ ଭାରତ ଗସ୍ତରେ ଆସୁଛନ୍ତି। ଅନ୍ୟପକ୍ଷରେ ଭାରତକୁ ଏକ ବୃହତ୍ ସହଭାଗୀ ବୋଲି ବର୍ଣ୍ଣନା କରି ଶ୍ରୀ ରୁବିଓ କହିଛନ୍ତି, ଏହି ଗସ୍ତ କାଳରେ କ୍ୱାଡ୍ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିବ। ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ 26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। 26 ତାରିଖରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ସମ୍ମିଳନୀରେ ସେ ଭାଗ ନେବେ। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ IBCA ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଏବଂ ଆଫ୍ରିକୀୟ ୟୁନିୟନ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ତାରିଖ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। 2019 ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ହମ୍ଜା ବୁରହାନ ଗତକାଲି ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ନିହତ ହୋଇଛି। ଅଲ୍ ବଦର ଆତଙ୍କବାଦୀ ଗୋଷ୍ଠୀର କମାଣ୍ଡର ବୁରହାନ ଓରଫ ଅର୍ଜୁମନ୍ଦ ଗୁଲଜାର ଡାର ଓରଫ ଡାକ୍ତରଙ୍କୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଭାରତ 2022 ଏପ୍ରିଲରେ ଆତଙ୍କବାଦୀ ଘୋଷଣା କରିଥିଲା। ପୁଲୱାମା ଆକ୍ରମଣ ପରେ ସେ ପାକ୍ ଅଧିକୃତ କାଶ୍ମୀରରେ ଗୁପ୍ତ ଭାବରେ ଶିକ୍ଷକତା କରୁଥିଲା। ପୁଲିସ୍ ସୂଚନା ଅନୁଯାୟୀ ମୁଜାଫରାବାଦର ଗୁଜରାଟସ୍ଥିତ ଏକ ଘରୋଇ କଲେଜର ଅଧ୍ୟକ୍ଷ ବୁରହାନ ଗତକାଲି ସକାଳେ କଲେଜରୁ ବାହାରକୁ ଆସିବା ସମୟରେ ତାଙ୍କ ଉପରକୁ ଆକ୍ରମଣକାରୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ। ବୁରହାନର ମୁଣ୍ଡରେ 3 ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଓ ଭେଣ୍ଟିଲେଟରରେ ରଖାଯାଇଥିଲା। ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ପୁଲିସ୍ ଗିରଫ କରିଥିବା ଏବଂ ଆକ୍ରମଣରେ ବ୍ୟବହୃତ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି। ସେହି ବ୍ୟକ୍ତି ଜଣକ ମୋଟର ସାଇକେଲରେ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରି ପୁଲିସ୍କୁ ହସ୍ତାନ୍ତର କରିଥିଲେ। 1999 ଜନ୍ମଗ୍ରହଣ କରିଥିବା ଡାର ଜମ୍ମୁ ଏବଂ କାଶ୍ମୀରର ପୁଲୱାମାର ରତ୍ନିପୁରାର ବାସିନ୍ଦା ଥିଲା। ସେ ବୈଧ କାଗଜପତ୍ରରେ ପାକିସ୍ତାନ ଯାଇଥିଲା ଏବଂ ସେଠାରେ ବଲ୍ ଅଦର ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗର ଆର୍ଯ୍ୟକର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାର ପୁନଃ ତଦନ୍ତ ଲାଗି ସିବିଆଇର ଏକ 3-ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୀଡ଼ିତାଙ୍କୁ ହସ୍ପିଟାଲ ପରିସରରେ ହତ୍ୟାଠାରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସମସ୍ତ ଘଟଣାର ସବିଶେଷ ତଦନ୍ତ କରାଯିବ। ଏଥିପାଇଁ ହାଇକୋର୍ଟ ସିବିଆଇକୁ ଆବଶ୍ୟକ ଅନୁମତି ପ୍ରଦାନ କରିବା ସହ ଆସନ୍ତା 25 ତାରିଖ ମଧ୍ୟରେ ପୂର୍ବ ଘଟଣାର ରିପୋର୍ଟ ଦେବାକୁ କହିଛନ୍ତି। 25 ତାରିଖ ଦିନ ମାମଲାର ପୁନଃ ଶୁଣାଣି କରାଯିବ। ଭାରତୀୟ ରେଳବାଇର କ୍ୟାଟରିଂ ଓ ଟୁରିଜିମ୍ କର୍ପୋରେସନ IRCTC 2026-27 ପର୍ଯ୍ୟଟନ ଋତୁ ପାଇଁ ଗୋଲ୍ଡେନ୍ ଚାରିଅଟ୍ ଲକ୍ଜରୀ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି। ଏଥିରେ ଦକ୍ଷିଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ଦୃଶ୍ୟ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଆଗାମୀ ପର୍ଯ୍ୟଟନ ଋତୁ ପାଇଁ 3 ସ୍ୱତନ୍ତ୍ର ଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସେଗୁଡ଼ିକ ହେଉଛି ପ୍ରାଇଡ୍ ଅଫ୍ କର୍ଣ୍ଣାଟକ, ଜୁଏଲ୍ସ ଅଫ୍ ସାଉଥ୍ ଓ ଗ୍ଲିମ୍ସେସ୍ ଅଫ୍ କର୍ଣ୍ଣାଟକ। ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀମାତା ବୈଷ୍ଣବ ଦେବୀ ମନ୍ଦିରରେ ନିର୍ମିତ ବୈଷ୍ଣବୀ ଭବନକୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ଫଳରେ ପବିତ୍ର ଗୁମ୍ଫା ମନ୍ଦିରରେ ତୀର୍ଥଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ମିଳିପାରିବ। ବୈଷ୍ଣବୀ ଭବନରେ ଅଧିକ ସଂଖ୍ୟାର ତୀର୍ଥଯାତ୍ରୀମାନଙ୍କ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ କରାଯାଇଛି। ପ୍ରାୟ 45,784 ସ୍କୋୟାର ଫୁଟ୍ରୁ ଅଧିକ ଅଞ୍ଚଳରେ ନିର୍ମିତ ନୂଆ ବୈଷ୍ଣବୀ ଭବନରେ 78 କୋଠରୀ ରହିଛି। ମଣିପୁର ପୋଲିସ୍ ମୁଖ୍ୟ ରାଜୀବ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟ୍ ନିଯୁକ୍ତି କମିଟି ଶ୍ରୀ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛି। ସୁରକ୍ଷା ସଚିବ ହେଉଛନ୍ତି ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ SPG ପ୍ରଶାସନିକ ମୁଖ୍ୟ, ଯିଏ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରୀ ବାସଭବନରେ ତାଙ୍କ ସହ ରହୁଥିବା ତାଙ୍କ ପରିବାରର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥାନ୍ତି। 1993 ବ୍ୟାଚ୍ ତ୍ରିପୁରା କ୍ୟାଡରର IPS ଅଧିକାରୀ ଶ୍ରୀ ସିଂ 2000

0: 23 ଜୁନ୍ 1 ଠାରୁ ମଣିପୁରର ପୁଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଦେଶରେ ରେଳ ଭିତ୍ତିଭୂମି ଏବଂ ଟ୍ରେନ୍ ପରିଚାଳନାକୁ ଲକ୍ଷ୍ୟ କରି ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦେଇଛି। ଗତକାଲି ନୂଆଦିଲ୍ଲୀ ରେଳଭବନରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ପରାମର୍ଶ ଦିଆଯାଇଛି। ରେଳଯାତ୍ରା ସମୟରେ ଏବଂ ରେଳବାଇ ପରିସର ମଧ୍ୟରେ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ସହାୟତା ନମ୍ବର 139କୁ କଲ୍ କରି ରିପୋର୍ଟ କରିବାକୁ ରେଳବାଇ ଯାତ୍ରୀମାନଙ୍କୁ ଅନୁରୋଧ କରିଛି। ବୈଠକରେ ରେଳ ବିଭାଗର ସମୟୋଚିତ ପଦକ୍ଷେପ କେତେକ ବଡ଼ ଦୁର୍ଘଟଣାକୁ ରୋକିବାରେ ସଫଳ ହୋଇଥିବା କୁହାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପକରଣ ବ୍ୟବହାର କରି ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ପ୍ୟାରିସ୍ରେ ଗତକାଲି ଅଷ୍ଟମ ଭାରତ ଫ୍ରାନ୍ସ ସାମୁଦ୍ରିକ ସହଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ଉପଜାତୀୟ ସୁରକ୍ଷା ପରାମର୍ଶଦାତା ପବନ କାପୁର ଏବଂ ଫ୍ରାନ୍ସର ସଶସ୍ତ୍ର ବାହିନୀ ମନ୍ତ୍ରଣାଳୟର ଆନ୍ତର୍ଜାତିକ ସମ୍ପର୍କ ଓ ରଣନୀତି ନିର୍ଦ୍ଦେଶକ ଗୁଇଲାମ ଓଲାଙ୍ଗନିୟର ଏବଂ ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୁରକ୍ଷା ନିର୍ଦ୍ଦେଶକ କ୍ଲେୟର ରାଉଲିନ୍ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଆଲୋଚନାରେ ଜଳଦସ୍ୟୁ, ସଶସ୍ତ୍ର ଡକାୟତି, ସାମୁଦ୍ରିକ ଆତଙ୍କବାଦ, ନିଶା କାରବାର ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ଅବୈଧ ସାମୁଦ୍ରିକ କାର୍ଯ୍ୟକଳାପର ମୁକାବିଲା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ଜୈବ ବିବିଧତାର ସୁରକ୍ଷା କେବଳ ବିଶ୍ୱସ୍ତରୀୟ ପ୍ରତିବଦ୍ଧତା ନୁହେଁ, ବରଂ ସମସ୍ତ ନାଗରିକ, ଅନୁଷ୍ଠାନ ଓ ସରକାରଙ୍କ ଦାୟିତ୍ୱ। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ବିଶ୍ୱରେ ପ୍ରଭାବ ପାଇଁ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରିବା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 99 ରନ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ 20 ଓଭରରେ 4 ୱିକେଟ୍ ହରାଇ 229 ରନ୍ କରିଥିଲା। ଏହାର ଜବାବରେ ଚେନ୍ନାଇ ସୁପର କିଙ୍ଗସ୍ 13 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 140 ରନ୍ କରିଥିଲା। ମହମ୍ମଦ ସିରାଜକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମ୍ଜା ବୁରହାନ ନିହତ। ଆର୍ଯ୍ୟକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
2: ଯେନ୍ ଚାଷୀ ଭାଇ ବହିନମାନେ ଡାଲ ଜାତିଆ ଫସଲ ଚାଷ କରୁଛନ୍, ନିଘା ଦେବେ ଯେ ଠିକ୍ ଗଛ ବଢ଼ିଲା ବେଲ୍କେ ଫଲ ଧରିଲା ବେଲ୍କେ ଭିନ୍ ଭିନ୍ କିସ୍ମର ରୋଗ ପୋକ ଲାଗିକରି ଫସଲର ନୁକସାନ କରିଥିସନ୍। ରୋଗ ଭିତରେ ରହିଛେ ସାହେବି ରୋଗ, ପାଉଁଶିଆ ରୋଗ, କଲଙ୍କି ରୋଗ, ଝାଉଁଲା ରୋଗ, ଏନ୍ତା ସବୁ ରହିଛେ। ପୋକ ଭିତରେ ଯୋଉ ପୋକ ବୋଇଲେ ଲାଖି ପୋକ ବୋଲି ଆମେ ଯେନ୍ଟାକେ କହିଥିସୁଁ, ଉକ୍ନିଆ ପୋକ ଯେନ୍ଟାକେ କି ସୁରି ପୋକ ବୋଲିକରି କହିଥିସୁଁ, ଛୁଇଁ ବିନ୍ଧା ପୋକ, ଏନ୍ତା ସବୁ ପୋକମାନେ ଲାଗିକରି ଫସଲକେ ନୁକସାନ ପହଞ୍ଚେଇଥିସନ୍। ଦଲଜାତିଆ ଫସଲର ଗୋଟେ ମୁଖିଆ ରୋଗ ହଉଛେ ସାହେବି ରୋଗ। ଇ ରୋଗ ହେଲେ ପତରମାନେ ଆଗାଡ଼ୁ ହଲଦିଆ ଆଉ ଶାଗୁଆ ଛିଟା ପଡ଼ିଯାଏସି, ଏନ୍ତା ହେଲେ ପୁରା ପତର ଆଉ ଗଛ ଗଲେ ହଲଦିଆ ହେଇକରି ମରିଯାଏସି। ଆଉ ଯଦି ନାଇଁ ମର୍ବା ହେଲେ ଗଛେ ବନେ ଫଲ ବୋଇଲେ ସୁସ୍ଥ ଫଲ ଟିକେ ବି ନାଇଁ ହୁଏ। ଇ ରୋଗଟା ଭୂତାଣୁ ଜନିତ ହେଇଥିବାର ଲାଗି ଗୋଟେ ରୁଗିଆ ଗଛନୁ ବନେ ଗଛକେ ଚପରି ଯାଇଥିସି। ଇ ରୋଗ ନାଇଁ ହେବାର୍ ଲାଗି ପହେଲା ଯେନ୍ ଗଛ ବନେ ହେଇକରି ଫଲ ହେଇଥିବା ସେନର୍ ବିହନକେ ରଖ୍ବେ। ବିହନ ଲଗାଲା ବେଲ୍କେ 1 କେଜି ବିହନ ଲାଗି 5 ଗ୍ରାମ ଥାୟା ମେଥୋକଜାମ ନାହିଁ ତ ଇମିଡ଼ା କ୍ଲୋପ୍ରିଟ୍ ଥି ବିଶୋଧନ କରିକରି ଲଗାବେ। ଗଛମାନ୍କେ 2-3 ପତର ହେଲା ଦିନୁ 1-10 ହଲଦିଆ ଅଠାଯୁଗ ଜତା ବନାବେ। ସାହେବି ରୋଗର ବାହକ ଧୂପ ମାଛି ହେଇଥିବାର୍ ଲାଗି ସେ ମାଛିମାନେ ହଲଦିଆ ରଙ୍ଗ ଦେଖିକରି ଆସ୍ବେ ଆଉ ଜନ୍ତାନ ଲାଗିକରି ଅଠାଥି ଲାଖିକରି ମରିଯିବେ। ଏନ୍ତା କର୍ବାର୍ ଲାଗି ରୋଗ ବଢ଼ି ନାଇଁ ପାରେ। ଆଉ ଗୋଟେ କଥା ନିଘା ଦେବେ, କ୍ଷେତେ ବୁଲିକରି ଦେଖ୍ବେ ଯେନ ଗଛେ ଏନ୍ତା ହେଇଥିବା ସେ ଗଛ୍କେ ଉପଡ଼େଇ କରି ଫିକି ଦେବେ ଆଉ ପୁରା କ୍ଷେତେ ଏକର୍କ 800 ମିଲିଲିଟର ନାହିଁ ତ 1 କେଜି ଲେକାନିସିଲିୟମ୍ ଜୈବ ବିଷ ନାହିଁ ତ 1 ଲିଟର ନିମ୍ ବିଷ ନାହିଁ ତ 40 ଗ୍ରାମ ଥାୟାମେଥୋକ୍ଜାମ୍ ନାହିଁ ତ 40 ଗ୍ରାମ ଏସିଟାମିପ୍ରିଟ୍କେ 200 ଲିଟର ପାଣିଥି ଗୁଲେଇ କରି 15 ଦିନଥି ଥରେ ଲେଖା 2-3 ଥର ଝିଟି ଦେବେ। ହେଲେ ଇ ରୋଗ ହେବାରୁ ଫସଲକେ ବଞ୍ଚେଇ ପାରିବେ। ହେନ୍ତା ପାଉଁଶିଆ ରୋଗ ବୋଲି ଆଉ ଗୋଟେ ରୋଗ ଡାଲଜାତିଆ ଫସଲଥି ହେଇକରି ଫସଲକେ ନୁକସାନ କରିଥିସନ୍। ଇ ରୋଗ ହେଲେ ପତରମାନ୍କେ ଆଉ ଛୁଇଁ ବଏଲେ ଫଲ୍ ଉପରେ ଘାଏ ଘାଏ ଖାର ପଡ଼ଲା ବାକି ଦେଖାଯାଏସି। ଯେତେବେଲେ ପାଏନ୍ପାଗ ବଦଲି କରି ଥଣ୍ଡା କି କୁହୁଡ଼ିଆ ପାଗ ହେଇକରି ପରିବେଶଟା ଉଦା ବାଗି ରହିସି, ଇ ରୋଗ ବଢ଼ବାର୍ଥି ସାହାଯ୍ୟ କରସି। ଇ ରୋଗ ଆରମ୍ଭ ହେବାର ଦେଖିଲେ ଫସଲଥି ଟ୍ରାଇକୋଡର୍ମା ଭିଡ଼େ ବୋଲି ଗୋଟେ ଜୈବ ବିଷ ଅଛେ, ସେଟାକେ 1 ମିଲିଲିଟର ନେଇକରି 1 ଲିଟର ପାଣିଥି ଗୁଲେଇ କରି ଝିଣ୍ଟବେ। ନାହିଁ ତ 1 ଲିଟର ପାଣିଥି ଶତକଡ଼ା 80% ସେଚିତ ଗୁଣ ନାହିଁ ତ 2 ଗ୍ରାମ ଫ୍ଲୁସିଲାଜୋଲ ନାହିଁ ତ 1.5 ଗ୍ରାମ କାର୍ବନଡାଜିମ୍କେ ଗୁଲେଇ କରି ଫସଲ ଉପରେ ଝିଣ୍ଟି ଦେବେ। ଥରେ ଥି ଯଦି ଇ ରୋଗ କମ୍ବାର ନାହିଁ ଦେଖିବେ ହେଲେ 7-10 ଦିନ ତାରୁ ଆଉ ଥରେ ଉଷୋକେ ଝିଣ୍ଟବେ। ଆଉ ଗୋଟେ ରୋଗ ରହିଛେ କଲଙ୍କି ରୋଗ, ବୋଇଲେ ଲୁହାଥି ମୂର୍ଚ୍ଛା ଲାଗିଲେ ଯେନ୍ତା ହେଇଥିସି ଇ ରୋଗ ଫସଲଥି ହେଲେ ପତରମାନ୍କେ ହେନ୍ତା ଲାଲ ଲାଲ ମାଟିଆ ରଙ୍ଗର ଲମ୍ବା ନାହିଁ ତ ଉଞ୍ଚା ଉଞ୍ଚା ଗୋଲ ଦାଗ ମାନେ ଦେଖାଯାଏସି। ଇଟା ଗୋଟେ କବକ ଜନିତ ରୋଗ ଆଏ। ଇ ରୋଗ ଫସଲଥି ଦେଖାଦେବା ହେଲେ 4-5 ଗ୍ରାମ ଗନ୍ଧକ ନାହିଁ ତ 3 ଗ୍ରାମ ମାଙ୍କୋଜେପ ନାହିଁ ତ 2 ଗ୍ରାମ କ୍ଲୋରୋଥାଲୋନିଲ୍ କେ 1 ଲିଟର ପାଣିଥି ମିଶେଇ କରି ଝିଣ୍ଟିବେ। ହେଲେ ଇ ରୋଗ ନୁ ଫସଲକେ ବଞ୍ଚେଇ ପାରିବେ। ରୋଗ ମାନଙ୍କର ବାଗିର ଡାଲଜାତିଆ ଫସଲଥି କଲା ଲାଖି ପୋକ ମେଚା ମେଚା ହେଇକରି କଲି ଡାଲର ଅକ୍ଥି ପତରଥି ଫୁଲ କଢି ଆଉ ଫଲଥି ଗଲେ ଲାଗିକରି ରସକେ ଶୁଷି କରି ଖାଇଯାଇଥିସନ୍। ଥଣ୍ଡା ଆଉ କୁହୁଲିଆ ପାଗେ ଇ ପୋକ କେତନି କେତେ ଲାଗିଥିସନ୍। ହେନ୍ତା ଉକ୍ନିଆ ପୋକ ଯେନ୍ଟାକେ କି ସୁରି ପୋକ ବୋଲିକରି କହେସୁଁ, ଇ ପୋକ ଗଲେ ହେଲେ ପତରମାନ୍କେ ଆଚରି ନେଲା ବାଗିର ଧୋପ ଦାଗ ଦେଖାଯାଏସି। ଇମାନେ ବି ଗଛର ରସ ଶୁଷିଥିସନ୍ ବେଲେ ଗଛଟା ମରିଯାଏସି। ଇମାନଙ୍କରନୁ ଗଛକେ ବଞ୍ଚାବାର୍କେ ହେଲେ ଫସଲଥି 2-2ଟା ପତର ହେଲା ବେଲୁ ଏକର୍କ 8-10ଟା ହଲଦିଆ ଅଠା ଜନ୍ତା ନାହିଁ ତ 8-10ଟା ନିଲିଆ ରଙ୍ଗର ଅଠା ଜନ୍ତା ବସାବେ। ବେଶୀ ପୋକ ହେଲେ ଯେନ୍ସି ବି ପୋକମରା ଉଷୋ ଝିଣ୍ଟବେ ନାହିଁ ତ ଏକର୍କ 50 ମିଲିଲିଟର ଇମିଡାକ୍ଲୋପ୍ରିଟ୍କେ 200 ଲିଟର ପାଣିଥି ଗୁଲେଇ କରି ଝିଣ୍ଟବେ। ଶେଷ ଗୋଟେ କଥା ଆମର ଚାଷୀ ଭାଇ ବହିନମାନଙ୍କୁ ଅନୁରୋଧ ଯେ ଯେନ୍ସି ବି ଚାଷ କରୁଛନ୍ ତାର ଆଗନୁ ଯେନ୍ ଫସଲ କରିଥିବେ ତାର ଗୋଟେ ଗୋଟେ ଗଛ କ୍ଷେତେ ରହିଯାଇଥିସି, ସେଟାକେ ଉପଡ଼େଇ କରି ସଫା କରିଦେବେ। ହେଲେ ନୂଆ ଫସଲଥି ସେନୁ ଆଉ କେନ୍ସି ରୋଗ ପୋକ ହେବାର ଡର ନାଇଁଥାଏ। ଆଉ ବିହନ ବିଶୋଧନ କରିକରି ନିହାତି ଭାବେ ଲଗାବେ। ଏନ୍ତା କରବେ ହେଲେ ରୋଗ ପୋକନୁ ଫସଲକେ ବଞ୍ଚେଇ ପାରବେ ଆଉ ଏତକା ଅମଲ କରିକରି ଆର୍ଥିକ ଲାଭ ବି ପାଇପାରବେ।
1: ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ପରିବେଶ ସୂଚନାରେ ଶୁଣନ୍ତୁ, ପ୍ରାକୃତିକ ବିପର୍ଯ୍ୟୟ ଓ କାଳ ବୈଶାଖୀ ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ।
3: ପ୍ରାକୃତିକ ବିପର୍ଯ୍ୟୟ କହିଲେ ପ୍ରକୃତି ଦ୍ୱାରା ଘଟୁଥିବା ସେହି ଘଟଣାଗୁଡ଼ିକୁ କୁହାଯାଏ ଯାହା ଜୀବନ ଓ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି କରିଥାଏ। ଆମେ ଏପରି ମଧ୍ୟ କହିପାରିବା, ପ୍ରାକୃତିକ କାରଣରୁ ହଠାତ୍ ଘଟୁଥିବା ଏଭଳି କୌଣସି ଘଟଣା ଯାହା ସାଧାରଣ ଜୀବନଯାତ୍ରା, ଧନଜୀବନ ଏବଂ ପରିବେଶକୁ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ କରେ ତାହାକୁ ପ୍ରାକୃତିକ ବିପର୍ଯ୍ୟୟ କୁହାଯାଏ। ସୃଷ୍ଟିର ଆରମ୍ଭରୁ ପୃଥିବୀ ପୃଷ୍ଠରେ ଅନେକ ପରିବର୍ତ୍ତନ ଘଟିଚାଲିଛି। ଏହି ପରିବର୍ତ୍ତନ ଧୀରମନ୍ଥର ଗତିରେ ଚାଲୁଥିବା ବେଳେ ଆଉ କେତେକ ଆକସ୍ମିକ ଭାବରେ ଘଟିଥାଏ। ଏହା ଧ୍ୱଂସାତ୍ମକ ରୂପ ନିଏ, ଯାହାକୁ ଆମେ ବିପତ୍ତି କହୁ। ବାତ୍ୟା, ବନ୍ୟା, ମରୁଡ଼ି, ଭୂସ୍ଖଳନ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରତିବର୍ଷ ବହୁତ ଧନଜୀବନ କ୍ଷତି ଘଟାଇଥାଏ। ଆମ ଭାରତର 85% ଭୂଭାଗ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଗ୍ରସ୍ତ। ପ୍ରତିବର୍ଷ ବର୍ଷା ଋତୁରେ ପ୍ରବଳ ବର୍ଷା ଯୋଗୁଁ ନଦୀମାନଙ୍କରେ ପ୍ରବଳ ଜଳସ୍ରୋତ ପ୍ରବାହିତ ହୋଇ ନଦୀବନ୍ଧ ଡେଇଁ ବହୁତ ଧନଜୀବନ କ୍ଷତି କରିଥାଏ। ଝଡ଼ବାତ୍ୟା ଫଳରେ ସମୁଦ୍ର ଜୁଆର ଦ୍ୱାରା ନଦୀଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଲେ ବନ୍ୟାର ଆକାର ନେଇଥାଏ। ଆମ ଭାରତର ଇଣ୍ଡୋ ଗ୍ୟାଙ୍ଗେଟିକ୍ ବ୍ରହ୍ମପୁତ୍ର ପ୍ଲେନ୍, ଆସାମ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଓଡ଼ିଶା ଆଦି ରାଜ୍ୟ ସବୁବର୍ଷ ଝଡ଼ବାତ୍ୟା ଜନିତ ବାତ୍ୟା ଦ୍ୱାରା ଗ୍ରସ୍ତ। ବାୟୁମଣ୍ଡଳରେ କୌଣସି ଲଘୁଚାପ ଅଞ୍ଚଳର ତାପମାତ୍ରା ସାମାନ୍ୟରୁ ଅଧିକ ହେଲେ ଏହାର କେନ୍ଦ୍ର ଆଡ଼କୁ ଚତୁର୍ଦ୍ଦିଗରୁ ଗୁରୁଚାପ ଅଞ୍ଚଳରୁ ବାୟୁ ଘୁରି ଘୁରି ଖୁବ୍ ଜୋରରେ ପ୍ରବାହିତ ହୁଏ। ଏହାକୁ ବାତ୍ୟା କୁହାଯାଏ। ଉଭୟ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧର 5 ଡିଗ୍ରୀରୁ 20 ଡିଗ୍ରୀ ସମାକ୍ଷ ରେଖା ମଧ୍ୟବର୍ତ୍ତୀ ଅଞ୍ଚଳରେ କ୍ରାନ୍ତୀୟ ବାତ୍ୟା ସଂଗଠିତ ହୋଇଥାଏ। ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ଏବଂ ସମୁଦ୍ରରେ ବଡ଼ ବଡ଼ ଢେଉ ଉଠି ଉପକୂଳବର୍ତ୍ତୀ ଅଞ୍ଚଳକୁ ଜଳମଗ୍ନ କରିଦେବା ଦ୍ୱାରା ବହୁତ ଧନଜୀବନ କ୍ଷତି ଘଟିଥାଏ। କେନ୍ଦ୍ରୀୟ ଅଞ୍ଚଳରେ ସମୁଦ୍ରର ଉଷ୍ଣ ଜଳରାଶି ଉପରିଭାଗରେ ବାୟୁରେ ଲଘୁଚାପ ସୃଷ୍ଟି ହୋଇ ବାୟୁ ପ୍ରବାହର ବେଗ ଖୁବ୍ ଜୋରରେ ବଢ଼ିଯାଏ ଓ ତାହା ସ୍ଥଳଭାଗ ଆଡ଼କୁ ଗତି କରି ବାତ୍ୟାର ରୂପ ନିଏ। ବାତ୍ୟାରେ ବାୟୁ ପ୍ରବାହର ବେଗ ଘଣ୍ଟାକୁ 300 କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ। ଆମ ଦେଶରେ ମୌସୁମୀ ବାୟୁର ପ୍ରବାହ ଏପ୍ରିଲ ଏବଂ ମେ ମାସରେ ସୃଷ୍ଟି ହେଉଥିବା ଦ୍ୱାରା ପୂର୍ବ ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଆଦି ରାଜ୍ୟର ଅଧିକ କ୍ଷୟକ୍ଷତି ହୋଇଥାଏ। ପୃଥିବୀର ଅନ୍ୟ ସମସ୍ତ ବାତ୍ୟାପ୍ରବଣ ଅଞ୍ଚଳ ତୁଳନାରେ ବଙ୍ଗୋପସାଗର ଓ ଆରବ ସାଗରରୁ ସୃଷ୍ଟି ହେଉଥିବା କ୍ରାନ୍ତୀୟ ବାତ୍ୟା ଅଧିକ କ୍ଷତିକାରକ ହୋଇଥାଏ। କାଳବୈଶାଖୀ ହେଉଛି ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆସାମ ଆଦି ପୂର୍ବ ଭାରତରେ ଗ୍ରୀଷ୍ମ ଋତୁରେ ଯେମିତିକି ଏପ୍ରିଲ ମେ ମାସରେ ଦେଖାଯାଉଥିବା ଏକ ପ୍ରକାରର ଭୟଙ୍କର ଅଦିନିଆ ବର୍ଷା ଓ ଝଡ଼ବାତ୍ୟା। ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ପବନ ଏବଂ ସ୍ଥାନୀୟ ଅଞ୍ଚଳର ଗରମ ପବନର ମିଶ୍ରଣ ଯୋଗୁଁ ଏହି ଝଡ଼ ସୃଷ୍ଟି ହୁଏ। ଏହାକୁ ନର୍ୱେଷ୍ଟର ମଧ୍ୟ କୁହାଯାଏ। ଏହା ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ସୃଷ୍ଟି କରି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ପବନ ଏବଂ ବେଳେବେଳେ ଶିଳାବୃଷ୍ଟି ମଧ୍ୟ କରାଇଥାଏ। ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଭୂପୃଷ୍ଠ ଅଧିକ ଗରମ ହୋଇ ଉପର ବାୟୁମଣ୍ଡଳରେ ଅସ୍ଥିରତା ସୃଷ୍ଟି କରୁଛି, ଯାହାଦ୍ୱାରା ଝଡ଼ର ସୃଷ୍ଟି ହେଉଛି। କାଳବୈଶାଖୀ ପ୍ରାକୃତିକ କାରଣରୁ ହୋଇଥାଏ, ସେଥିପାଇଁ ଏହାର ସମ୍ପୂର୍ଣ୍ଣ ନିରାକରଣ ଅସମ୍ଭବ। ମାତ୍ର ଏହାର ପ୍ରଭାବ ଓ କ୍ଷୟକ୍ଷତିକୁ ଆମେ ନିୟନ୍ତ୍ରଣ କରିପାରିବା। ଭାରତୀୟ ପାଣିପାଗ ପକ୍ଷରୁ ଜାରି କରାଯାଉଥିବା ୟେଲୋ, ଅରେଞ୍ଜ ଏବଂ ରେଡ୍ ୱାର୍ଣ୍ଣିଂକୁ ଧ୍ୟାନରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବା। ଝଡ଼ ସମୟରେ ବାହାରେ ନ ରହି ପକ୍କା ଘର ଭିତରେ ରହିବା। କାଳବୈଶାଖୀ ଯୋଗୁଁ କୃଷିଜାତ ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ରହିଥାଏ, ତେଣୁ ଚାଷୀମାନେ ପୂର୍ବରୁ ଫସଲ ହାନିରୁ ସୁରକ୍ଷା ପାଇଁ ପଦକ୍ଷେପ ନେବା ଉଚିତ। ପ୍ରାକୃତିକ ବିପର୍ଯ୍ୟୟ କହିକି ଆସେ ନାହିଁ, ଅକସ୍ମାତ୍ ଆସି କ୍ଷୟକ୍ଷତି କରିଥାଏ। ଆମେ ସତର୍କ ରହିଲେ ଯାଇ ଏହି ପ୍ରାକୃତିକ ବିପଦରୁ ନିଜକୁ ସୁରକ୍ଷିତ କରିପାରିବା।
1: ପରିବେଶ ସୂଚନାରେ ଶୁଣିଲେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ, ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। କଣ୍ଠଶିଳ୍ପୀ ବି ବୁଦ୍ଧପ୍ରସାଦ ରାଓ, ଗୀତ ରଚନା ଭୀମ ଭୋଇ, ସଙ୍ଗୀତ ଜି ନାରାୟଣ ରାଓ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲେ କେତୋଟି ଭକ୍ତିଗୀତ କଣ୍ଠଦାନ କଲେ ବି ବୁଦ୍ଧପ୍ରସାଦ ରାଓ। ଗୀତ ରଚନା କରିଥିଲେ ଭୀମ ଭୋଇ, ସଙ୍ଗୀତ ଜି ନାରାୟଣ ରାଓ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ସଚ୍ଚିଦାନନ୍ଦ ମିଶ୍ର, ଖଗେଶ୍ୱର ଓଝା, ରବୀନ୍ଦ୍ର କୁମାର ଜେନା, ନବୀନ ଚନ୍ଦ୍ର ବୋଷ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଅମରନାଥ ମିଶ୍ର। ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ମନୋଜ କୁମାର ବୁଡ଼ା। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ଧରଣୀଧର ପଟେଲ।

ଏଥର ଶିଳ୍ପୀଙ୍କ କଣ୍ଠରେ ଭୋଜରାଜ ପରୁଆଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି।

ଶୁଣିଲି କେତୋଟି ସମ୍ବଲପୁରୀ ଗୀତ। କଣ୍ଠଦାନ କଲେ ଆରତୀ ମିଶ୍ର ଓ ଦୁର୍ଗା ନାରାୟଣ ପ୍ରସାଦ ମିଶ୍ର। ଗୀତ ରଚନା କରିଥିଲେ ନିର୍ମଳା ପଣ୍ଡା, ରତନ କୁମାର ପୂଜାହାରୀ ଓ ଦୁର୍ଗା ନାରାୟଣ ପ୍ରସାଦ ମିଶ୍ର। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ମମତା ପାଇକରାଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି, ନରେନ୍ଦ୍ର କୁମାର ଦାସଙ୍କ ରଚନାରୁ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଭଜନ ଓ ଜଣାଣ ଶୁଣିଲେ। କଣ୍ଠଶିଳ୍ପୀମାନେ ଥିଲେ ମମତା ପାଇକରାୟ, ମଧୁମିତା ଭୂୟାଁ ଓ ରୁମା ସରକାର। ଗୀତ ରଚନା କରିଥିଲେ ନରେନ୍ଦ୍ର କୁମାର ଦାସ, ଗୋପାଳ କୃଷ୍ଣ ଓ ଦିଗ୍ପତି ପାଣ୍ଡେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ଭୂତ ବାଙ୍ଗଲାର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ବିଶାଲ ମିଶ୍ରା, ନକାଶ ଆଜିଜ ଓ ଅନ୍ତରା ମିତ୍ର। ଗୀତ ରଚନା କୁମାର, ସଙ୍ଗୀତ ପ୍ରୀତମ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ଶୁଣନ୍ତୁ କଥାଚିତ୍ର କପୁର ଆଣ୍ଡ ସନ୍ସର ଏ ଗୀତ। କଣ୍ଠଦାନ କରିଛନ୍ତି ଅରମାନ ମଲ୍ଲିକ ଓ ଅମାଲ ମଲ୍ଲିକ। ଗୀତ ରଚନା ଅଭିରୁଚି ଚାନ୍ଦ, ସଙ୍ଗୀତ ଅମାଲ ମଲ୍ଲିକ।

ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଛିଛୋରେ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ପ୍ରୀତମ।

ଶୁଣନ୍ତୁ କଥାଚିତ୍ର ବୋଡ଼ା ଟୁର ଏହି ଗୀତ କଣ୍ଠଦାନ କରିଛନ୍ତି ସୁଖବିନ୍ଦର ସିଂ, ଗୀତିକାର କୁମାର, ସଙ୍ଗୀତ ମିଥୁନ।

ଶୁଣନ୍ତୁ ଏଥର କଥାଚିତ୍ର ପ୍ୟାର କା ପଞ୍ଚନାମାର ଏହି ଗୀତ କଣ୍ଠଦାନ କରିଛନ୍ତି କ୍ଲିଣ୍ଟନ ସିରେଜୋ, ଗୀତିକାର ଲଭ ରଞ୍ଜନ, ସଙ୍ଗୀତ ହିତେଶ ସୋନିକ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ଦୁନକିର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ଗୀତିକାର ଇର୍ଶାଦ କାମିଲ, ସଙ୍ଗୀତ ପ୍ରୀତମ।

ଆକାଶବାଣୀ ସମ୍ବଲପୁର, ସମୟ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣୁଥିଲେ କେତେଟା ଓଡ଼ିଆ ସିନେମା ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଶ୍ରୋତାବନ୍ଧୁମାନଙ୍କୁ ଆମେ ଇନେ ଜଣେଇ ଦେଉଛୁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ଆଜି ଦ୍ୱିପହର 3 ବଜେନୁ ବେଲବୁଡ଼ା 5 ବଜେ ତକ ଖାଲି FM ମହାନଦୀ 101 MHz ଆର୍ ନ୍ୟୁଜ୍ ଅନ୍ EIR ଏପ୍ ଜରିଆ ଶୁଣିପାରିବେ। ଏ ସମୟଥି ଆମର କାର୍ଯ୍ୟକ୍ରମ 317.5 ମିଟର ଆର୍ 945 କିଲୋ ହର୍ଜ ଯୋଗେଇ ଦିଆଯାଇ ନାଇପାରେ ସାପ୍ତାହିକ ଦେଖରେଖ କାମ ଲାଗି ବୋଲିକିରି। ଇହାଦେ ମୂଲ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜି କ୍ରମଥି ଶୁଣୁନ୍ ସିନେମା ମୁଝସେ ଶାଦୀ କରୋଗିର ଗୀତମାନେ। ଗୀତମାନଙ୍କୁ ଲେଖିଛନ୍ ଜଲେ ଶେରୱାନୀ ଆର୍ ସୁରେ ସଜିଛନ୍ ସାଜିତ ବାଜିତ। ପହିଲା ଶୁଣୁନ୍ ଏ ଗୀତଟା, ଗାଇଛନ୍ ସୋନୁ ନିଗମ, ଅଲକା ୟାଗ୍ନିକ ଆର୍ ସବାବ ସବରୀ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

0: ଓୟୁଟି ଅଧୀନରେ ଓମ୍ବାଡ଼ିସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସିଆଇ ବିକାଶ ପ୍ରକଳ୍ପରେ 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ, ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର କ୍ଲାସରୁମ୍ ପଢ଼ା ଓ 3 ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ତେବେ ଆଉ ଡେରି ନକରି ଦେବଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: कार्यक्रम शेषे शुणुन उदित नारायण आर अलका याग्निक गई थार आर गोटे गीत सिनेमा मुझसे।

ଇନା ଶେଷ କରୁଛୁଁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜ ଏ କ୍ରମଟି ଆପଣମାନେ ଶୁଣୁଥିଲେ ସିନେମା ମୁଝସେ ଶାଦି କରୋଗିର ଗୀତମାନେ। ଗୀତମାନଙ୍କୁ ଲେଖିଥିଲେ ଜଲେ ଶେରୱାନୀ ଆର୍ ଅରୁଣ ଭୈରବ, ସୁରେ ସଜେଇଥିଲେ ସାଜିତ ୱାଜିତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କିଛି ସମୟ ଉତ୍ତରୁ ଶୁଣିପାରିବେ ହିନ୍ଦୀ ସମାଚାର, ରିଲେ କର୍ମୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରନୁ।

ଇନ ଶେଷ କରୁଛୁଁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଶ୍ରୋତାବନ୍ଧୁମାନଙ୍କୁ ଇନ ଆମେ ଜଣେଇ ଦେଉଛୁଁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ଆଜ ଦୁଇପହର 3 ବଜେନୁ ବେଲବୁଡ଼ର 5 ବଜେ ତକ ଖାଲି FM ମହାନଦୀ 101 ମେଗାହର୍ଜ ଆର୍ ନ୍ୟୁଜ୍ ଅନ୍ AIR ଏପ୍ ଜରିଏ ଶୁଣିପାରବେ। ଇ ସମୟଥି ଆମର କାର୍ଯ୍ୟକ୍ରମ 317.5 ମିଟର ଆର୍ 945 କିଲୋହର୍ଜ ତି ସାପ୍ତାହିକ ଦେଖରେଖ କାମ ଲାଗି ବୋଲିକିରି ଯୋଗାଇ ଦିଆଯାଇ ନାଇପାରେ। ইহাদে মূল করছ হিন্দি সিনেমা গীতকে নিয়ে আমার কার্যক্রম খোলা ঝরকা।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 317.5 meter ତଥା 945 kHz ଯୋଗେ FM ମହାନଦୀ 101 MHz ଏବଂ ନ୍ୟୁଜନ୍ AIR ଏପ୍ ମାଧ୍ୟମରେ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ସୁରଜ କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି। ଗୀତ ରଚନା ହସରତ ଜୟପୁରୀ। ସଙ୍ଗୀତ ଶଙ୍କର ଜୟକିଶନ।

ଶୁଣୁଥିଲି ଦୁରାସ୍ତେ କଥାଚିତ୍ରର ଏହି ଗୀତଟି ଲତା ମଙ୍ଗେସ୍କରଙ୍କ କଣ୍ଠରେ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ। ଶ୍ରୋତାବନ୍ଧୁ, ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗିବାର କାରଣରେ ବହୁତ କ୍ଷୟକ୍ଷତି ହୋଇଥାଏ। ବସନ୍ତ ଋତୁର ଆରମ୍ଭ ହୋଇ ଗ୍ରୀଷ୍ମ ପର୍ଯ୍ୟନ୍ତ ପତ୍ରଝଡ଼ା କାରଣରୁ ଜଙ୍ଗଲରେ ସହଜରେ ନିଆଁ ଲାଗିଯାଏ। ନିଆଁ ଲାଗିଲେ ଯେ କେବଳ ଗଛପତ୍ର ଭିତରେ ସୀମିତ ରୁହେ ତା ନୁହେଁ, ବରଂ ଏହାଦ୍ୱାରା ପଶୁପକ୍ଷୀଙ୍କର ଜୀବନ ମଧ୍ୟ ବିପନ୍ନ ହୁଏ। ଜଙ୍ଗଲ ନିଆଁ ପାଇଁ ମୁଖ୍ୟତଃ ମଣିଷର ଅସାବଧାନତା ହିଁ ଦାୟୀ। ବିଡ଼ି କିମ୍ବା ସିଗାରେଟ୍ର ଖଣ୍ଡ ଶେଷ ଅଂଶଟି ଭଲ ଭାବରେ ଲିଭି ନଥିଲେ ଏବଂ ତାକୁ ଜଙ୍ଗଲ ରାସ୍ତାରେ ଫୋପାଡ଼ି ଦେଲେ ତାହା ବିନାଶ ସୃଷ୍ଟି କରେ। ଏମିତି ମଣିଷକୃତ ଅନେକ କାରଣ ରହିଛି ଯାହା ଜଙ୍ଗଲ ନିଆଁ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଏ ବାବଦକୁ ଆଗକୁ କଥା ହେବା। ଏଥର ଶୁଣନ୍ତୁ କଥାଚିତ୍ର ଅମର ପ୍ରେମର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଏସ୍ ଟି ବର୍ମନ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଆର୍ ଟି ବର୍ମନ।

ଶୁଣିଥିଲି ଡାକ କଥାଚିତ୍ରର ଏହି ଗୀତଟି କିଶୋର କୁମାରଙ୍କ କଣ୍ଠରେ, ଗୀତ ରଚନା ସାହିର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ। ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ଜଙ୍ଗଲର ନିଆଁ ପାଇଁ ମଣିଷ କେତେକାଂଶରେ ଦାୟୀ। ବଣଭୋଜି ପାଇଁ ବ୍ୟବହୃତ ଚୁଲିର ନିଆଁ ଯଦି ଭଲ ଭାବରେ ଲିଭି ନଥାଏ ସାମାନ୍ୟ ପବନରେ, ତାହା ମଧ୍ୟ ଜଙ୍ଗଲରେ ନିଆଁ ଲଗାଇପାରେ। ଅଳ୍ପ ଖଣ୍ଡିଏ ଜାଗାକୁ ସଫା କରିବାକୁ ନିଆଁ ଲଗାଇଥାନ୍ତି କେତେକ ବ୍ୟକ୍ତି, ମାତ୍ର ତାହା ମଧ୍ୟ ନିୟନ୍ତ୍ରଣ ବାହାରକୁ ଯାଇ ଜଙ୍ଗଲ ପୋଡ଼ିର କାରଣ ହୋଇପାରେ। ଜଙ୍ଗଲ ଆମର ସମ୍ପଦ, ଜୀବନ, ଏହାର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ବିଶେଷତଃ ଜଙ୍ଗଲକୁ ଲାଗିଥିବା ଗାଁ ବସତିର ଦାୟିତ୍ୱ ଅଧିକ। ଖରାଦିନେ ଆସନ୍ତୁ ଜଙ୍ଗଲ ନିଆଁକୁ ଆମେ ଜିଣିବା। ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା। ଏହି ସୁନ୍ଦର ଅନୁଚିନ୍ତା ସହିତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, କଥାଚିତ୍ର ମେରେ ଜୀବନ ସାଥୀ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କିଶୋର କୁମାର, ଗୀତ ରଚନା ମଜରୁ, ସଙ୍ଗୀତ ଆର୍ ଡି ବର୍ମନ।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନଙ୍କୁ ଆମେ ଏଇଠି ଜଣାଇ ଦେଉଛୁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ଆଜି ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ FM ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡ଼ିୟମ୍ ୱେଭ୍ 317.5 meter ତଥା 945 kHz ଯୋଗେ ଉପଲବ୍ଧ ହେବ ନାହିଁ। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ସାବିତ୍ରୀ, ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଶୁଣୁଥିଲେ ସ୍ମିତା ତ୍ରିପାଠୀଙ୍କ କଣ୍ଠରେ ସୁଗମ ସଙ୍ଗୀତ। ଆପଣମାନେ କେତୋଟି ସୁଗମ ସଙ୍ଗୀତ ଶୁଣୁଛନ୍ତି। ଗୀତଟିକୁ ରଚନା କରିଛନ୍ତି ମହେନ୍ଦ୍ର ପ୍ରଧାନ।
1: କଣ ରିମା, ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
0: ଏଥର ପ୍ରମୋଦ କୁମାର ଏବଂ ସ୍ମିତା ତ୍ରିପାଠୀଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ। ଗୀତ ରଚନା ମହେନ୍ଦ୍ର ପ୍ରଧାନ।

ଶୁଣିଥିଲେ କେତୋଟି ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ଶ୍ରୋତାଭଣୀ, ଆଜି ମେ 22 ତାରିଖ। ପ୍ରତିବର୍ଷ ମେ 22 ତାରିଖରେ ସାରା ବିଶ୍ୱରେ ପାଳନ କରାଯାଏ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ। ଆଜି ଏହି ବିଷୟରେ କିଛି ଜାଣିବା।

ଜୈବ ବିବିଧତା ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ପୃଥିବୀରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ, ଗଛଲତା ଏବଂ ପ୍ରାକୃତିକ ପରିବେଶର ସୁରକ୍ଷା ବିଷୟରେ ସମସ୍ତଙ୍କୁ, ଜନସାଧାରଣଙ୍କୁ ଅବଗତ କରିବା ଆଉ ତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। 1992 ମସିହାରେ ଏହି ଦିବସ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା ମିଳିତ ଜାତିସଂଘ ଦ୍ୱାରା। ବର୍ତ୍ତମାନ ସମୟରେ ବଢ଼ୁଥିବା ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ବ୍ୟବହାର ଯୋଗୁଁ ଅନେକ ଜୀବ ଏବଂ ଉଦ୍ଭିଦ ପ୍ରଜାତି ଲୋପ ପାଇବାକୁ ବସିଛନ୍ତି, ତେଣୁ ସେମାନଙ୍କୁ ବଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ। ମଣିଷ ନିଜର ଶ୍ୱାସକ୍ରିୟା ପାଇଁ ବାୟୁ, ଖାଦ୍ୟ ପାଇଁ, ଚିକିତ୍ସା ପାଇଁ, ଏସବୁ ପାଇଁ ନିର୍ଭର କରିଥାଏ ପ୍ରକୃତି ଉପରେ, ପ୍ରକୃତିରୁ ଔଷଧ ପାଇଥାଏ। ତେଣୁ ଜୈବ ବିବିଧତାର ସୁରକ୍ଷା ଆମ ପାଇଁ ଖୁବ୍ ଜରୁରୀ ଅଟେ। ଶ୍ରୋତା ଭଉଣୀ, 2026 ମସିହା ପାଇଁ ଅର୍ଥାତ୍ ଚଳିତ ବର୍ଷ ପାଇଁ ଏହି ବିଷୟବସ୍ତୁଟିକୁ ନିଆଯାଇଛି ଯେ ଆକ୍ଟିଂ ଲୋକାଲି ଫର୍ ଗ୍ଲୋବାଲ୍ ଇମ୍ପାକ୍ଟ, ଅର୍ଥାତ୍ ବିଶ୍ୱସ୍ତରୀୟ ପ୍ରଭାବ ପାଇଁ ସ୍ଥାନୀୟ ସ୍ତରରେ କାର୍ଯ୍ୟ କରିବା, ଜୈବ ବିବିଧତାର ହ୍ରାସକୁ ରୋକିବା ପାଇଁ ସରକାରୀ ପ୍ରୟାସ ଯାହା ରହିଛି, ତା ସହିତ ସ୍ଥାନୀୟ ଅଞ୍ଚଳରେ ନିଜର ଛୋଟ ଛୋଟ ପଦକ୍ଷେପ ନେଇ ଆମେ ଜୈବ ବିବିଧତାକୁ ବଞ୍ଚାଇ ପାରିବା। ନିଶ୍ଚିତ ଭାବରେ ଆପଣମାନଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ ଆମେ କ'ଣ କରିପାରିବା।

ଅଧିକରୁ ଅଧିକ ଗଛ ଲଗାଇବା ଏବଂ ଜଙ୍ଗଲ ନଷ୍ଟ ହେବାରୁ ରୋକିବା, ଅର୍ଥାତ୍ ବୃକ୍ଷରୋପଣ କରିବା, ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଆମେ ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ଅର୍ଥାତ୍ ପ୍ଲାଷ୍ଟିକ୍ ବର୍ଜନ କରିବା, ପକ୍ଷୀ ଏବଂ ଅନ୍ୟାନ୍ୟ ପଶୁମାନଙ୍କ ପାଇଁ ପାନୀୟ ଜଳ ଓ ଅନୁକୂଳ ପରିବେଶ ତିଆରି କରିବା, ଅର୍ଥାତ୍ ଜୀବଜନ୍ତୁଙ୍କ ସୁରକ୍ଷା ପ୍ରତି ଆମେ ସଚେତନ ହେବା।

ଏଭଳି ଛୋଟ ଛୋଟ ପଦକ୍ଷେପ ନେଇ ଆମେ ଜୈବ ବିବିଧତାକୁ ରକ୍ଷା କରିପାରିବା। ତେବେ ଶ୍ରୋତା ଭଉଣୀ, ଆମର ଏ ସୁନ୍ଦର ସୃଷ୍ଟିକୁ ଯିଏ ସୃଷ୍ଟି କରିଛନ୍ତି ସେ ସ୍ରଷ୍ଟା ନିଶ୍ଚିତ ଭାବରେ ଉପହାର ଦେଇଛନ୍ତି ଆମକୁ ମଣିଷ ଜନ୍ମଟିଏ। ତେବେ ମଣିଷ ଜନ୍ମର ସାର୍ଥକତା ସେଇଠି ରହିଛି ଯେଉଁଠି ଆମେ ମାନବ ଜାତି ପାଇଁ ଆମେ କିଛି କାମ କରିବା, ନିଜକୁ ନିୟୋଜିତ କରିବା ଏବଂ ଆହୁରି ମଧ୍ୟ ଆମେ ଚେଷ୍ଟା କରିବା ଯେ ମାନବ ଜାତିକୁ ବାଦ ଦେଇଦେଲା ପରେ ଆମେ ଯେଉଁମାନଙ୍କ ଉପରେ ନିର୍ଭରଶୀଳ ସେମାନଙ୍କ ପ୍ରତି କିଛି ମାତ୍ରାରେ ଯତ୍ନଶୀଳ ହେବା। ଆସନ୍ତୁ ସେହି ସ୍ରଷ୍ଟାଙ୍କୁ ଆମେ ବିନମ୍ର ପ୍ରଣାମ କରିବା। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା ଭଜନଟିଏ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ। ଭଜନଟିକୁ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ।

ଶୁଣିଲି ତ ଶ୍ରୋତା ଭଉଣୀ, ଝାଉ ମାରିବାର କାରଣ ଆଉ ତାର ପ୍ରତିକାର ବିଷୟରେ ଆମକୁ କହୁଥିଲେ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା। ତେବେ ଆମେ ସତର୍କ ରହିବା, ନିଜେ ସତର୍କ ରହିବା ସହିତ ଆମର ପରିଜନଙ୍କୁ ସତର୍କ ରହିବା ପାଇଁ ଅବଗତ କରାଇବା, ଗ୍ରୀଷ୍ମ ଦାଉରୁ ନିଜେ ରକ୍ଷା ପାଇବା, ଅନ୍ୟମାନଙ୍କୁ ରକ୍ଷା କରିବା। ଏଥର କାର୍ଯ୍ୟକ୍ରମର ଶେଷ ପାହାଚରେ ଆମେ ପହଞ୍ଚି ଯାଇଛେ। ଶୁଣିବା ଏହି ସୁନ୍ଦର ଗୀତଟି, ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଗୀତ ରଚନା ନିଜାମ।

0: ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପୁଣି ଅପରାହ୍ନ 2:32ରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ

0: ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସାଇପ୍ରସ୍ ରାଷ୍ଟ୍ରପତି। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ଭାରତ ଏବଂ ସାଇପ୍ରସ୍ ଆଜି ବିଭିନ୍ନ ବୁଝାମଣାପତ୍ରରେ ସ୍ୱାକ୍ଷର କରିବା ସହ ଚୂଡ଼ାନ୍ତ ଚୁକ୍ତିନାମା ଆଦାନ ପ୍ରଦାନ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ଆତଙ୍କବାଦର ମୁକାବିଲା ସହ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଉଚ୍ଚଶିକ୍ଷା ଏବଂ ଗବେଷଣା ଓ ସାଂସ୍କୃତିକ ସହଯୋଗ ଦିଗରେ ଉଭୟ ଦେଶ ସହଭାଗୀ ହେବେ ବୋଲି ପ୍ରତିବଦ୍ଧତା ପ୍ରକାଶ ପାଇଛି। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଇପ୍ରସ୍ର ରାଷ୍ଟ୍ରପତି ନିକସ୍ କ୍ରିଷ୍ଟୋ ଡୋଲାଇଟ୍ସଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି,
1: ସାଇପ୍ରସ୍ ଭାରତ କେ ଟପ୍ 10 ଇନ୍ଭେଷ୍ଟର୍ସ ମେ ସେ ଏକ ହେ। ପିଛଲେ ଏକ ଦଶକ ମେ ସାଇପ୍ରସ୍ ସେ ଭାରତ ମେ ନିବେଶ ଲଗଭଗ ଡବଲ ହୁଆ ହେ। ଦୋନୋ ଦେଶୋ କେ ବିଚ୍ ଟ୍ରଷ୍ଟ ବଢ଼ା ହେ। ଭାରତ ୟୁରୋପିଆନ ୟୁନିୟନ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ସେ ତମାମ ନଇ ସମ୍ଭାବନାଏ ବନି ହେ। ଇସକା ଲାଭ ଉଠାତେ ହୁଏ ହମ ଅଗଲେ 5 ବର୍ଷୋ ମେ ଇସ ଇନ୍ଭେଷ୍ଟମେଣ୍ଟ କୋ ଫିର ସେ ଡବଲ କରନେ କା ଲକ୍ଷ୍ୟ ରଖ ରହେ ହେ।
0: ଆଜି ସନ୍ଧ୍ୟାରେ ସାଇପ୍ରସ୍ ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବେ। ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ଆସନ୍ତା ବର୍ଷ ଫେବୃୟାରୀ ମାସରେ 65 ବର୍ଷ ପୂରଣ ହେଉଥିବା ବେଳେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଉଭୟ ଦେଶ ମଧ୍ୟରେ ସହଯୋଗପୂର୍ଣ୍ଣ ଭାଗିଦାରିତା ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି 4-ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କ ସହ ମନ୍ତ୍ରୀ, ଅଧିକାରୀ ଏବଂ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବୈଠକରେ ଜୀବନଧାରଣର ସହଜତା, ବ୍ୟବସାୟ କ୍ଷେତ୍ରରେ ସହଜତା ଏବଂ ବିକଶିତ ଭାରତ ଲକ୍ଷ୍ୟ ପୂରଣ ନେଇ ଅନେକଗୁଡ଼ିଏ ସଂସ୍କାରମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସରକାର ଦେଶର ସୀମାକୁ ଅବୈଧ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡାର୍, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ବଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସେ କହିଛନ୍ତି, ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
2: स्थापना से अब तक 65 से 2026 तक सीमा सुरक्षा बल के जिन जवानों ने अपनी अप्रतिम देशभक्ति और कर्तव्य परायणता का प्रदर्शन करते हुए अपना सर्वोच्च बलिदान दिया है, वो सभी 2000 से ज्यादा जवानों को मन पूर्वक श्रद्धांजलि और आदर पूर्वक नमन करना चाहता हूँ।
0: ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସୀମା ସୁରକ୍ଷା କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ଭାବେ ଆନ୍ତର୍ଜାତିକ ସୀମାରେଖାକୁ ବିବେଚନା କରାଯିବା ଉଚିତ। ସେ କହିଛନ୍ତି, କେବଳ ସୀମାବର୍ତ୍ତୀ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଯଥେଷ୍ଟ ନୁହେଁ, ତେବେ ସେ କ୍ଷେତ୍ରରେ ସୃଷ୍ଟି ହେଉଥିବା ଅନେକ ପ୍ରକାରର ଆହ୍ୱାନର ମୁକାବିଲା କରିବା କ୍ଷେତ୍ରରେ ବିଏସ୍ଏଫ୍ ସଫଳ ହୋଇଛି। ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ରବନୀତ ସିଂଙ୍କର ଆସନ୍ତା ମାସରେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେଉଛି। ଘୋଷଣା କରାଯାଇଥିବା ନିର୍ବାଚନ ସୂଚୀ ଅନୁଯାୟୀ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ମଧ୍ୟ ଭୋଟ୍ ଗଣତି କରାଯିବ। ନିର୍ବାଚନ ଆୟୋଗ ମଧ୍ୟ ମହାରାଷ୍ଟ୍ର ଓ ତାମିଲନାଡୁରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ଏଆଇଏଡିଏମ୍କେ ସାଂସଦ ସି ଭି ସନ୍ମୁଗମ୍ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ଆସନ୍ତା ମାସ 18 ତାରିଖରେ ସେହି ଦୁଇଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକ ଚଳିତ ମାସ 26 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣକ୍ରମେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗରେ ମୁକ୍ତ ଆଲୋଚନା ସହ ଗତବର୍ଷ ଜୁଲାଇ 1 ତାରିଖରେ ୱାଶିଂଟନ୍ ଡିସିରେ ହୋଇଥିବା ଆଲୋଚନା ପ୍ରସଙ୍ଗରେ ଏହି ଶିଖର ସମ୍ମିଳନୀରେ ମତ ବିନିମୟ ହେବ। କ୍ୱାଡ୍ ରାଷ୍ଟ୍ରସମୂହ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ତଥା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନ ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଶିଖର ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ନୂଆଦିଲ୍ଲୀ ଗସ୍ତ ସମୟରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀମାନେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେରଳମର 16 ବିଧାନସଭାର ବାଚସ୍ପତି ଭାବେ 7 ଥରର କଂଗ୍ରେସ ବିଧାୟକ ଥିରୁଭାଞ୍ଚୁର ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି। ସେଠାକାର ବିଧାନସଭା ଇତିହାସରେ ଶାସକ ୟୁଡିଏଫ୍, ବାମଦଳ ଏବଂ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରାର୍ଥୀ ବାଚସ୍ପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। 140 ଜଣିଆ ବିଧାନସଭାରେ ଶାସକ ୟୁଡିଏଫ୍ ପ୍ରାର୍ଥୀ ଶ୍ରୀ ରାଧାକ୍ରିଷ୍ଣନ 101 ଭୋଟ୍ରେ ବିଜୟୀ ହୋଇଥିଲେ। ନବମ ଶ୍ରେଣୀରୁ 3 ଭାଷା ବାଧ୍ୟତାମୂଳକ ଭାବେ ଜୁଲାଇ 1 ଅଧ୍ୟୟନ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ନୂଆ ନୀତିକୁ ବିରୋଧ କରି ଦାୟର ହୋଇଥିବା ଆବେଦନ ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ମୁକୁଲ ରୋହତକି, ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଏହି ମାମଲା ଉପସ୍ଥାପନ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ବିପୁଲ ଏମ୍ ପାଞ୍ଚୋଲି ସଦସ୍ୟ ରହିଛନ୍ତି। ଶ୍ରୀ ରୋହତକି କହିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ସିବିଏସ୍ଇ ପକ୍ଷରୁ ପ୍ରଣୀତ ନୂଆ ନୀତି ଅନୁଯାୟୀ ନବମ ଶ୍ରେଣୀରେ 2 ଅତିରିକ୍ତ ଭାଷାକୁ ବାଧ୍ୟତାମୂଳକ ଭାବେ ଅଧ୍ୟୟନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବା ଲାଗି ପ୍ରଧାନ ବିଚାରପତି ସମୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁବପିଢ଼ି ମଧ୍ୟରେ ପ୍ରେଗାବାଲିନ୍ ଔଷଧର ଅପବ୍ୟବହାର ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ରାଜ୍ୟରୁ ଏହି ଔଷଧର ଦୁରୁପଯୋଗ ହେଉଥିବା ରିପୋର୍ଟ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ଅତ୍ୟଧିକ ଯନ୍ତ୍ରଣା, ସ୍ନାୟୁଜନିତ ରୋଗ କ୍ଷେତ୍ରରେ ଏହି ଔଷଧର ବ୍ୟବହାର କରାଯାଇଥାଏ। ତେବେ କେତେକ ରାଜ୍ୟରେ ଏହାକୁ ନିଶା ଔଷଧ ଭାବରେ ପ୍ରବଳ ବ୍ୟବହାର କରାଯାଉଥିବା ରିପୋର୍ଟରେ କୁହାଯାଇଛି। ଔଷଧ ନିୟମାବଳୀର ଅନୁଚ୍ଛେଦ H1 ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ IBCA ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଓ ଆଫ୍ରିକୀୟ ୟୁନିୟନ୍ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଅବସରରେ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ଦେଶବାସୀଙ୍କୁ ଏକ ସହଜ ଜୀବନଯାପନ ଲାଗି ଜୈବ ବିବିଧତାର ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 98 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
3: Good afternoon. This is Akashvani and I am Valsa Williams with the midday news. the headlines. Prime Minister Narendra Modi holds discussion with President of Cyprus Nikos Christodoulidis in New Delhi, says India and Cyprus aim to double investment flows in next 5 years. Election Commission announces biennial elections for 24 Rajya Sabha seats from 10 states on the 18th of next month. Supreme Court to hear plea against CBSE's three-language compulsory study for Class 9 students from July the 1st. IMD issues red alert for severe heat wave over Uttar Pradesh, Madhya Pradesh and Vidarbh till tomorrow. And in IPL cricket, Sunrisers Hyderabad to take on Royal Challengers Bengaluru in Hyderabad this evening. India and Cyprus exchanged several agreements in different areas, including establishing a joint working group on counter-terrorism, innovation and technology, higher education and research, and cultural cooperation in New Delhi today. Prime Minister Narendra Modi held discussion with President of Cyprus Nikos Christodoulidis on strengthening bilateral cooperation across a wide spectrum of areas. They also exchanged views on issues of regional and global importance, including cooperation in multilateral fora. In his joint statement, Prime Minister Narendra Modi said the friendship between India and Cyprus is not only strong, but also future-oriented. He said over the past decade, investment from Cyprus to India has nearly doubled. He said with the India-European Union Free Trade Agreement, numerous new possibilities have emerged and the trust between the two countries has increased. Mr. Modi added that India and Cyprus aim to double investment flows again in the next 5 years.
1: भारत यूरोपियन यूनियन फ्री ट्रेड एग्रीमेंट से तमाम नई संभावनाएं बनी हैं। इसका लाभ उठाते हुए हम अगले 5 वर्षों में इस इन्वेस्टमेंट को फिर से डबल करने का लक्ष्य रख रहे हैं और इस संकल्प को साकार करने के लिए आज हम अपने विश्वसनीय संबंधों को एक स्ट्रेटेजिक पार्टनरशिप के रूप में एलिवेट कर रहे हैं।
3: प्राइम मिनिस्टर मोदी सेड ड्यूरिंग द मीटिंग दे आल्सो डिस्कस्ड ग्लोबल इश्यूज।
1: भारत और साइप्रस के बीच यह स्ट्रेटेजिक पार्टनरशिप दोनों देशों के फाइनेंशियल और सर्विसेज हब को जोड़कर कॉमर्स के लिए कैपिटल अनलॉक करेगी। यह साइप्रस के इंफ्रास्ट्रक्चर, एनर्जी और एग्रीकल्चर सेक्टर में भारतीय कंपनीज के लिए नए अवसर प्रदान करेगी और भारत के तेजी से बढ़ते शिपिंग और मैरिटाइम क्षेत्रों में नया निवेश लेकर आएगी।
3: President of Cyprus Nikos Christodoulidis said the bilateral relations between the two nations and the European Union-India relations have made leaps of progress over the last year.
4: I feel exceptionally honored and privileged to be in Delhi for this state visit, and we stand together in marking another milestone in further strengthening the long-standing bonds between our two countries and in deepening and expanding our strategic cooperation.
3: Earlier in the morning, External Affairs Minister Dr. S. Jaishankar called on the President of Cyprus. In a social media post, Dr. Jaishankar said he appreciated the positive sentiments and guidance for strengthening the bilateral ties between the two nations and India-EU cooperation. The President of Cyprus is on a 4-day visit to India. He will meet President Draupadi Murmu at Rashtrapati Bhavan this evening. Prime Minister Narendra Modi chaired a meeting of the Council of Ministers in New Delhi yesterday. In a social media post, Mr. Modi said the meeting involved exchange of perspectives and best practices related to boost ease of living, ease of doing business and further reforms in order to realise the shared dream of a Vikasit Bharat. The Election Commission today announced the schedule for the biennial elections to 24 seats of the Rajya Sabha from 10 states. Former Prime Minister H.T. Devegowda, Union Ministers George Kurian and Ravneet Singh are among the members who are completing their terms next month. 4 seats each in Andhra Pradesh, Gujarat and Karnataka, 3 seats each in Rajasthan and Madhya Pradesh, 2 seats in Jharkhand and 1 seat each in Manipur, Meghalaya, Arunachal Pradesh and Mizoram will fall vacant. According to the Commission, the notification will be issued on the 1st of next month and the polling will be held on the 18th of June. The counting of votes will take place on the same day. The Commission also announced the Rajya Sabha by-poll for 1 seat each in Maharashtra and Tamil Nadu. The by-poll will also be held on the 18th of next month. The Supreme Court today agreed to hear next week a plea challenging the new CBSE policy making three language study compulsory for class 9 students from July the 1st. Senior advocate Mukul Rohatgi mentioned the matter before a bench headed by Chief Justice Suryakant and comprising Justices Joy Mallya Bagchi and Vipul M. Pancholi. He said the PIL had been filed by students, teachers and parents. He said the new CBSE policy made two additional languages compulsory in Class 9 and will create chaos. He urged the court to list the matter on Monday. The Chief Justice said the case would be taken up next week during the miscellaneous hearing week. The Union Health Ministry has notified the inclusion of the drug pregabalin under Schedule H1 of the drugs rules to strengthen regulation and prevent misuse, particularly among youth. The decision has been taken in view of reports received from certain states regarding the misuse and abuse of pregabalin. The drug, which is prescribed for the treatment of chronic pain, neuropathies and certain neurological conditions, has reportedly been misused for its sedative and dissociative effects. The ministry stated that recent seizures of illegally stocked and unauthorizedly sold pregabalin have been reported from some parts of the country. The revised classification mandates that pregabalin can be sold only against a valid prescription issued by a registered medical practitioner. In Kerala, seven-time Congress MLA Trivanchur Radhakrishnan has been elected Speaker of the 16th Kerala Legislative Assembly in a historic three-cornered contest. The election saw candidates from the ruling UDF, the left and the BJP-led NDA for the first time in the Assembly's history. More from our Thiruvananthapuram correspondent.
5: Ruling UDF candidate Thiruvanchur Radhakrishnan was elected as Speaker with 101 votes in the 140-member assembly. Opposition LDF candidate A.C. Mohideen secured 35 votes, while BJP candidate B.B. Gopakumar got 3 votes. This is for the first time the BJP has contested Speaker election in Kerala. The election for the Deputy Speaker will be held on June 1st. Midhi M. Palliruthi, Akashvani News, Thiruvananthapuram.
3: This is Akashvani giving you the news. For quick news updates round the clock, follow us on our X handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. Welcome back to the Midday News. Union Home Minister Amit Shah has said the government will launch the Smart Border project to make the entire border even more impregnable. Addressing the investiture ceremony of BSF in New Delhi today, Mr. Shah said the project will be equipped with drones, radars, cameras and other technical resources. He said the work is progressing towards developing an impregnable border security framework by integrating all types of technologies into the Border Security Force's security system under the Smart Border concept within the coming 1 year. Mr. Shah said despite vulnerabilities and multiple challenges, the force has consistently upheld the nation's pride.
6: BSF was established under the leadership of Padma Vibhushan K.F. Rustam. Since the establishment of BSF, the force has worked to ensure the security of the borders of the entire country.
3: West Bengal Chief Minister Shubhendu Adhikari today met President Draupadi Murmu at Rashtrapati Bhavan. Mr. Adhikari also met Defence Minister Rajnath Singh. In a social media post, Mr. Singh said, the West Bengal Chief Minister is a person of rich political and legislative experience. He expressed confidence that Mr. Adhikari will work towards taking West Bengal to greater heights. Minister of State in the Department of Space, Dr. Jitendra Singh, has expressed happiness as India's Chandrayaan-3 lunar mission has been honoured with the 2026 Goddard Astronautics Award by the American Institute of Aeronautics and Astronautics. In a social media post, Dr. Singh said the Chandrayaan-3 mission continues to make the nation proud. He noted that the mission has received the highest recognition in astronautics for its historic soft landing near the moon's south pole and its contribution to future lunar exploration. A Delhi court today deferred its decision till the 9th of June on framing charges against Rashtriya Janata Dal chief Lalu Prasad Yadav, his family members and others in the alleged money laundering case linked to the IRCTC hotel scam. The case is being investigated by the Enforcement Directorate and is based on a predicate offence registered by the Central Bureau of Investigation. The Delhi High Court today granted 3-day interim bail to Umar Khalid in the UAPA case linked to the alleged larger conspiracy behind the 2020 Northeast Delhi riots. A division bench of Justice Pratibha M. Singh and Justice Madhu Jain allowed his release from June the 1st to June the 3rd on strict conditions. The High Court said it was taking an empathetic view of the matter and granted interim bail for 3 days to allow Khalid to spend time with his mother. The Quad Foreign Ministers meeting will be held in New Delhi on the 26th of this month. At the invitation of External Affairs Minister Dr. S. Jaishankar, Foreign Minister of Australia Penny Wong, Foreign Minister of Japan Toshimitsu Motegi and Secretary of State of the United States Marco Rubio are arriving in New Delhi to participate in the meeting. The Ministry of External Affairs said in keeping with the Quad vision for a free and open Indo-Pacific, the ministers will build on discussions held in Washington, D.C. on the 1st of July last year. The Intermeteorological Department, IMD, has issued a red colour warning for heat wave to severe heat wave conditions over Uttar Pradesh, Madhya Pradesh and Vidarbha till tomorrow. An orange colour warning for heat wave conditions has been issued over Delhi, Haryana and Chandigarh. Heat wave conditions are also expected over Bihar, Chhattisgarh, Odisha, Punjab, Rajasthan, Telangana and Andhra Pradesh during the next 2 days. IMD has forecast hot and humid weather over Gangetic, West Bengal and Odisha till tomorrow. The weather agency also forecast heavy rainfall in parts of northeast India, sub-Himalayan West Bengal and south interior Karnataka till tomorrow. The weather in Himachal Pradesh has changed its course today and intermittent rainfall has been continuing at several places across the state since morning. This change in weather has brought some relief to people from the intense heat.
7: Light rainfall has been recorded in various districts including the state capital Shimla as well as Chamba, Kangra, Kullu, Hamirpur and Lahaul Spiti, leading to a slight drop in temperatures across the state. According to the Meteorological Centre Shimla, this change in weather is due to the activation of a western disturbance. The centre has issued an orange alert for heavy rain accompanied by thunderstorms and strong winds at multiple locations in 7 districts Kullu, Shimla, Chamba, Una, Hamirpur, Mandi and Bilaspur over the next 48 hours. Ritesh Kapoor, Akashwani News, Shimla.
3: In Malaysia Masters, Indian shuttler Ashmita Chaliha's campaign came to an end after she lost to former European Games champion Line Kerfeldt of Denmark in the women's singles quarterfinals today. With Chaliha's exit, India's challenge also concluded at the BWF Super 500 tournament. Chaliha, 71st in the badminton rankings, won the opening game but eventually went down against the 23rd ranked opponent 23-21, 18-21, 11-21 in 61 minutes. In IPL cricket, Sunrisers Hyderabad will take on Royal Challengers Bengaluru in Hyderabad today. The match will start at 7:30 p.m. Earlier, Gujarat Titans defeated Chennai Super Kings by 89 runs at the Narendra Modi Stadium in Ahmedabad last night. Chasing a target of 230 runs set by Gujarat Titans, Chennai Super Kings were all out for 140 in 13.4 overs. Benchmark domestic equity indices were trading around 0.7% higher in afternoon trade today. The Sensex climbed 535 points to 75,718, while the Nifty rose 154 points to 23,808 when reports last came in. And now before we end the bulletin, the headlines once again. Prime Minister Narendra Modi holds discussion with President of Cyprus, Nikos Christodoulidis, in New Delhi. Says India and Cyprus aim to double investment flows in next 5 years. Election Commission announces biennial elections for 24 Rajya Sabha seats from 10 states on 18th of next month. Supreme Court to hear plea next week against CBSE's three-language compulsory study for Class 9 students from July 1st. IMD issues red alert for severe heat wave over Uttar Pradesh, Madhya Pradesh and Vidarbha till tomorrow. And in IPL cricket, Sunrisers Hyderabad to take on Royal Challengers Bengaluru in Hyderabad this evening. And with that, we end the midday news.
8: Namaskar. Akashwani se dopahar samachar ke saath, main Kanak Lata. We'll be right back. प्रधानमंत्री नरेंद्र मोदी ने नई दिल्ली में साइप्रस के राष्ट्रपति निकोस क्रिस्टोडोलाइट्स के साथ वार्ता की। श्री मोदी ने कहा, भारत और साइप्रस का लक्ष्य

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘାଟିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ସରକାର ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶ ସୀମାକୁ ଡ୍ରୋନ୍, ରାଡାର୍, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ବଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
1: आने वाले एक साल के अंदर ही स्मार्ट बॉर्डर कंसेप्ट के साथ सीमा सुरक्षा बल की सुरक्षा में सभी प्रकार की तकनीक को लैस कर एक अभेद्य बॉर्डर की हम सुरक्षा की ग्रिड बनाने का काम आगे बढ़ रहा है और बहुत कम समय में गृह मंत्रालय, ड्रोन, रडार, आधुनिक कैमराज और बाकी सारी तकनीक के साथ एक स्मार्ट बॉर्डर के प्रोजेक्ट को लेकर देश के सामने आएगा।
0: ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। ଦେଶରେ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଏକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜାତୀୟ ଶିକ୍ଷାନୀତିର ପରିକଳ୍ପନା କରାଯାଇଛି। ଏଥିରେ ନବସୃଜନ, ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ଆଦିକୁ ଗୁରୁତ୍ୱ ଦିଆଯାଇଛି। 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ହେଲେ ଦାସତ୍ୱର ମାନସିକତା ତ୍ୟାଗ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ଭୋଟ୍ ଗଣତି କରାଯିବ। ସମ୍ବଲପୁରରେ ରବିଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ 1 ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଅଣାଯାଇ ତଳିଆ ଜମିରେ ଚାଷ ହୋଇଥିବା ଧାନକୁ କିଣାଯିବା ପାଇଁ ଉଦ୍ୟମ କରାଯିବ। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଶିକ୍ଷାବର୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 1,18,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ସରକାର ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିଛନ୍ତି। କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀଙ୍କୁ 6 ସପ୍ତାହର ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକରେ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା ଫଳରେ 6 ଜଣଙ୍କ ମୃତ୍ୟୁ ହୋଇଛି। 4 ଜଣ ଗୁରୁତର ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଟିଏ ଅଟୋରେ 10 ଜଣ ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନୀତିକାନ୍ତି ପାଇଁ ବୈଠକରେ ଆଲୋଚନା ହୋଇଛି।
2: ପ୍ରତିବର୍ଷ ଗୋଟିଏ ଆଲୋଚନା ଏଭଳିଆ ଭାବରେ ହୁଏ, ସମସ୍ତେ ସମସ୍ତଙ୍କର ବିଭିନ୍ନ ପ୍ରକାର ଯୋଉ ମତ ଦେଇଛନ୍ତି କ'ଣ କଲେ ଠାକୁରଙ୍କର ରଥଯାତ୍ରା ଏବଂ ବିଭିନ୍ନ ସ୍ନାନ ଯାତ୍ରାଠୁ ଆରମ୍ଭ କରିକି ପୁରା ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାମ ସୁରୁଖୁରୁରେ ହବ, ଭଲରେ ହବ, ଏବଂ ଯୋଉ ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଛନ୍ତି ଦର୍ଶନ କରିବାକୁ ସେ ସମୟ ଭିତରେ, ସେମାନଙ୍କ ପାଇଁ ବି ସୁଗମ ହବ ଦର୍ଶନ। ଇଏ ସବୁ କଥାକୁ ଆଧାର କରିକି ଅନେକ ଗୁଡ଼ିଏ ଆଲୋଚନା ଚର୍ଚ୍ଚା ହେଇଛି, ଏବଂ ତାରି ଆଧାରରେ ବିଭିନ୍ନ ବରିଷ୍ଠ ଦୈତାପତି ମାନେ ଯୋଉ ସବୁ ପରାମର୍ଶ ଦେଇଛନ୍ତି ସେ ପରାମର୍ଶକୁ ଆଧାର କରିକି ଆମେମାନେ ସେଇ ଅନୁଯାୟୀ ଯୋଉ କାର୍ଯ୍ୟକ୍ରମ ହବ ତାକୁ ନିଷ୍ପତ୍ତି ନେଉଛୁ ଏବଂ ନିର୍ଘଣ୍ଟ ସେ ଅନୁସାରେ ସ୍ଥିର ହେଉଛି।
0: ରାଜ୍ୟରେ ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀ କିମ୍ବା ବିଦେଶୀ ନାଗରିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସ୍ୱଷ୍ଟ ଓ ବିସ୍ତୃତ ଆଇନ ନଥିବା ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା ଜାରି କରିଛନ୍ତି। ବିଶେଷକରି ଏଭଳି ଅନୁପ୍ରବେଶକାରୀଙ୍କ ପାଇଁ ଥିବା ଅଟକ କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶରୁ ଆସି ପ୍ରାୟ 35 ବର୍ଷ ଧରି ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିବା ସମୟରେ ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା 25 ତାରିଖରୁ ଆରମ୍ଭ ହୋଇ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ରହିବ। ଏହି ଅବଧି ମଧ୍ୟରେ 8 ଦିନ ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ତାରିଖରେ ପୁନର୍ବାର ଅଦାଲତ କାର୍ଯ୍ୟ ଆରମ୍ଭ ହେବ। କୋର୍ଟର କାର୍ଯ୍ୟଧାରା ଓ ଜରୁରୀ ମାମଲାର ଶୁଣାଣି ସମ୍ପର୍କରେ ହାଇକୋର୍ଟଙ୍କ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ଓ ବାଣିଜ୍ୟ ଓ ପରିବହନ ସଚିବ ଏନ୍ଭିଏସ୍ ରାଜପୁତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଚାନ୍ଦବାଲିରେ ନିର୍ମାଣାଧୀନ ସଂଗ୍ରହାଳୟ, ଇକୋ ଟୁରିଜିମ୍ ପାର୍କ, ଆଖଣ୍ଡଳମଣି ମନ୍ଦିରର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକିବା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ରହିଥିବା ସରକାରୀ ଆଇନ, ଦାୟିତ୍ୱ ଓ ଜନସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନ୍ୟାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ମସିହାରୁ ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଜୈବ ବିବିଧତାର ସୁରକ୍ଷା ଓ ଚିରସ୍ଥାୟୀ ପରିଚାଳନା ପାଇଁ ସମସ୍ତେ ଦୃଢ଼ ସଂକଳ୍ପବଦ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଅଲିବ୍ରିଡ୍ଲେ, ସାମୁଦ୍ରିକ କଇଁଛ, ବିଲୁପ୍ତ ପ୍ରାୟ ଓ ବିରଳ ଉଦ୍ଭିଦ ପ୍ରାଣୀ ପ୍ରଜାତିର ସୁରକ୍ଷା ଆଜିର ଦିନରେ ଅତ୍ୟନ୍ତ ଆବଶ୍ୟକ। ଜଙ୍ଗଲୀ ଫସଲ ପ୍ରଜାତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଚିରସ୍ଥାୟୀ କୃଷି ପାଇଁ ଅତ୍ୟନ୍ତ ଜରୁରୀ। ସମସ୍ତେ ମିଳିମିଶି ସମୃଦ୍ଧ ଜୈବ ବିବିଧତାର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଯୁକ୍ତ 2 ବିଜ୍ଞାନ, କଳା ଓ ବାଣିଜ୍ୟ ବାର୍ଷିକ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 3ରେ ପହଞ୍ଚିଛି। ବଲାଙ୍ଗୀର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଉପସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ପାଣିପାଗ, ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି 24 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଷୟିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ସତ୍ୟ ପ୍ରେମ କି କଥାର ଏହି ଗୀତଟି। ଦ୍ୱୈତକଣ୍ଠଟି ଗୀତଟିକୁ ଗାଇଛନ୍ତି ମନନ ଭରଦ୍ୱାଜ ଏବଂ ତୁଲସୀ କୁମାର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ମନନ ଭରଦ୍ୱାଜ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଅରିଜିତ ସିଂ ଏବଂ ତୁଳସୀ କୁମାରଙ୍କ କଣ୍ଠରେ ଗୁରୁପ୍ରୀତ ସୈନୀ ଏବଂ ଆଲି ସେଟ୍ଟିଙ୍କ ରଚନାରୁ ଏହି ଗୀତଟି। ସଙ୍ଗୀତରେ ସଜିଛନ୍ତି ରୋଚକ କୋହଲି ଏବଂ ଆଲି ସେଟ୍ଟି। କଥାଚିତ୍ର

ବର୍ତ୍ତମାନ ସମୟ ଅପରାହ୍ନ 3 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ଶୁଣିପାରିବେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକାଝକା। ପ୍ରଯୋଜନା ଉପସ୍ଥାପନା ସନ୍ତୋଷ ପିଙ୍ଗ।

ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ନାମ ଯେନ୍ତାକି ଆକ୍କାଦାତ ଯେ ନାମେ ପୁରଖାର ଗୁଠି ହାରବୁନୁ ରାଲିଆର ଯାହା ହାଖାଲିଆର ଆଦାନ ଅନାଲିଆର ମହାଲିଆର ଯେତ୍କି ବାକେନ୍ ତମେ ଯଦି କିଛି ଅସୁବିଧା ମାଞ୍ଜା ହେଲେ ଆଧାର୍ମେ ବେଲାସିନ୍ ହିଁ ତାମ ହାରି ଗୁହାରି ନାନାଲିଆର।

ଆଗେ ଖାତ୍ରି ଆନ୍ତିକି 9 ମାସନୁ 12 ମାସ ଭିତରେ ଯେନ୍ ଭିଟାମିନ୍ ଏ ସୋଲ୍ୟୁସନ୍ ଚା ଆଦାନ୍ ଛଅ ମାସ ଅନ୍ତର୍ନୁ ଭିଟାମିନ୍ ଏ ସୋଲ୍ୟୁସନ୍ ବୋର୍ଡ଼ ମାଝା ମାଝନ ଛଅ ମାସ ଅନ୍ତର୍ନୁ 5 ବର୍ଷ ପର୍ଯ୍ୟନ୍ତ ଚିଆଗେ ଲାଗି ଅଣ୍ଟା ହାଦୁ ଯଦି ଭିଟାମିନ୍ ଏ ସୋଲ୍ୟୁସନ୍ ସମ୍ପୂର୍ଣ୍ଣ ମାତ୍ରାରେ 9ଟା ଡୋଜ୍ ଯଦି ହାଖଦ ହେଲେ ତାମାନେ ଅନ୍ଧାରକଣା ମା ମାନନ୍ଦ ବୋଲିକିରି ଚିଆଗେ ଲାଗି ତିନ୍ 5 ବର୍ଷ ମାଞ୍ଜାକରେ ହେଲେ ଆଗେ ଫେର୍ ହାଦୁଗେ ଡିପିଟି ଚିଆ ଖାତ୍ରି 5 ବର୍ଷନୁ 6 ବର୍ଷନୁ ଡିପିଟି ପହିଲା ତ 16 ମାସରୁ 24 ମାସ ଭିତରେ ଡିପିଟି ବୁଷ୍ଟର୍ ଡୋଜ୍ ଅଛି ଯାଏ ଇଦାନ 5 ବର୍ଷନୁ 6 ବର୍ଷ ଭିତରେ ସେକେଣ୍ଡ ବୁଷ୍ଟର୍ ଡୋଜ୍ ହିସାବରେ ହୁଆଗେ ଖାତ୍ରି ଆନ୍ତିନ୍ 10 ବର୍ଷନୁ ଟିଟାନସ୍ ଡିପ୍ଥେରିଆ ଚିଆ ଖାତ୍ରି ତାପରେ 16 ବର୍ଷନୁ ବି ଟିଟାନସ୍ ଡିପ୍ଥେରିଆ ଚିଆଗେ ଲାଗି ଇଦାତ୍ ମାଞ୍ଜା ତାମେ ଟୀକାକରଣ ଘି ସଠିକ୍ ଉପାୟ ଇଦା ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ହେଉ ଯେତେ ଜାଗାନୁ ଇଦା ଇ ଟୀକାକରଣ ବାଦ ୟୁନିଭର୍ସାଲ ଇମ୍ୟୁନାଇଜେସନ୍ ହିସାବରେ ଯେତେ ଜାଗାନୁ ଚିଆଗେ ଖାତ୍ରାଲି ଏଇଟା ସରକାର ନାମା ଧାର୍ଯ୍ୟ କାମ କିଛି ପ୍ରତ୍ୟେକ ମାସନୁ 4ଟା ଲେଖା ବୁଧବାର ଖାତ୍ରି 4 ବୁଧବାରନୁ ଅଲଗା ଅଲଗା ଜାଗାନୁ ଏ ଭ୍ୟାକ୍ସିନ୍ ବଚିଆ ଲାଗି ହେଲେ ଆଗଲିନ୍ତି ଆଶା ଦିଦି ଗୁଠି ତାମେ ନିଅ ଡ୍ୟୁ ଆତଲି ନିଅ ହାତ ଦୂର ଗୁଠି ଆତଲାର ଗର୍ଭବତୀ ମା ମାନେ ନିଅ ଆତଲାର ଆଦାନ ନିଜର ନିଜର ଏରିଆନ୍ତା ଏନ୍ଏମ୍ ଦିଦି ମାନକେ ଜାଣାବାଚ କରାନାର ଆବଡ଼ାର ଆ ହିସାବନୁ ଏମାସ୍ତି ଆଇଲାର ପଏଣ୍ଟ୍ତି ଭ୍ୟାକ୍ସିନ୍ ସବୁ ମାଗାବାନାର ଆରୁ ନିଜର ନିଜର ଏରିଆନୁ ଭ୍ୟାକ୍ସିନ୍ କାମନାର ନାହାଟା ଯାକ ବୁଧବାରନୁ ଅଲଗା ଅଲଗା ଜାଗାନୁ ମାନି ଆନ୍ତି ନାମେ ସହରାଞ୍ଚଳ ମାନେନୁ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର୍ନୁ ତାମେ ଭି 4ଟା ଯାକ ବୁଧବାର 8ଟା ଜାଗାନୁ ମାନି ଆଉ ସବ୍ ରିଜିନାଲ୍ ହସ୍ପିଟାଲ୍ ମାନକରନୁ ହିଁ ତାମେ ସବୁ ବୁଧବାର 8ଟା ଜାଗାନୁ ହିଁ ମାନି ଆଉ ଏକା ଏକା ସାନ୍ CSC ହିଁ 8ଟା ଜାଗାନୁ ହିଁ 4ଟା ବୁଧବାର ମାନି ଆଉ ଇ ସବ୍ ସେଣ୍ଟର୍ ଆଉ ଏନ୍ତା ପାଦା ଗୁଠିକେ 4ଟା ଭାଗ କାମ କରାନା 4 ଜାଗାନୁ ଚିଆ ଖାତ୍ରି ଆଉ ସହରାଞ୍ଚଳନୁ ହିଁ ଦିଦିମାନେ ଆତ୍ଲାର ଯେ ତାମ ହିଁ ହନେ ନାହାଟା ଭାଗ କାମ କରର ଆଉ ତାମେ ନାହାଟା ଜାଗାନୁ ତାମ ଭାଗ କାମିକିରି ଟୀକା ଉଠିନ୍ ଚିଆଲନାର ଇ ଟୀକାକରଣ ବୋଧ ସବୁ ଜାଗାନୁ ମନାଲି ଯେକୌଣସି ଜାଗାକୁ କେସ୍କୁନ୍ ହିଁ ନିଜର ଯେନ୍ ଆମେ MCP କାର୍ଡ଼ ବା ରେଜିଷ୍ଟ୍ରେସନ୍ କାମ କରନା ଯେନ୍ ମା ଆଉ ହାତୁର୍ଗେ ରାଇତ ଯେନ୍ ଟୀକାକରଣ ଖାତା ବା MCP କାର୍ଡ଼ ବା ମା ଶିଶୁ ସୁରକ୍ଷା କାର୍ଡ଼ ରାଇତ ହୁ ଖାତା ବନ୍ ଏକିନ୍ ସାଙ୍ଗେ କେ ରହିଲେ ହିଁ ଫ୍ରି ନୁ ଟୀକା ତାମ ହାଖର ଯେତା ଯଦି ଅଣ୍ଟା ହାଦୁ ଜନ୍ମାର ଚାହେଲେ ଯଦି ମା ଘିକା ତାମେ ଯଦି କିଛି ଅସୁବିଧା ମାନଚା ନିଜର ଗାଁ ଛାଡ଼ିକିରି ଅଲଗା ଗାଁକେ କର ହେଲେ ହିଁ ତାମେ ଚିଢ଼ା ପଟା ଆସ୍କେ ତାମେ ମୁଣାନୁ ସାଜନାର ରୁ ହନାର ହନେ ତାମା ଖାତା ଭନି ତାମା ଟୀକାକରଣ ଖାତା ନୁହି ଆଦାନ ହର ଆରୁ ଆସାନ ଏକାସନ ଚିଆ ଲଗାଲି ମୋରୁ ମେନର ଆଶାକା ଅଙ୍ଗନବାଡ଼ି ଦିଦିକୁ ତେଙ୍କୁନ୍ ତାମ ଆସାନ ଖାତା ଅଚକାର ହେଲି ଆସାନ ତାମ ଟୀକା ହୁଆ ଅଙ୍ଗର ଟୀକାକରଣ ଘି ଲାଗି ଗୀତୁ ପଦେ ପାଡ଼ାଲେନ୍ ମାକା।

0: मान सुरक्षा, मका
1: क्या
0: पुपू झोका झोका, मका पुपू झोका झोका, ठीक समय नु अचू कुंटिका महा दुहर सुरक्षा, एहाई कुतुकुनु बारके रे मुनु टीका हुओ ठीक समयानु, एहाई कुतुकुनु बारके रे मुनु टीका हुओ ठीक समयानु।
1: ତା ନିଶ୍ଚିତ ଭାବେ ନାମ ଆଶା ନାନତ ଯେ ଯେନ୍ ଭାଇ ଭଉଣୀ ଗୁଠିଆର ମେନାଲନାର ଆର୍ ତମେ ଚାହାନୁ ଏକାସନ ଯଦି ଗର୍ଭବତୀ ମା ରାତଲନାର କା ଛୋଟି ହାଦୁ ପଚୁ ରାତଲନାର ହେଲେ ଆର୍ ଇ ପ୍ରକାର ଟିକାକରଣ ବ୍ୟବସ୍ଥାନୁ ଆର୍ ସାମିଲ ମାଞ୍ଚକାନାର କା ମାନଲା ଟିକେ ନାମ ନାମେ ବି ତା କର୍ତ୍ତବ୍ୟ ମାନାଲି ଯେ ତାମାନ ହିଁ ଆଦାନ ବାତ୍ୟତ ଯେ ଇନେ ଇନେ ସୁବିଧା ଆତିଲି ଆରୁ ଇନେ କାଲା ଖାତିରି ନିମ୍ ଯାହା ତେଙ୍କାର ହୁ କଥା ନିଶ୍ଚିତ ଭାବେ ତା ମେଞ୍ଚକାର ଆରୁ ହୁ ହିସାବନୁ ଯଦି ନାଲକୁନାନର ହେଲେ ନାମେ ହାଦୁ ପଚୁରି ନାମ ଠିକ୍ ହିସାବନୁ ତାମାନ ଯତ୍ନ କାମା ଆଙ୍ଗତ ଆରୁ ଭବିଷ୍ୟତ ନୁ ତାମାନେ ଅଣ୍ଟା ସୁସ୍ଥ ସୁନ୍ଦର ସମାଜରୁ ରାଗି ଲାଗାନ ଅଣ୍ଟା ବାଢ଼ିଟେ ନାମ ଅଣ୍ଟା ପଦକ୍ଷେପ ଅଚକାତ ବୁଲିକିରି ନାମ ଭାବତ ତା ଇନା ବାର୍ଚକାର ନିମ୍ ଆରୁ ଇ ଟିକାକରଣ ବଦ ନାମେ ହାଦୁ ବୁଚୁରକେ ଲାଗାନ ଗର୍ଭବତୀ ମାଆର୍ଗେ ଲାଗାନ ଏକାନେ ଜରୁରୀ ଦୁ ଆକା ଥାନ୍ତେଙ୍କାର ହେଲେ ନାମ ଯଦି ଠିକ୍ ସମୟାନୁ ଯଦି ସଚେତନ ମାନତ ଆଉ ମୁଲିନ୍ତି ଏକା ବାକେନ ଇଦା ଦରକାର ହୁ ବାକେନ ଯଦି ଇଦା ନ ହତ ହେଲେ ଭବିଷ୍ୟତକେ ନାମେ ଜିଆଗେ ଲାଗାନ କିଛି ଅନ୍ୟ ଆପଦ ବିପଦ ବାରନା ସମ୍ଭାବନା ବେଶୀ ମାଲ୍ଲା ଦିନ ତା ଯାହା ହଉ ଇନା ବର୍ଷକାର ଆକାଶବାଣୀ ତାର୍ତି ନିମାନ କେତିନି କେତେ ଧନ୍ୟବାଦ ଜୁହାର।

ଶୁଣିଲି କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପପୁ ଝକାଝକା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କଥାଚିତ୍ର ତୋ ପୁଅର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶ୍ରୀକାନ୍ତ ଦାସ ଏବଂ ସୁଜିତ ମହାନ୍ତି। ପୁରାତନ ରଚନାରୁ ସଙ୍ଗୀତରେ ସଜେଇଛନ୍ତି ଅକ୍ଷୟ ମହାନ୍ତି।

0: ଶୁଣୁଛନ୍ତି ତପଇ କଥାଚିତ୍ରର କେତୋଟି ଗୀତ। ଗୀତ ଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ଅକ୍ଷୟ ମହାନ୍ତି। ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ତୃପ୍ତି ଦାସ, ଗୀତ ରଚନା ବିନୋଦିନୀ ଦେବୀ।
1: ଅନେକ ଦୁଃଖୀ।

0: ସାବିତ୍ରୀ, ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଛନ୍ତି ତପୋଇ କଥାଚିତ୍ରର କେତୋଟି ଗୀତ। ଗୀତ ରଚନା ଏବଂ ସଙ୍ଗୀତ ଅକ୍ଷୟ ମହାନ୍ତି। ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଗୀତା ପଟ୍ଟନାୟକ ଏବଂ ତୃପ୍ତି ଦାସ।

0: ଶୁଣିଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ଆତଙ୍କବାଦର ମୁକାବିଲା ସହିତ ନବସୃଜନ ଓ ପ୍ରଯୁକ୍ତି ବିଦ୍ୟା ଦିଗେ ଉନ୍ନତି ଲାଗି ଭାରତ ସାଇପ୍ରସ୍ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀଠାରେ ଭିନ୍ ଭିନ୍ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇକରି ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଆଉ ସାଇପ୍ରସ୍ ରାଷ୍ଟ୍ରପତି। ଦେଶର ସୀମାକେ ଅଭେଦ୍ୟ କରବାର୍ ଲାଗି କାର୍ଯ୍ୟକାରୀ ହେବା ସ୍ମାର୍ଟ ସୀମା ପ୍ରକଳ୍ପ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ଲାଗି ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକଥି ସାମିଲ ହେବେ ଭାରତ ସହିତ 3 ଦେଶର ବୈଦେଶିକ ମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କର ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57 ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ନୂଆଦିଲ୍ଲୀଠାରେ ଏବା 28 ତାରିଖରୁ ମୂଲ ହେବାର୍କେ ଥିବାର 4 ଭାରତ ଆଫ୍ରିକା ଶିଖର ସମ୍ମିଳନୀ ଏହା ଛିନିର୍ ଲାଗି ହେଲା ସ୍ଥଗିତ। ପଶ୍ଚିମ ଏସିଆ ପରିସ୍ଥିତିକେ ଦେଖି ସରକାରୀ କାମକାଜଟି ଡିଜେଲ୍ ଆର୍ ପେଟ୍ରୋଲ୍ ବ୍ୟବହାର କମାବାର ଦିଗେ ମୁଖ୍ୟମନ୍ତ୍ରୀ ଜାରି କଲେ 8 ନିର୍ଦ୍ଦେଶାବଳୀ। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଟି ବେଆଇନ ଭାବେ ନିଯୁକ୍ତି ପାଇଥିବାର କର୍ମଚାରୀମାନଙ୍କର ହେବା ଛଟେଇ। ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଉଦୟ ଫର୍ମ ଫିଲ୍ଅପ୍ ଲାଗି ଅନୁସୂଚିତ ଜାତି ଆର୍ ଜନଜାତି ଛାତ୍ରଛାତ୍ରୀମାନଙ୍କର ଫର୍ମ ଫିଲ୍ଅପ୍ ଦେୟ ହେବା ଛାଡ଼। ଓଡ଼ିଶା ହାଇକୋର୍ଟର ଜୁନ୍ 21 ତକ ହେବା ଖରା ଛୁଟି। ମହିଳା ସଶକ୍ତିକରଣ ଦିଗେ ନୂଆପଡ଼ା ଜିଲ୍ଲା ହାସଲ କଲା ଆଖିଦୃଶିଆ ସଫଳତା। ବୈଶ୍ୱିକ ପରିବର୍ତ୍ତନ ଲାଗି ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜ୍ ପାଳନ ହେଉଛି ବିଶ୍ୱ ଜୈବ ବିବିଧତା ଦିବସ। ଆଇପିଏଲ୍ କ୍ରିକେଟ୍ ଉଦେ ଆଜ୍ ବେଲବୁଡ଼େ ସନ୍ରାଇଜର୍ସ ହାଇଦ୍ରାବାଦ ଆରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭିତରେ ହେବା ମ୍ୟାଚ୍। ଏବା 24 ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଚଡ଼କ ମାରିକରି ବର୍ଷାର ଅନୁମାନ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହା ଛିନ୍ ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ାର 5
0: ଶୁଣିଲି ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଏଥର ଶୁଣନ୍ତୁ ନାଟକ ରୂପକୋଶ। ରଚନା ବିଷ୍ଣୁଚରଣ ସାହୁ, ପ୍ରଯୋଜନା ଶଶିଭୂଷଣ ଦାସ। ବିଭିନ୍ନ ଭୂମିକାରେ ଅଛନ୍ତି ସ୍ଥୂଳଭଦ୍ର ଡକ୍ଟର ଦିଲୀପ କୁମାର ପଣ୍ଡା, ରୂପକୋଶ ନୁପୁର ଘୋଷ, ମହାରାଜା ପ୍ରଫୁଲ୍ଲ କୁମାର ନାଥ, ମହାମନ୍ତ୍ରୀ ରମଣୀ ରଞ୍ଜନ ପଣ୍ଡା, ସେନାପତି କୃଷ୍ଣଚନ୍ଦ୍ର ମହାପାତ୍ର, ଚର ଦେବାଶିଷ ଦାସ। ଶୁଣନ୍ତୁ ନାଟକ ରୂପକୋଶ।

0: ବିରାଧି ବୀରବର ମଗଧେଶ୍ୱର ଶ୍ରୀ ଶ୍ରୀ ଧନଞ୍ଜୟ ମହାରାଜ ନୃତ୍ୟ ମଣ୍ଡପକୁ ବିରାଜମାନ କରୁଛନ୍ତି। ସାବଧାନ
1: ମହାମନ୍ତ୍ରୀ
2: ମହାରାଜ, ବିଳମ୍ବ କାହିଁକି? ଆରମ୍ଭ କର ଏଥର ଶରତ ଉତ୍ସବ।
3: ନଗ୍ରବାସୀ ଗଣ, ନିର୍ମଳ ଶରତ ଆକାଶେ ହସେ ପୂର୍ଣ୍ଣ ଚନ୍ଦ୍ର ରାଜୋଦ୍ୟାନ ସୁଶୋଭିତ ପୁଷ୍ପର ସମ୍ଭାରେ ଚଉଦିଗେ ଆନନ୍ଦ ଉଲ୍ଲାସ ପାଳନ୍ତି ମଗଧବାସୀ ଶରତ ଉତ୍ସବ। ମଧୁମୟ ଅତି ମଧୁମୟ ମହାରାଜ ମଗଧ ଈଶ୍ୱର ଆରମ୍ଭିବେ ମହୋତ୍ସବ। ପ୍ରଦୀପ ଜଳାଇ ନୃତ୍ୟ ଗୀତ ହୋଇବ ଆରମ୍ଭ। ରାଜ୍ୟର ବରେଣ୍ୟ ଶିଳ୍ପୀ ଉପସ୍ଥିତ ହୋଇଥିଲେ। ନୃତ୍ୟ ମଣ୍ଡପରେ ଉଭା ଅସାମାନ୍ୟ ନୃତ୍ୟ ଶିଳ୍ପୀ ନାମ ରୂପକୁଶା ରାଜନର୍ତ୍ତକୀ। ସେ ସୁପ୍ରସିଦ୍ଧ ସୁନିପୁଣା ନୃତ୍ୟ ବିଶାରଦା ସିଦ୍ଧାର୍ଥ ବେଶରେ ଆଜି ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିବେ ସେ ଜୀବନ୍ମୁକ୍ତି ନୃତ୍ୟ। ସାଂସାରିକ ଆକାଂକ୍ଷାରୁ ସୃଷ୍ଟି ପରିତାପ ଅହଂ କାମ କ୍ରୋଧ ମୋହ ଜୀବନ ବନ୍ଧନ ଯେତେ ସବୁ ମିଥ୍ୟା।

0: ଧନ୍ୟ ଧନ୍ୟ ରୂପକୋଷା ଧନ୍ୟ ତବ କଳାର ସାଧନା ନୃତ୍ୟ ଆଜି ପ୍ରକମ୍ପିତ ଆକାଶ ମେଦିନୀ ସ୍ୱରତ ଉତ୍ସବ ଆଜି ହୋଇଛି ସଫଳ ପ୍ରୀତ ମୁହିଁ ପ୍ରୀତ ପ୍ରଜାଗଣ କୁହ କୁହ ରୂପକୋଷା କିବା ଚାହୁଁ ପୁରସ୍କାର ତୁମେ
1: ମହାରାଜାଙ୍କର ଜୟ ହେଉ
0: ମାଗ ମାଗ ରୂପକୋଷା
1: ମହାରାଜ ଭୟ ଜାଗେ ମନେ
0: ଦେବୀ ପ୍ରତିଶ୍ରୁତି ନିର୍ଭୟରେ ବ୍ୟକ୍ତ କର ନିଜ ଅଭିଳାଷ
1: ମହାରାଜ ସ୍ୱୟଂ ଇଚ୍ଛା କରିଛନ୍ତି ଯେବେ ଅଭିଷ୍ଟମ କରିବେ ପୂରଣ ମାଗେ ମୁଁ ଏହି ପୁରସ୍କାର ପୂର୍ଣ୍ଣତା ଲଭିବା ପାଇଁ ଏ ଜୀବନେ ମୋର ବାଛି ନେବି ମୋ ଜୀବନ ସାଥୀ
2: ଅସମ୍ଭବ ଅସମ୍ଭବ ମହାରାଜ ଏକି ବାଚନ ତ ତୁମେ କର ରୂପକୋଷା ମଗଧର ପରମ୍ପରା ବିଧାନକୁ ଭାଙ୍ଗି ରାଜ ନର୍ତ୍ତକୀ କେବେ ହୁଏ ଶ୍ରୀମନ୍ତିନୀ ଅସମ୍ଭବ ଅସମ୍ଭବ ଏହା
3: ସେନାପତି ବାକ୍ୟ ଅଟେ ସତ୍ୟ ମହାରାଜ ମଗଧର ସ୍ଥିତି କାଳୁ ଶୁଣା ନାହିଁ କେବେ ରାଜନର୍ତ୍ତକୀ ବିବାହ କରିଛନ୍ତି କାରେ ସେ ହେବେ ଚିରକୁମାରୀ ମଗଧର ପରମ୍ପରା ଏହା ବିବାହ ତାଙ୍କର ଏକ ଦୁଃସ୍ୱପ୍ନ ମାତର
0: ଭୟଭୀତ ହୁଅ ନାହିଁ ତୁମେ ରୂପକୋଷା ରାଜ୍ୟର ନୀତି ନିୟମ ପରମ୍ପରା ଭାଙ୍ଗି ଦେଲି ଅନୁମତି
2: ମହାରାଜ
0: ସ୍ୱେଚ୍ଛା ମୋତେ ବାଛି ନିଅ ଜୀବନର ସାଥୀ
2: ମହାରାଜ
1: ମହାରାଜଙ୍କର ଜୟ ହେଉ

0: ଅଭିଷ୍ଟମ ହୋଇଛି ପୂରଣ। ଚିରକୃତଜ୍ଞ ଏ ଦାସୀ ଶ୍ରୀଛାମ ପୟରେ।
1: ଚାଲ ମହାମନ୍ତ୍ରୀ। ଦେବୀ, ଆର୍ଯ୍ୟ ସ୍ଥୂଳଭଦ୍ର ଅଛନ୍ତି ଅପେକ୍ଷା ଗୃହରେ, ଅନୁମତି ମିଳିଲେ ସେ କରିବେ ଦର୍ଶନ।
0: ଯା ଚାର, ଘେନି ଆସ ତାଙ୍କୁ।
2: ଦେବୀ, ପ୍ରଶଂସାର ପଟାନ୍ତର ନାହିଁ ମୋ ଭାଷାରେ, ଅଭିନନ୍ଦନ ଜଣାଏ ପୁଷ୍ପଗୁଚ୍ଛ ଦେଇ, ସାଦରେ କଲେ ଗ୍ରହଣ, ହେବି ମୁଁ କୃତାର୍ଥ।
0: ଦେବ, ସମୁଦ୍ରେ ସାଇତ ରତ୍ନ ଜାଣିନା ସମୁଦ୍ର, ନଦୀଗର୍ଭ ସମ୍ମୁଖରେ ହୁଏ ପ୍ରଲୋଭିତା। ଆସ ଦେବ, ତବ ପଦର ଯେ ଧନ୍ୟ ହେଉ କୁଟୀର ମୋହର।

0: ପ୍ରତିଶୋଧ ନେବି ପ୍ରତିଶୋଧ, ପ୍ରତିଶୋଧ ବନ୍ଧି ଜଳେ ଅନ୍ତରେ ମୋହର, ଶୃଗାଳ ଭକ୍ଷିଛି ଆଜି ସିଂହର ଆହାର।
1: ଛି ଛି ଛି ଛି ଛି, ହେଇଟି ସେନାପତି ମଣିମା, ଏମିତି ପାନେ ଦବା ଯେ ଲୁଣ ଆମ୍ବୁଲ ପରି ମିଠା ଲାଗିବ। କାହିଁ ରାଜ୍ୟର ସେନାପତି ଆଉ କାହିଁ ଏ ଛାର ମନ୍ତ୍ରୀ ପୁଅ।
0: ନା ନା, ସ୍ଥୂଳବତ୍ରୀ କରିବି ମୁଁ ହତ୍ୟା, କୃତାନ୍ତ କବଳୁ କେହି ନ ପାରିବେ ରଖି।
1: ଇଏ ଆପ

0: ଆପଣଙ୍କ ପରି ରସିକ ଆଉ କିଏ ଅଛି କହିଲେ ହୁଜୁ, ହେଇଟି ଛଞ୍ଚାଣ ହାତରୁ ପୁଣି ଚିଲ, ଛି ଛି ଛି ଛି, ଧିକେ ଜୀବନଟା।
1: ଉଚିତ ଶାସ୍ତି ବିଧାନ କରିବି ମୁଁ ତାରେ, ତେଲେ କେହି ବାଧା ପଠାଇବି ସମନ ସଦନ।
2: ରଖନ୍ତୁ ରଖନ୍ତୁ ମଣିମା, ଇଏ ଖଣ୍ଡା ଫଣ୍ଡା ଦେଖିଲେ ମୋ ଯୁଦ୍ଧକର ମନଟା ତ ଛାନିଆରେ ଖାଲି ତାତି ଉଠୁଛି।
1: ମୋ ପିଞ୍ଜରା ପକ୍ଷୀ ଯିଏ ଦେଇଛି ଉଡ଼ାଇ, କ୍ଷମା ନାହିଁ ତ୍ରିଭୁବନେ ତାର। ସେନାପତି ମୁହିଁ, ରାଜ୍ୟ ଏକ ଅଟେ ମୁହିଁ ରୂପକୋଷା ଯୋଗ୍ୟ, ବଳତ୍କାରେ ନେଇଅଛି ସ୍ଥୂଳଭଦ୍ର ତାରି।
0: ହଁ ପରା ମଣିମା, ସେଦିନ ଦେଖିଲି ପରା ମୁଁ ଏ ମନ୍ତ୍ରୀ ପୁଅକୁ ରୂପକୋଷାଟା ଏମିତି କୁଣ୍ଢେଇକି ଧରିଛି। ଓହୋରେ, ମୁଁ ଚାର ନ ହୋଇ ଯଦି ସେନାପତି ହୋଇଥାନ୍ତି ନା।
1: କଲି ମୁଇ ଯେତେ ଷଡ଼ଯନ୍ତ୍ର ସ୍ଥୂଳଭଦ୍ରେ କରିବାକୁ ହତ୍ୟା ମହାମନ୍ତ୍ରୀ କରନ୍ତି ଭଣ୍ଡୁର।
0: ମଣିମା, ମହାମନ୍ତ୍ରୀ ତ ସେ ଟୋକାଟାକୁ ତେଜ୍ୟ ପୁତ୍ର କଲେ, ହେ ପୁଣି ହେଇଟି ତା ପିଛା ଲାଗିଛନ୍ତି।
1: ତା ନା ସର୍ବାଗ୍ରୀ ମହାମନ୍ତ୍ରୀଙ୍କୁ କରିବି ମୁଁ ହତ୍ୟା।

0: পহঞ্চাও রূপকোষা পাশে এ সম্বাদ।
1: মহারাজ,
2: ଦୀର୍ଘ 4 ମାସ ଏଠି ଗଲା କେଣେ ବହି ଅହର୍ନିଶି ଧ୍ୟାନମଗ୍ନ ରହୁଛନ୍ତି ସ୍ୱାମୀ। ଚିହ୍ନ ବସ୍ତ୍ର କମଣ୍ଡଳ ଅର୍ଥନଗ୍ନ ରୂପ ଦେଖି ପ୍ରାଣ ହୁଏ ସନ୍ତାପିତ।
1: ଧର୍ଯ୍ୟଧର ମାତ, ସ୍ଥୂଳଭଦ୍ର ତେଜସ୍ୱୀ ପୁରୁଷ, ତପସ୍ୟାର ସିଦ୍ଧି ନିଶ୍ଚୟ ଲଭିବେ ଅଛି ରେ।
2: ସୁକେତୁ, ଧର୍ଯ୍ୟହରା ହୋଇପଡ଼େ ମୁହିଁ। ଷଡ଼ରସପୂର୍ଣ୍ଣ ଅନ୍ନ ବ୍ୟଞ୍ଜନ ପରଶି ସୁକମଳ ଶଯ୍ୟା ପୁଣି ବିଳାସ ବ୍ୟସନ। ସଖୀଗଣ କରୁଛନ୍ତି ଦିବ୍ୟ ଉପଚାର, ଚନ୍ଦନ କୁସୁମ ଧୂପେ ମହକୁଚିପୁର, ତଥାପି କାହିଁକି ନାହିଁ ତିଳେ ଆସକ୍ତି ତାଙ୍କର।
1: ଶୁଣ ମାତ, ଆସକ୍ତିର ମଧ୍ୟ ଯେଉଁ ହୁଏ ଅନାସକ୍ତ, ସେ ସିନା ସନ୍ନ୍ୟାସୀ। କର ତୁମେ ଆକର୍ଷଣ ସଂସାର ମଧ୍ୟକୁ, ସେ କରନ୍ତି ବିକରଣ ସଂଯମର ବଳେ ବିପରୀତ ମୁଖୀ।
2: ପିତ୍ରହର ଅଗ୍ନି ଆଜି ଜଳେ ମୋ ଅନ୍ତରେ, ମୋ ସାଧନା ବଳେ ମୁନିଙ୍କ ତପସ୍ୟା ନିଶ୍ଚେ କରିବି ବିଫଳ। କୁହ ବାଦ୍ୟକାରେ ନବ ନୃତ୍ୟ କରିବି ମୁଁ ଏବେ, ଯାଚଜ୍ଞ ଅଭିସାରିକା କାମରତି ନୃତ୍ୟ, ମଧୁର ମିଳନ ପରକିଆ ବିରହିଣୀ ସଙ୍ଗୋପନ, ମୟୂରର ନୃତ୍ୟ ପ୍ରଦର୍ଶନୀ ମୁନିଶ୍ରେଷ୍ଠ ହେବେ ଧ୍ୟାନ ଭଗ୍ନ, ଫେରିବେ ମୋ ପାଶେ ନିଶ୍ଚୟ ପ୍ରାଣପ୍ରିୟ ମମ।
1: ବେଶ, ତବ ଇଚ୍ଛା ପୂର୍ଣ୍ଣ ହେଉ ମାତ। ମାତ, ଇଚ୍ଛା ତବ ନହେଲା ପୂରଣ।
2: ଆଶ୍ଚର୍ଯ୍ୟ, ନବନୃତ୍ୟ ହେଲା ମୋର ବୃଥା, ନ ପାରିଲି ଧ୍ୟାନ ଭଗ୍ନ କରି।
1: ଚେମନ୍ମୁକ୍ତ ହୋଇଛନ୍ତି ତବ ପ୍ରାଣପ୍ରିୟ।
2: ଯୁଗ ଜନ୍ମା ହେ ସିଦ୍ଧ ପୁରୁଷ, ଗର୍ବ ଦମ୍ଭ ମମ ଆଜି କଲ ତୁମେ ଚୂର୍ଣ୍ଣ। ହାରିଗଲି ପ୍ରଭୁ, କ୍ଷମା ଅପରାଧ, ଅଜ୍ଞାନେ ମୁଁ କରିଅଛି ଦୋଷ, ଦୟା କର ବାରେ, ଜ୍ଞାନାଲୋକେ କର ମୋତେ ଚିର ଆଲୋକିତ, ପ୍ରଣାମ ହେ ଦେବ।
3: ଭଦ୍ରେ କର ଧର୍ମ ଲାଭ, ହୁଅ ତୁମେ ସଂସାର ବିମୁକ୍ତ।
2: ସ୍ୱାମୀ, ଭାଗ୍ୟବତୀ ମୁହିଁ, ପ୍ରଭୁଙ୍କ ତପସ୍ୟା ବଳରେ ପରମ ବ୍ରହ୍ମ ଚିହ୍ନିବାକୁ ଲଭିଛି ମୁଁ ଶକ୍ତି। ସଂସାର ଚଞ୍ଚଳ ମାୟା ଅଟଇ ଅଳିକ, ଅହଂ କାମ କ୍ରୋଧ ଲୋଭ ଜୀବନ ବନ୍ଧନ, ଜିତେନ୍ଦ୍ରିୟ ଅଟେ ଏକା ସୁଖୀ। ଜୀବନକୁ ଚିହ୍ନିବାକୁ ହୁଏ ସେ ସମର୍ଥ, ସେ ପରମାତ୍ମା ପଦେ ହୋଇଯାଏ ଲୀନ, ସେଇ ଏକା ସତ୍ୟ ଶାନ୍ତି ମୁକ୍ତି।
1: ମୁନିଶ୍ରେଷ୍ଠ, ନପାରେ ମୁଁ ବୁଝି, କାମ ଉତ୍ତେଜକ ଗୃହେ ରହି 4 ମାସ, କାମିନୀର ଅଙ୍ଗ ସ୍ପର୍ଶ ଉଲଗ୍ନ ଶରୀର, ଷଡ଼ରସ ଭୋଗ ଯାହା କାମ ଉତ୍ତେଜକ, ତଥାପି ରହିଛ ତୁମେ ନିର୍ବିକାର ଚିତ୍ତେ।
2: କୁହ ଦେବ, କୁହ ଜୀବନ ରହସ୍ୟ।
3: କିଏ କାର ସ୍ୱାମୀ, କିଏ ଅବାକାର ଭାର୍ଯ୍ୟା, ଏକା ପରମାତ୍ମା ସବୁ ଆତ୍ମାର ଆଧାର, ଏଇ ଯେ ଗୁରୁ ଜ୍ଞାନ। ପତ୍ନୀକୁ ଭାବିଲେ ମାତା ନ ରହେ ବିକାର, ସ୍ୱାମୀଙ୍କୁ ମଣିଲେ ପିତା ଅବା ସହୋଦର, କାମ ଉତ୍ତେଜକ ଶକ୍ତି ହୋଇଯାଏ ଲୋପ, କାମନାର ହୁଏ ତ ହିଁ ମୃତ୍ୟୁ।
2: ପ୍ରଭୁ,
3: ପତ୍ନୀ ତୁମେ ମୋର, କିନ୍ତୁ ମୁଁ ତୁମକୁ ମଣେ ଜନନୀ ସମାନ, ତେଣୁ ନ ଉପୁଜେ ମନେ ମୋର କାମର ପିପାସା।
1: ଧନ୍ୟ ଧନ୍ୟ ଦେବ ସ୍ଥୂଳଭଦ୍ର, ଧନ୍ୟ ତୁମେ ଆଜି ପ୍ରକୃତରେ ସିଦ୍ଧି ଲାଭ କରିଅଛ ତୁମେ।
2: ସ୍ୱାମୀ, ପ୍ରଭୁ, ତବ ଦିବ୍ୟ ଜ୍ଞାନ ମୋତେ କଲା ଆଲୋକିତ, କାମନା ବାସନା ମୋର ହେଲା ଆଜି ଲୁପ୍ତ, ମୁକ୍ତ ମୁହିଁ ଏ ସଂସାର ବନ୍ଧନ। ଶୁଣ ସୁକେତୁ, ଧନରତ୍ନ ଅଟ୍ଟାଳିକା ଯାହା ଅଛି ମୋର, ତୁମ ହସ୍ତେ କଲି ମୁଁ ଅର୍ପଣ, ଦୁଃଖୀ ରଙ୍କି ଗରିବଙ୍କୁ କରିଦିଅ ଦାନ। ସନ୍ନ୍ୟାସିନୀ ବ୍ରତ ପାଳେ ମୁହିଁ, ଚାଉଅଛି ଆଲୋକ ସନ୍ଧାନେ, ଚିର ଶାନ୍ତି ମହାମୁକ୍ତି ଲୋଡ଼ିବି ଜୀବନେ। ସ୍ୱାମୀ ଦେବ, କର ଆଶୀର୍ବାଦ, ପରମ ବ୍ରହ୍ମ ପଦେ ମୁଇଁ ହୋଇଯାଏ ଲୀନ।
3: ହରି ଓଂ ତତ୍ସତ୍।
2: ଓଂ ଶାନ୍ତି।
3: ହରି ଓଂ ତତ୍ସତ୍।
2: ଓଂ ଶାନ୍ତି।
3: ହରି ଓଂ ତତ୍ସତ୍।

0: ଶୁଣୁଥିଲି ନାଟକ ରୂପକୋଷ। ରଚନା ବିଷ୍ଣୁଚରଣ ସାହୁ, ପ୍ରଯୋଜନା ଶଶିଭୂଷଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ।
1: ବଦଲି ଗଲା ସବୁ ଫେସନ ଯେନ୍ ଦିନ ହେଲା ଦେଶ ସ୍ୱାଧୀନ। ବଦଲି ଗଲା ସବୁ ଫେସନ।
0: ଧନୁର୍ଜୟ ମେହେରଙ୍କ ଗୀତ ରଚନାରୁ ଶୁଣନ୍ତୁ ଏଇ ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ପରଶୁରାମ ପାତ୍ର।
1: ନାତି ପିଲାମାନଙ୍କୁ ଅଜା କହୁଥିଲେ ନାତି ପିଲାମାନଙ୍କୁ ତୁମେ ମାନେ ବାବୁ ଭାଇ ଗେବାନ। ବଦଲି ଗଲା ସବୁ ଫେସନ ଯେନ୍ ଦିନ ହେଲା ଦେଶ ସ୍ୱାଧୀନ। ବଦଲି ଗଲା।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଗଣେଶରାମ ସେଠ ଲିଖିଥିବା ଏହି ଗୀତଟିକୁ ଗାଇଛନ୍ତି ପରଶୁରାମ ପାତ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଶୁଣୁଛନ୍ତି କେତୋଟି ସମ୍ବଲପୁରୀ ଗୀତ। ଏଥର ଶୁଣନ୍ତୁ କୃଷ୍ଣଚନ୍ଦ୍ର ପାରିକଙ୍କ ରଚନାରୁ ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଋଷିକେଶ ମେହେର।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ। ଏହି ଗୀତଟି ଶିଳ୍ପୀ ରବୀନ୍ଦ୍ର ପଣ୍ଡା, ଗୀତ ରଚନା ବବ୍ଲୁ ବାଗ।

0: ଶୁଣୁଥିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ନୂଆଦିଲ୍ଲୀଠାରେ ଭିନ୍ ଭିନ୍ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଆଉ ସାଇପ୍ରସ୍ ରାଷ୍ଟ୍ରପତି। ଆତଙ୍କବାଦର ମୁକାବିଲା ସହିତ ନବସୂର୍ଜନ ଆଉ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରଥି ଉନ୍ନତି ଲାଗି ସାଇପ୍ରସ୍ ଆରୁ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀଠାରେ ସୀମା ସୁରକ୍ଷା ବଲ୍ ବିଏସ୍ଏଫ୍ର ଅଳଙ୍କରଣ ସମାରୋହଟି ସାମିଲ ହେଲେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଲେ ଦେଶର ସୀମାକେ ଅଭେଦ୍ୟ କରବାର୍ ଲାଗି ସରକାର ମୂଲ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକେ ବିଶ୍ୱର ଶୀର୍ଷ ସ୍ଥାନକେ ଉନ୍ନତି କରିବାର ଲକ୍ଷ୍ୟ ରଖିଛନ୍ ସରକାର, କହିଲେ କେନ୍ଦ୍ର ସଡ଼କ ପରିବହନ ଆଉ ରାଜପଥ ମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ଲାଗି ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। ପଶ୍ଚିମ ଏସିଆର ପରିସ୍ଥିତିକେ ଦେଖିକରି ସରକାରୀ କାମକାଜଥି ଡିଜେଲ୍ ଆର୍ ପେଟ୍ରୋଲର ବ୍ୟବହାର କମାବାର ଦିଗେ ସରକାର ଜାରି କଲେ 8 ନିର୍ଦ୍ଦେଶାବଳୀ। ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ଆରୁ ବେଆଇନ ଭାବେ ନିଯୁକ୍ତି ପାଇଥିବାର ସରକାରୀ ବିଶ୍ୱବିଦ୍ୟାଳୟର କର୍ମଚାରୀମାନଙ୍କର ହେବା ଛଟେଇ। ରାଜେଶ ସାର ଉତ୍ପାଦନ ବହୁତ ଜଲ୍ଦି ସ୍ୱାଭାବିକ ହେବା କହିଲେ ସମବାୟ ମନ୍ତ୍ରୀ। କଞ୍ଚାମାଲର ଯୋଗାଣ ଅଭାବ ଲାଗି ଏନ୍ତା ପରିସ୍ଥିତି ହୋଇଥିଲା, ଯହଦିନ ଏନ୍ତା ସ୍ଥିତି ରହିଲେ ସରକାର କରିବେ ବିକଳ୍ପ ବ୍ୟବସ୍ଥା। ରାଜ୍ୟ ଛାତ୍ରଛାତ୍ରୀମାନେ ପାଇବେ ଇଣ୍ଟରସିପ୍ ସୁଯୋଗ। 2025-26 ରାଜ୍ୟର 1,18,000 ଛାତ୍ରଛାତ୍ରୀ ଇଣ୍ଟରସିପ୍ ସୁଯୋଗ ପାଇଛନ୍, କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇକରି ଆଇନମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ବସିଲା ବୈଠକ। 2 କ୍ଷେପର ଚାଲିଛି ଅଖ ନିର୍ମାଣ କାମ। ଆଜି ସାରା ପୃଥିବୀନ ପାଳନ ହେଉଛେ ଜୈବ ବିବିଧତା ଦିବସ। ଇ ବଛର ଏ ଦିବସର ବାର୍ତ୍ତା ହେଉଛେ ବୈଶ୍ୱିକ ପରିବର୍ତ୍ତନ ଲାଗି ସ୍ଥାନୀୟ ଉଦ୍ୟମ। ଆଇପିଏଲ୍ T20 ଉଦେ ଆଜି ରାତି 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଆରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭିତରେ ହେବା ମ୍ୟାଚ୍। ଓଡ଼ିଶା ଆରୁ ଆଖରପାଖର ଅଞ୍ଚଳନୁ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ଏହାଛିନ୍ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ାର 6:00।
0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ସଂକୀର୍ତ୍ତନ ଶୁଣନ୍ତୁ। ପରିବେଷଣ କରିଛନ୍ତି ଅରକ୍ଷିତ ବେହେରା ଏବଂ ସାଥୀ।

ଲୋକହିତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ଶୁଣିଲେ। ପରିବେଷଣ କଲେ ଅରକ୍ଷିତ ବେହେରା ଏବଂ ସାଥୀ। ସେମାନେ ହେଲେ ଗୋପୀନାଥ ସାହୁ, ଦଶରଥ ସାହୁ, ପଞ୍ଚାନନ ସାହୁ ଏବଂ ବୃଷଭନ ସାହୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

0: ଆଜ୍ଞା ଆଜ୍ଞା, ଆପଣଙ୍କୁ କ'ଣ କରିବାକୁ ଭଲ ଲାଗେ ଖାଲି ଫ୍ରି ଟାଇମ୍ରେ? ଆଚ୍ଛା, ତେବେ ରେଡିଓର କୋଉ କୋଉ ପ୍ରୋଗ୍ରାମ ଆପଣ ଶୁଣନ୍ତି? ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା, ପୁଣି କଥା ହବା, ରଖୁଛି, ନମସ୍କାର। ହ୍ୟାଲୋ, ହଁ ଆଜ୍ଞା ନମସ୍କାର, ଆପଣଙ୍କୁ ଆମର ଯୁବବାଣୀକୁ ସ୍ୱାଗତ। ଆଜ୍ଞା, ଆପଣ କ'ଣ କରନ୍ତି? ଆଚ୍ଛା, କ'ଣ ସବୁ ଚାଷ କରିଛନ୍ତି? ଧାନ ଚାଷ କରିଛନ୍ତି? ତେବେ ଧାନ ଆଚ୍ଛା, ପନିପରିବା କ'ଣ ସବୁ ଚାଷ କରିଛନ୍ତି? ଆଚ୍ଛା, ତେବେ ବଜାରକୁ ବିକ୍ରି କରିବାକୁ ନିଅନ୍ତି ନା? ଆଚ୍ଛା, ହଉ ଆଜ୍ଞା, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା, ନମସ୍କାର, ରଖୁଛି। ହ୍ୟାଲୋ,
1: ହ୍ୟାଲୋ,
0: ହଁ ଆଜ୍ଞା ନମସ୍କାର,
1: ଆପଣଙ୍କ
0: ପରିଚୟଟି ଦେବେ?
1: ମୁଁ ସବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ମଣ୍ଡି ଭାୟା ବିଜେପୁର ଜିଲ୍ଲା ବର୍ଗରୁ। ଆଜ୍ଞା, କେନ୍ତା ଅଛନ୍? ଆଜ୍ଞା
0: ବହୁତ ଭଲ ଅଛି। ଆଜ୍ଞା, ଆପଣ କେମିତି ଅଛନ୍ତି?
1: ଆମେ ବି ମା ସମଲେଶ୍ୱରୀଙ୍କ ଦୟାରୁ, ଭଗବାନଙ୍କର କୃପାରୁ ବହୁତ ବଢିଆ ଅଛୁ। ଆଜ୍ଞା, ଏକଦମ ଫାର୍ଷ୍ଟ କ୍ଲାସ ଅଛୁ। ଆଜ୍ଞା
0: ଆଜ୍ଞା, ଆପଣ କ'ଣ କରୁଛନ୍ତି ବର୍ତ୍ତମାନ?
1: ବର୍ତ୍ତମାନ ତ ରେଡ଼ିଓ ସୋରେ ଲଗାଉଥିଲି ଆଜ୍ଞା, ଆଉ ଏଇଟା ଆକାଶବାଣୀ ସମ୍ବଲପୁର ହେଲୋ ଯୋଉ ମାନଙ୍କୁ ଏଇଟା କଲ୍ ଲଗାବା ନେଇ ଏଇଟା ପ୍ରସ୍ତୁତି ଦିନି କଲ୍ଟା ଲାଗିଲା, ସେଥିଲାଗି ଆପଣଙ୍କ ସାଙ୍ଗେ କଥା ଲାଗିକି ବହୁତ ଖୁସି ଲାଗୁଛି।
0: ଆପଣଙ୍କୁ ବି, ଆମକୁ ବି ଆପଣଙ୍କ ସାଙ୍ଗେ କଥା ହେଇକିନା ବହୁତ ଭଲ ଲାଗୁଛି। ଆପଣ କ'ଣ କରବାକେ ଭଲ ଲାଗ୍ସି ଆପଣଙ୍କୁ ଫ୍ରି ଟାଇମ୍ରେ?
1: ଆଜ୍ଞା,
0: ଆପଣଙ୍କୁ ଫ୍ରି ଟାଇମ୍ରେ କ'ଣ କରବାକେ ଭଲ ଲାଗ୍ସି?
1: ଫ୍ରି ଟାଇମ୍ରେ ମୋତେ ବିଶେଷ କରି ଆଜ୍ଞା ଲେଖାଲେଖି କରବା ନାଇଁ ଭଲ ଲାଗ୍ସି।
0: ଆଚ୍ଛା, କେନ୍ତା ଟାଇପ୍ର ଲେଖା
1: କରି ଲେଖ୍ସି? ଆଜ୍ଞା, ଯେକୌଣସି ବହି ଖଣ୍ଡେ ଦେଇଥିବା ତାର କିଛି ଗୋଟେ ଲେଖିଲେ ମୋତେ 50 ଧାଡ଼ି କି 10 ଧାଡ଼ି ଲେଖିଲେ ମୋତେ ବହୁତ ବଢିଆ ଲାଗ୍ସି। ଆଜ୍ଞା,
0: କବିତା ଲେଖନ୍ତି ନା ଗପ ଲେଖନ୍ତି?
1: ଗପ କବିତା ତ ନାଇଁ ଲେଖା ଆଜ୍ଞା, କିଛି ବହିର କିଛି ଗୋଟେ ଲେଖ୍ମି। ମୋତେ ଲେଖନୀଟା ବଢିଆ ଲାଗ୍ସି, ଆଉ ଗପ କବିତା ତ ବହୁତ କମ୍ କମ୍ ଲେଖ୍ସି, ଆଉ ସେନ୍ତା ମୋର ଅଭ୍ୟାସ ନାଇଁ ଗପ କବିତା ନାଇଁ ଲେଖା।
0: ଆଜ୍ଞା, ବହୁତ ଭଲ ଅଭ୍ୟାସ
1: ମୋର ବେଶୀ ନିଶା। ଆଜ୍ଞା
0: ଆଜ୍ଞା, ବହୁତ ଭଲ ଅଭ୍ୟାସଟି ରଖିଛନ୍ତି। ତେବେ ଆମର ଯୁବବାଣୀ ଆପଣଙ୍କୁ କେମିତି ଲାଗେ?
1: ହଁ, ଯୁବବାଣୀ କାର୍ଯ୍ୟକ୍ରମ ତ ସବୁ ବଢିଆ ଲାଗୁଛି ଆଜ୍ଞା, ଆଉ ମୁଇଁ ଗୋଟେ ମତାମତ ଦେମି କାର୍ଯ୍ୟକ୍ରମ ମାଧ୍ୟମରେ।
0: ଆଜ୍ଞା,
1: ଯେ ବହୁତ ଦିନ ପୂର୍ବରୁ ଆଜ୍ଞା ମୁଇଁ ତ 1992-93 ରେଡିଓ ଶୁଣିଲେ ଆସୁଛେ।
0: ଆଚ୍ଛା,
1: ପ୍ରତି ବୁଧବାର ଦିନ ଗୋଟିଏ ଚିଠି ପତ୍ର କାର୍ଯ୍ୟକ୍ରମ ଥିଲା ଆଜ୍ଞା, ଶ୍ରୋତାମାନଙ୍କର ସମ୍ପର୍କ ବୋଲି।
0: ଆଜ୍ଞା,
1: ସେଠି ଶ୍ରୋତାମାନଙ୍କ ଚିଠି ପତ୍ର ପ୍ରଶ୍ନର ଉତ୍ତର ଦିଆଯାଉଥିଲା, ବହୁତ ବଢିଆ ଲାଗୁଥିଲା। ସେ କାର୍ଯ୍ୟକ୍ରମ ଯଦି ପୁନରାବୃତ୍ତି ଟିକେ କଲେ ବହୁତ ବଢିଆ ଲାଗୁଥିଲା। ଆଜ୍ଞା
0: ଆଜ୍ଞା ଆଜ୍ଞା, ନିଶ୍ଚୟ ଆମେ ସେ ତା ଉପରେ କାମ କରିବା ଲାଗି ଚେଷ୍ଟା କରମୁ।
1: ଆଜ୍ଞା
0: ଆଜ୍ଞା, ଆପଣଙ୍କ ସାଙ୍ଗେ କଥା ହେଇକିରି ବହୁତ ଭଲ ଲାଗିଲା।
1: ଆଜ୍ଞା
0: ନମସ୍କାର,
1: ଧନ୍ୟବାଦ। ଆଜ୍ଞା ନମସ୍କାର।
0: ହ୍ୟାଲୋ, ନମସ୍କାର ଆଜ୍ଞା, ଆପଣଙ୍କୁ ଆମର ଯୁବବାଣୀକୁ ସ୍ୱାଗତ। ଆଜ୍ଞା, କ'ଣ କରୁଛନ୍ତି ଆପଣ? ଆଚ୍ଛା, ତେବେ ଘରେ ସମସ୍ତେ କେମିତି ଅଛନ୍ତି? ଆଚ୍ଛା, ହଉ ଆଜ୍ଞା, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା, ନମସ୍କାର। ହ୍ୟାଲୋ, ହଁ ଆଜ୍ଞା ନମସ୍କାର।
2: ନମସ୍କାର ମ୍ୟାଡ଼ାମ,
0: ଆପଣଙ୍କ ପରିଚୟଟି ଦେବେ?
2: ଆଚ୍ଛା,
0: କେମିତି ଅଛନ୍ତି ଆପଣ?
2: ଭଲ ଅଛି ମ୍ୟାଡ଼ାମ।
0: ଆଉ ଆଜି କ'ଣ ଖାଇଲେ?
2: ଆଜି ଦହି ପଖାଳ ଖାଇଛି ଆଉ।
0: ଆଚ୍ଛା, ଖରା ଦିନରେ ଦହି ପଖାଳ ବହୁତ ଭଲ। ଆଉ
2: ସେଇଟା ତ ଭଲ ଲାଗେ ଆଉ। ମୁଁ ଏଇଟା ପ୍ରାୟ ଦିନ ଖାଉଛି ମ୍ୟାଡମ୍, ଭଲ କଣ ଦେହ ପାଇଁ ଭଲ, ଖରାରେ ଟିକେ ଫେରି ଆସୁଛି ତ ଘରକୁ ସେଥିପାଇଁ ଡ୍ୟୁଟିରୁ।
0: ଆଜ୍ଞା ହଁ, ଖରା ତ ଯେମିତି ବଢିଛି ଆଉ ଟିକେ ଭଲ ସେ ରହିଲେ ହବ ଆଉ।
2: ହଁ ସେଇଟା ତ କରିବାକୁ ପଡିବ ନିଶ୍ଚୟ ନା।
0: ଆଜ୍ଞା ଆପଣଙ୍କୁ କଣ କରିବାକୁ ଭଲ ଲାଗେ ଖାଲି ଟାଇମରେ?
2: ଖାଲି ଟାଇମରେ ମାନେ ମୁଁ ତ ମୋ ଦୋକାନଟା ଅଛି, କପଡ଼ା ବି ବୁଣେ ମୁଁ।
0: ଆଚ୍ଛା କଣ, କୋଉ କପଡ଼ା ବୁଣନ୍ତି? ସମ୍ବଲପୁରୀ?
2: ସମ୍ବଲପୁରୀ।
0: ଆଚ୍ଛା ତେବେ ମାର୍କେଟ କୁ କେମିତି ବିକ୍ରି କରିବାକୁ ନିଅନ୍ତି, ନିଜେ ନା?
2: ନା ନିଜେ ନେବା ପରେ ପାଟନା କରା ମୋ ପାଖରେ ଅଛି।
0: ଆଚ୍ଛା
2: ପାଟନା କରକୁ ମ୍ୟାଡମ।
0: ଓହୋ ହଁ ଠିକ ଅଛି ଆଜ୍ଞା, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା, ନମସ୍କାର ରଖୁଛି।
2: ନମସ୍କାର ମ୍ୟାଡମ।
0: ହ୍ୟାଲୋ।
3: ହ୍ୟାଲୋ
0: ହଁ ମ୍ୟାଡମ ନମସ୍କାର, ଆପଣଙ୍କ ଆମର ହ୍ୟାଲୋ ଯୁବବାଣୀକୁ ସ୍ୱାଗତ ଜଣାଉଛି। ଆଜ୍ଞା ମ୍ୟାଡମ ଆପଣ କଣ କରନ୍ତି? ଆପଣ କଣ କରନ୍ତି?
3: ମୁଁ ଘରେ ଅଛି, ଘର କାମ କରେ ଆଉ ଘର କାମ କରାକରି କରେ, ସିଲେଇ ପେପର ଟିକେ କରେ ଆଉ ତାପରେ ମୁଁ ଆକାଶବାଣୀ ତ ସବୁବେଳେ ସବୁବେଳେ ମୁଁ ଶୁଣୁଛି, ମୁଁ ପୁରା ନିୟମିତ ଶ୍ରୋତା ଆକାଶବାଣୀ ଶୁଣୁଛି ଆଉ ତା ବାହାରେ ମୋତେ ଗୀତ ଗୀତା ଟିକେ ଗାଇବାକୁ ଭଲ ଲାଗେ, ଟିକେ ଏମିତି ସବୁ ଟିକେ ଶୁଣିବାକୁ ଗୀତ ଭଲ ଲାଗେ, ତାପରେ ସବୁ ତ ଶୁଣୁଛି ଆମର ସବୁ କାର୍ଯ୍ୟକ୍ରମ ଶୁଣୁଛି, ସବୁ ଯୁବବାଣୀ ଆମର
0: ସଂସାର
3: ଘର ସଂସାର ଯାହା ବି ଦଉଛି ପୁରା ପ୍ରତ୍ୟେକ କାର୍ଯ୍ୟକ୍ରମ ମୁଁ ଶୁଣୁଛି।
0: ଆଚ୍ଛା ବହୁତ ଭଲ କଥା ଜାଣିକି ବହୁତ ଭଲ ଲାଗିଲା। ଆପଣ ଆମର ଯୁବବାଣୀ ଶୁଣନ୍ତି?
3: ହଁ ମୁଁ ପ୍ରତିଦିନ ଯୁବବାଣୀ ଶୁଣେ ମ୍ୟାମ, ମୁଁ ତ ନିୟମିତ ବହୁତ
0: କଣ ମତାମତ ଦେବି ତାକୁ,
3: ଆମେ ଆଗରୁ ଯୋଉ ଆମେ ଚିଠି ପତ୍ର ଦଉଥିଲୁ ଯୁବବାଣୀରେ ଆଗରୁ ଚିଠି ପତ୍ର ବାଜୁଥିଲା ପଢୁଥିଲୁ ଆମେ ଶ୍ରୋତା ମାନେ ଦଉଥିଲୁ, ତାପରେ ଥିଲା ସେଇ କାର୍ଯ୍ୟକ୍ରମର ନାମ ସମ୍ପର୍କ ଥିଲା, ବହୁତ ବଢିଆ ଲାଗୁଥିଲା। ଏବେ ବି ଗୋଟେ ଭାଇ କହୁଥିଲେ ତ ସେଇଟା ଯଦି ଶୁଣେ ସାର ପ୍ରସାର ଆମର ଚିଠି ପତ୍ର କାର୍ଯ୍ୟକ୍ରମ ଯୁବବାଣୀରେ ପ୍ରସାର କରିଥିଲେ ତ ବହୁତ ଭଲ ହୁଅନ୍ତା, ଆମେ ବି ସବୁ
0: ଧନ୍ୟବାଦ ଆପଣଙ୍କର ମତାମତ ଲାଗି, ରଖୁଛି ନମସ୍କାର।
3: ହ୍ୟାଲୋ
0: ନମସ୍କାର ଆଜ୍ଞା, କୋଉଠୁ କହୁଥିଲେ? କଳାହାଣ୍ଡିରୁ କହୁଥିଲେ? କଳାହାଣ୍ଡିରେ ଏବେ ଗରମ କେମିତି, ଖରା କେମିତି ହଉଛି? ଆଚ୍ଛା ତେବେ ଖରାରୁ ରକ୍ଷା ପାଇବା ଲାଗି କଣ ସବୁ ପଦକ୍ଷେପ ନେଇଛନ୍? ଆଜ୍ଞା ନିଶ୍ଚୟ, ଘରୁ ଯଦି ବାହାରିବେ ତେବେ ଛତା ପାଣି ସବୁ ଧରିକି ଯିବେ। ଆଉ ଆପଣ କଣ କାମ କରନ୍ତି? ଆଜ୍ଞା କଣ କହିଲେ? ହଁ ଆପଣ କଣ କରନ୍ତି, କାମ କଣ କରନ୍ତି? ଆଚ୍ଛା ତେବେ ଆମର ଯୁବବାଣୀର କଣ ମତାମତ ଦେବେ, କଣ କଲେ ଆଉ ଟିକେ ଭଲ ହବ ସେଥିପାଇଁ? ଆଜ୍ଞା ହଉ ଠିକ ଅଛି ଆଜ୍ଞା, ଆମେ ଆମର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ କଥା ହେଇ ଆପଣ ଏ ବିଷୟରେ ଚର୍ଚ୍ଚା କରିବୁ, ନମସ୍କାର ରଖୁଛି। ହଉ ତେବେ ଚାଲନ୍ତୁ ଶ୍ରୋତା ବନ୍ଧୁ ଶୁଣିନେବା ଗୋଟେ ଗୀତ, କଥାଚିତ୍ର କଲଙ୍କ, କଣ୍ଠ ଅରିଜିତ ସିଂ ଓ ନୀତି ମୋହନ, ସଙ୍ଗୀତ ପ୍ରୀତମ, ଗୀତ ଅମିତାଭ ଭଟ୍ଟାଚାର୍ଯ୍ୟ।

0: हेलो,
1: हेलो मैडम, नमस्कार। मु
0: आगे नमस्कार। कोठु कहुतिले?
1: डोमालोली नरपुर खोलाहाँडीरु मनोज कुमार पटेल कहुछे।
0: ଆଜ୍ଞା, ଆପଣ କ'ଣ କରନ୍ତି?
1: ଆଜ୍ଞା, ମୁଁ ଚାଷବାସ କରୁଛି ଆଜ୍ଞା, ଆଉ କବିତା ବି ଲେଖୁଛି ଆଜ୍ଞା, ଆଉ ରେଡ଼ିଓ ଶୁଣାଶୁଣି କରୁଛି।
0: ଆଚ୍ଛା, କବିତା ବି ଲେଖନ୍ତି କହିଲେ ଆମର ଯୁବ ଶ୍ରୋତାମାନଙ୍କୁ କିଛି ଗୋଟେ କବିତାର ଦୁଇ ପଦ ଶୁଣନ୍ତୁ।
1: ଆଜ୍ଞା, ଛୋଟିଆ କବିତା ଗୋଟେ କହୁଛେ।
0: ଆଜ୍ଞା।
1: ତମରି ବାହୁରେ ବାନ୍ଧି ମତେ ଦେଲ ପ୍ରେମର ଶିକୁଳି ଦେଇ, ତମରି ବାହୁରେ ବାନ୍ଧି ମତେ ଦେଲ ପ୍ରେମର ଶିକୁଳି ଦେଇ, ଲାଗେ ବନ୍ଧନ କେବେ ତୁଟିବନି ଜନମ ଜନମ ପାଇଁ, ବାହା ଦେବି ପାଖେ ଖାଇଥିଲ ରାଣ ସାଥି ହେବ ଶହେ ଜନ୍ମ, ରାଣ ଦେଲି ପ୍ରିୟା ଛାଡ଼ିବନି ମତେ, ରହିଥିବ ଚିର ଦିନ ମୋ ଆଖି ପଲକେ ରହିଥିବ ନୀତି, ରହିଛ ଯେମିତି ଏବେ, କେତେ ପୁଣ୍ୟ ବୋଲେ ତୁମକୁ ପାଇଛି ଛାଡ଼ିବନି ହାତ କେବେ, କେତେ ପୁଣ୍ୟ ବୋଲେ ତୁମକୁ ପାଇଛି ଛାଡ଼ିବନି ହାତ କେବେ। ଆଜ୍ଞା,
0: ବହୁତ ସୁନ୍ଦର। ଆପଣ କେବଳ ଏଇ ପ୍ରେମ କବିତା ଲେଖନ୍ତି ନା ଆଉ କିଛି କବିତା ବି ଲେଖନ୍ତି?
1: ଆଜ୍ଞା, ପ୍ରେମ କବିତା ଲେଖେ ଆଉ ସଚେତନ ଭରା କବିତା ମଧ୍ୟ ଲେଖେ। ଆଜ୍ଞା
0: ଆଜ୍ଞା, ବହୁତ ସୁନ୍ଦର ଅଭ୍ୟାସ। ତେବେ ଆମ ସହିତ ଯୋଡ଼ି ହେଇଥିବାରୁ ଆପଣଙ୍କୁ ଧନ୍ୟବାଦ।
1: ଆଜ୍ଞା, ଗୋଟେ କଥା କହିବି ଆଜ୍ଞା,
0: ଆଜ୍ଞା,
1: ଯୋଉ ବାଣୀର ଯୋଉ ମାନେ କାର୍ଯ୍ୟକ୍ରମ କରୁଛନ୍ତି, ତ ଏଇଟା ମନ ପସନ୍ଦର ଗୀତକୁ ନେଇ କଲେ ଭଲ ହୁଅନ୍ତା। ଆଜ୍ଞା
0: ଆଜ୍ଞା, ଆମେ ନିଶ୍ଚୟ ଚେଷ୍ଟା କରିବୁ।
1: ଆଜ୍ଞା ଆଜ୍ଞା,
0: ହଁ,
1: ଠିକ୍ ଅଛି, ରହିଲି, ନମସ୍କାର।
0: ନମସ୍କାର ଆଜ୍ଞା। ହ୍ୟାଲୋ,
2: ହ୍ୟାଲୋ,
0: ନମସ୍କାର ଆଜ୍ଞା, କୋଉଠୁ କହୁଥିଲେ? ଆଜ୍ଞା, କ'ଣ କାମ କରନ୍ତି ଆପଣ? ଆଚ୍ଛା, କୋଉ ପ୍ରକାର ଶାଢ଼ୀ ଆପଣ ବୁଣନ୍ତି? ଟିସୁ ଶାଢ଼ୀ? ଆଜ୍ଞା, ତାକୁ ମାର୍କେଟକୁ ବିକ୍ରି କରିବା ପାଇଁ ନିଜେ ନିଅନ୍ତି ନା କାହା ସାହାଯ୍ୟରେ ବିକ୍ରି କରନ୍ତି, କେମିତି?

0: ସାର୍ ନୁହଁ, ଆମେ ଚେଷ୍ଟା କରିବୁ।
1: ହ୍ୟାଲୋ ଆକାଶବାଣୀ ଯୁବବାଣୀ।
0: ହ୍ୟାଲୋ ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର।
0: ଆପଣଙ୍କ କେମିତି ଅଛନ୍ତି?
1: ଭଲ ଅଛି, ଟିକେ ଖରା ବହୁତ ଗୁନଗୁଲି ହଉଛି, ଖରା ବି ବହୁତ ହଉଛି।
0: ଖରା ତ ବହୁତ ବଢିଛି ଆଉ ଆଗକୁ ବଢିବ ବି।
1: ପୁରା ଝାଲ ବହୁଛି ଏକ ଦୁଇଆ।
0: ଆଜ୍ଞା ଜଙ୍ଗଲ ଏରିଆରେ ରୁହନ୍ତି ନା?
1: ଜଙ୍ଗଲ ଆଜ୍ଞା, ଆମ ଘର ପାଖରେ ଶାଲ ଗଛ ଅଛି, ଆମ୍ବ ଗଛ ଅଛି, ସବୁ ଗଛ ଅଛି, ନଡ଼ିଆ ଗଛ ବି ଲଗା ହେଇଛି।
0: ଆଜ୍ଞା ତେବେ କଣ କାମ କରନ୍ତି କହିଲେ?
1: କାମ ଆଜ୍ଞା ଏବେ ଘର କାମ ଚାଲୁଛି।
0: ଆଜ୍ଞା
1: ଘର କାମ ଚାଲୁଛି, ତାପରେ ବାହାରୁଛି ଫୁଲ ଫୁଲା ଯେନ୍ କାନ୍ଥ ମନକେ ଗାଡି ସଜା ସଜି।
0: ଆଚ୍ଛା ଆମର ଆକାଶବାଣୀର
1: ବଜାର ବି ଯାଉ, ଚାଷବାସ ହେଇଛି।
0: ଆଜ୍ଞା ଆମର ଆକାଶବାଣୀର କୋଉ କୋଉ କାର୍ଯ୍ୟକ୍ରମ ଶୁଣନ୍ତି?
1: ସବୁ କାର୍ଯ୍ୟକ୍ରମ ଭଲ ଲାଗେ।
0: ଆଚ୍ଛା ଆମ ଯୁବବାଣୀ ପାଇଁ କଣ ମତାମତ ରହିଛି?
1: ମତାମତ
0: କଣ କଲେ ଆଉ ଭଲ ହବ? କିଛି
1: କଣ କଲେ ଭଲ ତ ଲାଗୁଛି ଆଉ।
0: ଆଜ୍ଞା ହଉ ସାର।
1: ତାପରେ ଆଜ୍ଞା ଗୋଟେ ନ୍ୟୁଜ ଯେନ୍ ଆମ ସମ୍ବଲପୁରୀ ନ୍ୟୁଜ ରହେ, ଏହାର ଆମ ହାଲଚାଲ ଦେବାର ଲାଗି କେମିତି କରାଯିବ? ହ୍ୟାଲୋ
0: ଆଜ୍ଞା, ଯଦି ଆପଣଙ୍କ ଅଞ୍ଚଳରେ କେହି ଅଛନ୍ତି ସାମ୍ବାଦିକ ତେବେ ଆକାଶବାଣୀକୁ ପଠେଇବେ। ଆଜ୍ଞା ନମସ୍କାର। ହଉ ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଶୁଣିବା ଆଉ ଗୋଟେ ଗୀତ। କଥାଚିତ୍ର କକ୍ଟିଲ, କଣ୍ଠ ନୀରଜ ଶ୍ରୀଧର ଓ କବିତା ସେଠ, ସଙ୍ଗୀତ ପ୍ରୀତମ,

0: Neden sizce var?
1: हेलो
0: हेलो आयो नमस्कार
1: नमस्कार आज्ञा कोटु कोतिले
0: मु लुसरानु कोसे भेरन ब्लॉक रोजिला 5500 बिहार
1: आज्ञा केमती अछंती
0: बोलो सोया
1: आज्ञा घरे के सब रहंती
0: घरे पो बहु जियो जने नाती नतोने
1: अच्छा अपन कोन काम करंती
0: काम मुर्दंग मांडल ढोल निसानो ओखु सबला सब जिनिस वाद्य यंत्र उड़ी को बिरास बोला
1: ଆଜ୍ଞା ଏସବୁ କାମ କେବେଠୁ ଶିଖିଛନ୍ତି
0: ବାର ତେର ବର୍ଷ ଆଗରୁ ଟିକେ ଟିକେ କରୁଥିଲୁ ତାପରେ 18 ମାସ ହେଲା ପରେ ସବୁ କାମ ଠିକ ଭାବେ କରିହେଲା ଇଆଡ଼େ 65-67 ବର୍ଷ ହେଲାନ କାମ ଚାଲିଛି କରୁଛେ
1: ଆଜ୍ଞା ଏମିତି ଅର୍ଡର ଆସେ ନା ନିଜେ ଯାଆନ୍ତି ଅର୍ଡର ଆସେ ନା ନିଜେ ତିଆରି କରନ୍ତି
0: ନିଜେ ତିଆରି କରିକରି ବିକ୍ସୁ ସେ ଜୁନାଟା ପୁରୁଣାଟା ବି ଆସିଲେ ବନାସୁ ମରାମତି କରସୁ ନିଜେ ନୂଆଟା ବି ବନେଇକରି ବିକ୍ସୁ ତାପରେ ସେ ପୁରୁଣାଟା ବି ଯେଉଁମାନେ ଆସନ୍ତା କଥା ବନାସୁ
1: ଆଜ୍ଞା ଇ ବାଦ୍ୟଯନ୍ତ୍ର ବିକ୍ରି କରିବାରେ ବଜାରରେ କେମିତି ଅଛି ମାର୍କେଟ
0: ଆଜ୍ଞା
1: ବାଦ୍ୟଯନ୍ତ୍ର ବିକ୍ରି କରିବାର ଲାଗି ମାର୍କେଟ କେମିତି ଅଛି
0: ମିଶିକରି 6-7 ଲୋକ 5 ଲୋକ ବୋଲୁଛନ୍ ଆରୁ ସେମାନେ ବିଜନେସ କରୁଛନ୍ ନଉଛନ୍ ବି
1: ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ରହୁଛି ନମସ୍କାର ହ୍ୟାଲୋ
2: ହ୍ୟାଲୋ ନମସ୍କାର ନାନୀ
1: ନମସ୍କାର ଆଜ୍ଞା କୋଉଠୁ କହୁଥିଲେ
2: ମୁଇଁ ବରଗଡ଼ ଜିଲ୍ଲା ବିଜେପୁର ଭାଲୁବାଲୁ କହୁଛେ
1: ଆଜ୍ଞା କ'ଣ କାମ କରନ୍ତି
2: ମୁଇଁ ଚାଷ କରୁଛି
1: ଚାଷ କ'ଣ ସବୁ ଚାଷ କରସନ୍
2: ମେକା ଯୋଗେଇଛୁ ଏଇଟା ମେକାକେ ପେନ୍ ବୁଲଉଛେ ଆଉ ଭେଣି ହେଇଛି ଝୁଲେର ହେଇଛି
1: ଆଚ୍ଛା ତ ଖାଇବା ପାଇଁ ଚାଷ କରୁଛନ୍ତି ନା ବିକ୍ରି କରିବା ପାଇଁ ଆଚ୍ଛା ପାଖ ବଜାରକୁ କେମିତି ନିଅନ୍ତି
2: ଏ ବେପାରୀ ମାନଙ୍କୁ
1: ଆଜ୍ଞା ହଉ ଆମ ଯୁବବାଣୀ ଶୁଣନ୍ତି
2: ହଁ ପ୍ରାୟ ସବୁ ଶୁକ୍ରବାର
1: ଓହୋ ଖାଲି ଶୁକ୍ରବାର ଦିନ ଶୁଣନ୍ତି
2: ଶୁକ୍ରବାର ଶୁଣୁ ଯୋଗବାଣୀ ଶୁକ୍ରବାର ଆମର ପୁନିଂ ଆମର ଶନିବାର ରବିବାର ଏଇଟା ସବୁ ଦିନ ଶୁଣା ହେସି ଦୁହାର
1: ହଉ ଠିକ ଅଛି ଆଜ୍ଞା ଏମିତି ଶୁଣନ୍ତୁ ରହୁଛି ନମସ୍କାର ହ୍ୟାଲୋ
3: ହ୍ୟାଲୋ
1: ହଁ ଆଜ୍ଞା ନମସ୍କାର
3: ନମସ୍କାର
1: କୋଉଠୁ କହୁଥିଲେ
3: ଏଇଟା ଗ୍ରାମ ଚର୍କା ମୁଣ୍ଡ ପେସୁଲା ମୁଣ୍ଡ ବିଜେପୁର କରନ୍ତନି ସାହୁ କହୁଛେ
1: କେମିତି ଅଛନ୍ତି ହ୍ୟାଲୋ
3: ହ୍ୟାଲୋ
1: କେମିତି ଅଛନ୍ତି
3: ମୁଁ ତ ଭଲ ଅଛି ଆପଣ କେମିତି ଅଛନ୍ତି
1: ମୁଁ ବି ଭଲ ଅଛି ଆଜ୍ଞା ତେବେ ଆଜି
3: ଆଉ ଆମର ଯୁବଗଣୀରେ ଆଜ୍ଞା ଗୋଟେ ମତାମତ କହିବି ଆଜ୍ଞା
1: ଆଜ୍ଞା

ଶୁଣୁଥିଲେ ଆଦିବାସୀ ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖଡ଼ିଆ ଗୀତ ପରିବେଷଣ କଲେ ରଙ୍ଗ ଖଡ଼ିଆ ଏବଂ ସାଥୀ। ସେମାନେ ହେଲେ ଗୁଲବଦନ ଖଡ଼ିଆ, ପୂର୍ଣ୍ଣଚନ୍ଦ୍ର ଖଡ଼ିଆ, ଗୋପାଳ ଖଡ଼ିଆ, ମୁନୁଲାଲ ଖଡ଼ିଆ, ସୁମିତ୍ରା ଖଡ଼ିଆ, ସ୍ନେହଲତା ଖଡ଼ିଆ, ଘୋନି ଖଡ଼ିଆ, ଦୁଲାରୀ ଖଡ଼ିଆ ଏବଂ ଇନ୍ଦୁ ଖଡ଼ିଆ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଶୁଣିପାରିବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
3: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ପଞ୍ଜୀକୃତ କରନ୍ତୁ PM ସୂର୍ଯ୍ୟ ଘର .gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି, କହିଲେ ରାଜ୍ୟପାଳ। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ। ଆଗାମୀ ଦିନରେ 55 ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15 ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47 କେନ୍ଦ୍ରରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ 11:15 ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ଯୁବକ ଯୁବତୀଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଏବଂ ଖାଲି ପଡ଼ିଥିବା ସରକାରୀ ପଦ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରୋଜଗାର ମେଳାର ଆୟୋଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା 18 ରୋଜଗାର ମେଳା ମାଧ୍ୟମରେ ପ୍ରାୟ 12 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଦକ୍ଷତା, ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ସ୍ଥିରତା ଏବଂ ଅଭିବୃଦ୍ଧିକୁ ସଂଯୋଗ କରିପାରୁଥିବା ରାଷ୍ଟ୍ରଗୁଡ଼ିକ ପାଇଁ ଆଗାମୀ ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ପୁରୀଠାରେ ଭାରତୀୟ ମାଲବାହୀ ପରିବହନ ମହାସଂଘ FFFAIର 6ଠ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଭାରତର ଲଜିଷ୍ଟିକ୍ କ୍ଷେତ୍ର ସାମଗ୍ରୀ ପରିବହନ ସହ ଆକାଂକ୍ଷାକୁ ସଂଯୋଗ, ବ୍ୟବସାୟକୁ ସଶକ୍ତ, ନିଯୁକ୍ତି ସୃଷ୍ଟି ଏବଂ ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ଦେଶର $5 ଟ୍ରିଲିୟନ୍ ଅର୍ଥନୀତି ଆକାଂକ୍ଷା ପୂରଣ କରିବା ଦିଗରେ FFFAI ଭଳି ସଂଗଠନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୂ ରାଜନୈତିକ ଉତ୍ତେଜନା, ଯୋଗାଣ ଶୃଙ୍ଖଳ ବାଧା, ବର୍ଦ୍ଧିତ ମାଲ ପରିବହନ ଆଦି କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି। ଏହାର ଦୀର୍ଘ ବେଳାଭୂମି, ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବନ୍ଦର ଯୋଗାଯୋଗ ଓ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ବୋଲି ରାଜ୍ୟପାଳ କହିଛନ୍ତି। ପୂର୍ବ ଭାରତର ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ପାଇଁ ଆଗାମୀ ଦିନରେ ଓଡ଼ିଶାରେ ଭାରତୀୟ ଶିଳ୍ପ ସଂଘର ପୂର୍ବାଞ୍ଚଳ ପରିଷଦ

ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଶିମିଳିପାଳ ବାଘ ସଂରକ୍ଷଣ, ହାତୀ କରିଡର ସୁରକ୍ଷା, ଭିତରକନିକାରେ କୁମ୍ଭୀର ପ୍ରଜନନ କାର୍ଯ୍ୟକ୍ରମ, ହେନ୍ତାଳ ବନର ପୁନରୁଦ୍ଧାର ଓ ବ୍ୟାପକ ବୃକ୍ଷରୋପଣ ଭଳି ପଦକ୍ଷେପ ଓଡ଼ିଶାକୁ ଲୋକକୈନ୍ଦ୍ରିକ ସଂରକ୍ଷଣ ମଡେଲ ଭାବେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହି ଅବସରରେ ଗନ୍ଧମାର୍ଦ୍ଧନର କାହାଣୀ, ଓଡ଼ିଶା ଜୈବ ବିବିଧତା ବୋର୍ଡର ବାର୍ଷିକ କାର୍ଯ୍ୟକାରୀ ରିପୋର୍ଟ ସହିତ ଚାରୋଟି ପ୍ରମୁଖ ପୁସ୍ତକ ଓ ରିପୋର୍ଟ ଉନ୍ମୋଚନ କରାଯାଇଥିଲା। ଜୈବ ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ 8 ଜଣଙ୍କୁ ଜୈବ ବିବିଧତାର ରକ୍ଷକ ଓ 2 ଜଣଙ୍କୁ ଜୈବ ବିବିଧତାର ବିଜେତା ଭାବେ ସମ୍ମାନିତ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି। ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ, ଦୈତାପତି ନିଯୋଗ, ସେବାୟତ ଓ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା, ନୀତି ନିର୍ଘଣ୍ଟ ନେଇ ଆଗୁଆ ସୂଚନା, ଭିଡ଼ ନିୟନ୍ତ୍ରଣ, ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ବାରିକେଡ୍ ବ୍ୟବସ୍ଥା ଓ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କ କର୍ତ୍ତବ୍ୟ ଉପରେ ସଚେତନତା ସୃଷ୍ଟି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ବୈଠକରେ ସୂଚନା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆବଶ୍ୟକ ପରିମାଣରେ ସାର ମହଜୁଦ ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ମାର୍କଫେଡ୍ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। କଞ୍ଚାମାଲ ଯୋଗାଣ ଅଭାବରୁ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଖୁବ୍ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଏବଂ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଝାରସୁଗୁଡ଼ାଠାରେ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ର ଲୋକାର୍ପଣ ହୋଇଯାଇଛି। ହିତାଧିକାରୀମାନଙ୍କ ସୁବିଧା ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଏବଂ ବ୍ଲକ ସ୍ତରରେ ଗ୍ରେନ୍ ଏଟିଏମ୍ ସେବା ଉପଲବ୍ଧ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଗାମୀ ଦିନରେ ରାଜ୍ୟରେ 55 ନୂତନ ଗ୍ରେନ୍ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ 4,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମନ୍ତ୍ରୀ ପ୍ରଦାନ କରିଛନ୍ତି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମେଡିକାଲ ଷ୍ଟାର୍ଟଅପ୍ ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୁନ୍ଦରଗଡ଼ଠାରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ପ୍ରଶାସନ, ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ଆଦି ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି। ଭୁବନେଶ୍ୱରଠାରେ ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇ 2 ଦିବସୀୟ ଦିଗ୍ଦର୍ଶନ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଉଦ୍ଘାଟନ କରିବା ସହ ବୃତ୍ତିଗତ କ୍ଷେତ୍ରରେ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ 12 ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀଙ୍କ ଉତ୍ତର ପୁସ୍ତିକାର ଫଟୋକପି ପାଇବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଆସନ୍ତା ରବିବାର ଯାଏଁ ଛାତ୍ରଛାତ୍ରୀମାନେ ଉତ୍ତର ପୁସ୍ତିକା ପାଇପାରିବେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ସମ୍ବଲପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଯୋଗଦେଇ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ଦୁର୍ବଳ ନଦୀବନ୍ଧ ଚିହ୍ନଟ ତଥା ମରାମତି, 24 ଘଣ୍ଟିଆ ସହାୟତା କେନ୍ଦ୍ର ଏବଂ ଦୈନିକ ରିପୋର୍ଟ ପ୍ରେରଣ ଆଦି ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଖବର ସଂକ୍ଷେପରେ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବାର ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନସ୍ଥ ତାଳଚୁଆ ପଞ୍ଚାୟତର 5 ଗ୍ରାମରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ

0: ସମ୍ମିଳନୀ କକ୍ଷରେ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏଥିରେ ଜିଲ୍ଲାର 157ଟି ଜନଜାତି ବହୁଳ ଗ୍ରାମରେ ହିତାଧିକାରୀଙ୍କୁ ସରକାରଙ୍କର ସମସ୍ତ ସୁବିଧା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ନିଯୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନିର୍ମାଣାଧୀନ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ପାଣିପାଗ ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବାଧିକ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପାଣିପାଗ ବିଶେଷଜ୍ଞ ଡକ୍ଟର ରାଜଶ୍ରୀ ଭିପିଏମ୍ ପ୍ରତିକ୍ରିୟାରେ କହିଛନ୍ତି,
1: ଓଡ଼ିଶା କେ ଉପର ହାଇଏଷ୍ଟ ମ୍ୟାକ୍ସିମମ୍ ଟେମ୍ପରେଚର 45.5 ଡିଗ୍ରୀ ସେଲ୍ସିୟସ ଝାରସୁଗୁଡ଼ା ଷ୍ଟେସନ ସେ ଦର୍ଜ କି ଗଈ ହେ। ଓଡ଼ିଶା କେ ଉପର ଝାରସୁଗୁଡ଼ା ସାମ୍ବଲପୁର ଓ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ କେ ଆଇସୋଲେଟେଡ ପ୍ଲେସେସ ସେ ହିଟ ୱେଭ କଣ୍ଡିସନ ରିଲାଇଜ।
0: ମୁଖ୍ୟ ସମ୍ବାଦ ପୁଣି ଥରେ, ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ, ଏବଂ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ବୈଷୟିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବିଶ୍ୱ ସମୁଦାୟକୁ ପ୍ରାକୃତିକ ଜଗତ ସହିତ ଅଙ୍ଗାଙ୍ଗୀ ଭାବେ ପୁନଃ ସଂଯୋଗୀକରଣ କରିବାକୁ ଚାହିଁଲେ ଜୈବିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ଜରୁରୀ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବ, ପ୍ରାକୃତିକ ବିପର୍ଯ୍ୟୟ, ସହରୀକରଣର ପ୍ରଭାବ, ବନାଗ୍ନିର ପ୍ରାଦୁର୍ଭାବ, ଖଣି ଖନନ ଯୋଗୁଁ ପରିବେଶ ପ୍ରଦୂଷଣ ଆଦି କୁପ୍ରଭାବଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। 2006 ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ବୈଷୟିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଜୈବ ବିବିଧତା ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ବିକାଶ ଏବଂ ଏ ଦିଗରେ ପ୍ରୟାସକୁ ଜାରି ରଖିବା ଉପରେ ଚଳିତ ବର୍ଷର ବାର୍ତ୍ତା ସୂଚାଇଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବାର ଆବଶ୍ୟକତା, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଜୈବ ବିବିଧତା ବାୟୁମଣ୍ଡଳରେ ଅମ୍ଳଜାନ ଭରିଥାଏ। ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବଗୁଡ଼ିକର ସୁରକ୍ଷା ଦିଗରେ ଜୈବ ବିବିଧତା ବିଶେଷ ଭୂମିକା ଗ୍ରହଣ କରିଥାଏ। ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ପରିବେଶ ପ୍ରଦୂଷଣ, ବାସୋପଯୋଗୀ ସ୍ଥାନର ଅଭାବ, ଗଛ କଟା ଭଳି ଅନେକ ପ୍ରସଙ୍ଗ ଜୈବ ବିବିଧତା ସୁରକ୍ଷାରେ ବାଧା ସୃଷ୍ଟି କରୁଛି। ଫଳସ୍ୱରୂପ ପ୍ରତ୍ୟେକ ବର୍ଷ କିଛି ପ୍ରାଣୀ ଏବଂ ଉଦ୍ଭିଦ ପୃଥିବୀ ପୃଷ୍ଠରୁ ଲୁପ୍ତ ହୋଇଯାଉଛନ୍ତି। ଆଧୁନିକ ସମାଜ ଗଠନ ଲକ୍ଷ୍ୟ ନେଇ ବର୍ତ୍ତମାନ ଯେଉଁସବୁ କାର୍ଯ୍ୟ ଚାଲିଛି ତାକୁ ନିରୀକ୍ଷଣ କଲେ ଜଣାପଡ଼େ, ପରିବେଶ ଉନ୍ନତ ହେବା ବଦଳରେ ବିନାଶ ଆଡ଼କୁ ଗତି କରୁଛି। ଏକ ଆକଳନ ଅନୁଯାୟୀ ଭାରତ ଉଭୟ ଉଦ୍ବେଗଜନକ ଜୈବ ବିବିଧତାର ଆହ୍ୱାନ ଏବଂ ଆଶାପ୍ରଦ ସୁଯୋଗର ସମ୍ମୁଖୀନ ହୋଇଛି। ବିଶ୍ୱର ସର୍ବାଧିକ ଜନବହୁଳ ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ ଭାରତର ଜନସଂଖ୍ୟାର ସାନ୍ଦ୍ରତା ଦ୍ୱାରା ଏହାର ଜୈବ ବିବିଧତା ସମୃଦ୍ଧତା କ୍ରମଶଃ ଚାପଗ୍ରସ୍ତ ଏବଂ ବିପଦସଂକୁଳ ଅବସ୍ଥାରେ ଉପନୀତ ହୋଇଛି। ବର୍ଦ୍ଧିତ ସହରୀକରଣ, ଦ୍ରୁତ ଶିଳ୍ପାୟନ, ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ଭୂମିର ରୂପାନ୍ତରଣ ଏଭଳି ପରିସ୍ଥିତିର କାରଣ ଭାବେ ଗ୍ରହଣ କରାଯାଉଛି। ଏହାଦ୍ୱାରା ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ସହିତ ପରିସଂସ୍ଥା ବିଖଣ୍ଡିତ ହେଉଛି। ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟିର କାରଣ ହେଉଛି। ନିରନ୍ତର ବିକାଶକୁ ସମର୍ଥନ କରୁଥିବା ନିୟମର ପ୍ରଣୟନ, ସଂରକ୍ଷଣ ପାଇଁ ଆବଶ୍ୟକ ପାଣ୍ଠିର ଆବଣ୍ଟନ ଏବଂ ଦକ୍ଷ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ନୀତି ଏଥିପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ବିଶ୍ୱରେ ଚିହ୍ନଟ ହୋଇଥିବା 17 ମହାଜୈବ ବିବିଧତା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତର ବିଭିନ୍ନ ପରିବେଶଗତ ଅବସ୍ଥିତିରେ ଜଙ୍ଗଲ, ତୃଣଭୂମି, ଆର୍ଦ୍ରଭୂମି, ମରୁଭୂମି ଏବଂ ଉପକୂଳ ତଥା ସାମୁଦ୍ରିକ ପରିସଂସ୍ଥା ପରି ପ୍ରାକୃତିକ ବାସସ୍ଥଳୀରେ ବହୁବିଧ ଜାତିର ଉଦ୍ଭିଦ ଏବଂ ଜୀବଜନ୍ତୁ ଉପଲବ୍ଧ ଅଛନ୍ତି। ଏପରିକି ବିଶ୍ୱରେ ଲିପିବଦ୍ଧ ହୋଇଥିବା ଜୀବଜଗତଗୁଡ଼ିକ ମଧ୍ୟରୁ ସ୍ତନ୍ୟପାୟୀ ଜାତିର 8.58%, ପକ୍ଷୀ ଜାତିର 13.66%, ସରୀସୃପ ଜାତିର 7.91%, ଉଭୟଚର ଜାତିର 4.66%, ମତ୍ସ୍ୟ ଜାତିର 11.72%, ଉଦ୍ଭିଦ ଜାତିର 11.8% ଭାରତରେ ରହିଛି। ଅନ୍ୟ ରାଷ୍ଟ୍ରରେ ଏତେ ସଂଖ୍ୟକ ଜୈବ ବିବିଧତା ଉପଲବ୍ଧ ହୁଅନ୍ତି ନାହିଁ। ତେଣୁ ଏହି ବିବିଧତାକୁ ଆମ ଜୀବନ ଏବଂ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷିତ ରଖିବାର ଆବଶ୍ୟକତା ରହିଛି। ଏ ଦିଗରେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ସଂରକ୍ଷିତ ଜୈବମଣ୍ଡଳ, ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ଆଦି ବିଭିନ୍ନ ବର୍ଗରେ 1500 ଅଧିକ ସଂରକ୍ଷିତ ଅଞ୍ଚଳ ସ୍ଥାପନ ଅନ୍ତର୍ଭୁକ୍ତ। ସମଗ୍ର ବିଶ୍ୱରେ ସ୍ଥଳ ଏବଂ ଜଳଭାଗରେ ବିଭିନ୍ନ ସ୍ତରର ଉଦ୍ଭିଦ, ପ୍ରାଣୀ ଏବଂ କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାର ପରିଣାମ ମଣିଷ ଏବଂ ପ୍ରକୃତି ଉଭୟଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବ। ବିଶ୍ୱର ପ୍ରାୟ 8 ନିୟୁତ ପ୍ରଜାତି ମଧ୍ୟରୁ 10 ଲକ୍ଷ ପ୍ରଜାତି ଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଖାଦ୍ୟ ଏବଂ ମଧୁର ଜଳ ଯୋଗାଣରେ ହ୍ରାସ, ବିପର୍ଯ୍ୟୟ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ସମେତ ମାନବ କଲ୍ୟାଣ ପାଇଁ ଆଧୁନିକ ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ପ୍ରୟାସ ଯୋଗୁଁ ଏଭଳି ଆଶଙ୍କା ସୃଷ୍ଟି ହେଉଛି। ତେବେ ଏଥିପାଇଁ ସମର୍ପଣ ଭାବ ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶରେ ପ୍ରକୃତିର ସଂରକ୍ଷଣ ନିମନ୍ତେ ମଧ୍ୟ ଆଇନଗତ ଢାଞ୍ଚା ବେଶ୍ ସୁଦୃଢ଼ ରହିଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ, ପରିବେଶ ସୁରକ୍ଷା ଆଇନ ଏବଂ ଜୈବ ବିବିଧତା ଆଇନ ଅନ୍ତର୍ଭୁକ୍ତ। ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସାମିଲ କରାଯାଇଛି। ଭବିଷ୍ୟତ ପାଇଁ ସମୃଦ୍ଧ ଜୈବ ବିବିଧତାର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ।
2: ଆଜିର ପ୍ରସଙ୍ଗରେ ଶୁଣିଲେ ବୈଶ୍ୱିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ଆଶୁତୋଷ ପତି।
4: ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏ ବିଜ୍ଞାପନ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ ରୋଜଗାର ମେଳାତି ବାଣ୍ଟିବେ 51,000 ନତକା ନିଯୁକ୍ତିପତ୍ର। ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଆଇନ ମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହେଲା ସମୀକ୍ଷା ବୈଠକ। ଖାଦ୍ୟ ସୁରକ୍ଷା କ୍ଷେତ୍ରଟି ଗୋଟିଏ ବୈପ୍ଲବିକ ପଦକ୍ଷେପ ଭାବେ ଝାରସୁଗୁଡ଼ାନ ଲୋକାର୍ପିତ ହେଲା। ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ଆଉର୍ ଓଡ଼ିଶା ଆଉ ତାର ପାଖର ଇଲାକା ଉପରେ ସକ୍ରିୟ ରହିଛି ଗୋଟିଏ ଘୂର୍ଣ୍ଣିବଳୟ। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକ୍ୟା ଲାଭାସୀ ଜରିଏ 19 ରୋଜଗାର ମେଲାଥି କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ବିଭାଗ ଆଉ ସଂସ୍ଥାନ ନୂଆକରି ନିଯୁକ୍ତି ପାଇଥିବାର 51,000 ନତକା ଜୁଆନ ପିଲା ଟୁକେଲଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିବା ନିଯୁକ୍ତି ପାଇଥିବା ପିଲା ଟୁକେଲଙ୍କୁ ଭିଲ୍ ସମ୍ବୋଧନ କରିବେ। ଦେଶର 47 ଜାଗା ନଇ ରୋଜଗାର ମେଲା ଆୟୋଜନ କରାଯାଉଥିବାର ବେଳେ ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟନ ରୋଜଗାର ମେଳା ଆୟୋଜନ କରାଯାଉଛି। ଇନ ଜନେ ଦେଇଯାଇପାରି ଯେ ଏପତକ୍ ଦେଶେ ଆୟୋଜିତ ହୋଇଥିବାର 18 ରୋଜଗାର ମେଲା ଜରିଆ ପାଖାପାଖି 12,00,000 ନିଯୁକ୍ତିପତ୍ର ବଣ୍ଟା ଯାଇସାରିଛି। ଭୁବନେଶ୍ୱର ଲୋକସେବା ଭବନ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ ଅନିଲ ସିଂ ଆଉ ଉପାଧ୍ୟକ୍ଷ ମଣିକାନ୍ତ ନାୟକ ସୌଜନ୍ୟମୂଲକ ସାକ୍ଷାତ କରିଛନ୍। ଏବା ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ ଆୟୋଜନକୁ ନେଇକରି ବୈଠକଟି ଆଲୋଚନା ହୋଇଛି। ସମ୍ମିଳନୀଟି ଓଡ଼ିଶା ସହିତ ବିହାର ପଶ୍ଚିମବଙ୍ଗ ଛତିଶଗଡ଼ ଆଉ ଝାଡ଼ଖଣ୍ଡର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କର ପୂର୍ବୋଦୟ ପରିକଳ୍ପନାଥି ଏହି ରାଜ୍ୟମାନଙ୍କର ସମନ୍ୱିତ ଭୂମିକା ଓଡ଼ିଶାର ଅଭିବୃଦ୍ଧି ଆଉ ଭବିଷ୍ୟତ ଯୋଜନାକୁ ନେଇକରି ମୁଖ୍ୟମନ୍ତ୍ରୀ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିବେ। ଦେଶେ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନୂଆଦିଲ୍ଲୀର ଗୋଟିଏ ସମ୍ମିଳନୀଠି ଯୋଗ ଦେଇକରି ଶ୍ରୀ ପ୍ରଧାନ କହିଛନ୍, ଆଜିର ଆବଶ୍ୟକତାକୁ ନଜରଟି ରଖିକରି ନୂତନ ଜାତୀୟ ଶିକ୍ଷାନୀତିର ପରିକଳ୍ପନା କରାଯାଇଛି। ଏଥି ନବସୃଜନ ପ୍ରଯୁକ୍ତିବିଦ୍ୟା ଅନୁସନ୍ଧାନକେ ଜୋର୍ ଦିଆଯାଇଛି। 2047 ତକ୍ ବିକଶିତ ଭାରତ ଗଠନ କରବାର୍କେ ହେଲେ ଦାସତ୍ୱର ମାନସିକତା ତ୍ୟାଗ କରବାର୍କେ ପଡ଼ବା ବୋଲି ଶ୍ରୀ ପ୍ରଧାନ କହିଛନ୍। ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇକରି ରାଜ୍ୟ ଅତିଥି ଭବନର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଶ୍ରଣଯାତ୍ରା ନ ନୀଳାଦ୍ରୀ ବିଜେତକ ସବୁ ଉତ୍ସବକେ ଶୃଙ୍ଖଳିତ ଭାବେ ଆୟୋଜନ କରବାର ଉପରେ ମନ୍ତ୍ରୀ ଜୋର୍ ଦେଇଛନ୍।
1: ପ୍ରତିବର୍ଷ ଗୋଟିଏ ଆଲୋଚନା ଏଭଳିଆ ଭାବରେ ହୁଏ, ସମସ୍ତେ ସମସ୍ତଙ୍କର ବିଭିନ୍ନ ପ୍ରକାର ଯୋଉ ମତ ଦେଇଛନ୍ତି, କ'ଣ କଲେ ଠାକୁରଙ୍କର ରଥଯାତ୍ରା ଏବଂ ବିଭିନ୍ନ ସ୍ନାନଯାତ୍ରାଠୁ ଆରମ୍ଭ କରିକି ପୁରା ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାମ ସୁରୁଖୁରୁରେ ହେବ, ଭଲରେ ହେବ, ଏବଂ ଯୋଉ ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଛନ୍ତି ଦର୍ଶନ କରିବାକୁ ସେ ସମୟ ଭିତରେ, ସେମାନଙ୍କ ପାଇଁ ବି ସୁଗମ ହେବ ଦର୍ଶନ। ଇଏ ସବୁ କଥାକୁ ଆଧାର କରିକି ଅନେକ ଗୁଡ଼ିଏ ଆଲୋଚନା ଚର୍ଚ୍ଚା ହୋଇଛି, ଏବଂ ତାରି ଆଧାରରେ ବିଭିନ୍ନ ବରିଷ୍ଠ ଦୈତାପତିମାନେ ଯୋଉ ସବୁ ପରାମର୍ଶ ଦେଇଛନ୍ତି ସେ ପରାମର୍ଶକୁ ଆଧାର କରିକି ଆମେମାନେ ସେଇ ଅନୁଯାୟୀ ଯୋଉ କାର୍ଯ୍ୟକ୍ରମ ହେବ ତାକୁ ନିଷ୍ପତ୍ତି ନେଉଛୁ ଏବଂ ନିର୍ଘଣ୍ଟ ସେ ଅନୁସାରେ ସ୍ଥିର ହେଉଛି।
0: ବୈଠକଟି ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୁଲିସ୍ ଆଉ ଦୈତାପତି ନିୟୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପହଣ୍ଡି, ରଥଘିଚା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷା, ଭକ୍ତମାନଙ୍କର ସୁବିଧା ଆଉ ନୀତି ନିର୍ଘଟଣକୁ ନେଇକରି ଆକ୍ତୁରା ସୂଚନା ବାବଦେ ବୈଠକଟି ଆଲୋଚନା ହୋଇଛି। ନିର୍ବାଚନ ଆୟୋଗ 10 ରାଜ୍ୟର 24 ରାଜ୍ୟସଭା ଆସନ ଲାଗି ନିର୍ବାଚନ ସୂଚୀ ଘୋଷଣା କରିଛନ୍। ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ଆସନ ଲାଗି ନିର୍ବାଚନ ହେବାର୍କେ ଥିବାର୍ ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶର 3 ଲେଖା, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଆଉ ମିଜୋରାମର 1 ଲେଖାଏଁ ଆସନ ଲାଗି ନିର୍ବାଚନ ହେବା। ଏବା ମାସର 1 ନିର୍ବାଚନ ଲାଗି ବିଜ୍ଞପ୍ତି ଜାରି କରାଯିବା ଆଉ ଜୁନ୍ 18 ଦରକାର ହେଲେ ଭୋଟ୍ ଗ୍ରହଣ କରାଯିବା, ସେହିଦିନ ଭୋଟ୍ କନ୍ତିଭିଲ୍ କରାଯିବା। ଓଡ଼ିଶା ଜୈବ ବିବିଧତା ବୋର୍ଡ ତରଫରୁ ଭୁବନେଶ୍ୱର ଲୋକସେବା ଭବନର ଷ୍ଟେଟ୍ କନ୍ଭୋକେସନ୍ ସେଣ୍ଟର୍ର ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପଦକ୍ଷେପର ବିଶ୍ୱସ୍ତରୀୟ ପ୍ରଭାବ ବିଷୟବସ୍ତୁକୁ ନେଇକରି ଏହି ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମଟି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କହିଛନ୍, ଜୈବ ବିବିଧତା କ୍ଷେତ୍ରଟି ଓଡ଼ିଶା ଦେଶର ଗୋଟିଏ ଆଗଧାଡ଼ି ରାଜ୍ୟ ଭାବେ ପରିଚିତ ହୋଇଛି। କାର୍ଯ୍ୟକ୍ରମଟି ଜୈବ ବିବିଧତା ସଂରକ୍ଷଣଟି ଉଲ୍ଲେଖନୀୟ ଅବଦାନ ଲାଗି 8 ଜୈବ ବିବିଧତାର ରକ୍ଷକ ଆଉ 2 ଜୈବ ବିବିଧତାର ବିଜେତା ସମ୍ମାନଟି ସମ୍ମାନିତ କରାଯାଇଛି। ଏହି ଅବସରରେ 4 ପ୍ରମୁଖ ପୁସ୍ତକ ଆଉ ରିପୋର୍ଟ ଭିଲ୍ ଉନ୍ମୋଚନ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଖାଦ୍ୟ ସୁରକ୍ଷା କ୍ଷେତ୍ରଟି ଗୋଟିଏ ବୈପ୍ଲବିକ ପଦକ୍ଷେପ ଭାବେ ଓଡ଼ିଶା ସରକାର ଆଉ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଲିତ ସହଯୋଗ ଥି ଝାରସୁଗୁଡ଼ାନ ଏଚ୍ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ ହୋଇଛି। ଇଟା ଓଡ଼ିଶାର 2 ନମ୍ବର ଆଉ ଦେଶର 3 ନମ୍ବର ଗ୍ରେନ୍ ଏଟିଏମ୍ ଏ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଉ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ରହିକରି ତାକେ ଉଦ୍ଘାଟନ କରିଛନ୍। ଏହି ଅତ୍ୟାଧୁନିକ ବ୍ୟବସ୍ଥା ଜରିଆରେ ହିତାଧିକାରୀମାନେ ବାୟୋମେଟ୍ରିକ୍ ପ୍ରମାଣୀକରଣ ଉତରୁ ଖାଲି 40 ସେକେଣ୍ଡ ଥି 25 କେଜି ତ ଖାଦ୍ୟଶସ୍ୟ ପାଇପାରିବେ। ରାଜ୍ୟର ଫି ଜିଲ୍ଲା ଓ ବ୍ଲକ ସ୍ତର ନ ଏହି ସେବା ଉପଲବ୍ଧ କରବାର ଯୋଜନା ରହିଛି। ଆଉ ଏବା ଦିନେ ରାଇଜେ ଆଉ 5ଟା ଗ୍ରେନ୍ ଏଟିଏମ୍ ସ୍ଥାପନା କରାଯିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା ଏଚ୍ କଟାପାଲେନ ଥିବାର ହକି ଷ୍ଟାଡିୟମ୍ ଏଚ୍ ପରିଦର୍ଶନ କରିଛନ୍। ଷ୍ଟାଡିୟମ୍ର ଚାଲିଥିବାର ଟର୍ଫ ତିଆରି କାମର ଅଗ୍ରଗତି ବାବଦେ ଭିଲ୍ ସମୀକ୍ଷା କରିଥିଲେ। ଷ୍ଟାଡିୟମ୍ର ଖେଳାଳିମାନଙ୍କ ଲାଗି ସୁବିଧା ସୁଯୋଗ ବଢ଼ାବାର ଲାଗି ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଆନ୍ତଃରାଜ୍ୟ ସ୍କୁଲ୍ ହକି ପ୍ରତିଯୋଗିତା ଥି ଓଡ଼ିଶା ତରଫ ଖେଳିଥିବାର 14 ବର୍ଷର ବର୍ଗର ସାହିତ ନାୟକ ଆଉ 16 ବର୍ଷର ବର୍ଗର ବିବେକ ନାୟକଙ୍କୁ ମନ୍ତ୍ରୀ ଅଭିନନ୍ଦନ ଜଣାବାର ସହିତ ରାଜ୍ୟ ଆଉ ଦେଶ ଲାଗି ଖେଳିକରି ଜିଲ୍ଲାର ନାଁ ରଖବାରକେ ଉତ୍ସାହିତ କରିଛନ୍। ସମ୍ବଲପୁରର ଡାଲୁଆ ଧାନଘିନାକେ ନେଇକରି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାତି ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାର ଏତେବେଳେ ତ 1 ଲକ୍ଷ କ୍ୱିଣ୍ଟାଲ ଧାନ ଘିନା ଯାଇଛେ। ଏବା ଦିନେ ବିଲ୍ ଧାରି ସମୟ ଭିତରେ ଚାଷୀମାନଙ୍କନୁ ଧାନ ଘିନାଯିବ ବୋଲି ମନ୍ତ୍ରୀ କହିଛନ୍। ଏତାର ସହିତ ମୁଖ୍ୟମନ୍ତ୍ରୀଙ୍କନୁ ଖାସ୍ ନିର୍ଦ୍ଦେଶ ଅନାଯାଇକରି ତଲିଆ ଜମିନ୍ତି ଚାଷ ହେଉଥିବା ଧାନକେ ବିଲ୍ ଘିନାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍।
2: ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ବଲପୁର ଗୋଟେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା କାରଣରୁ ତାର ଯୋଉ ଦାୟିତ୍ୱ ବହୁତ ଅଧିକ ଅଛି, ତେଣୁ ସମସ୍ତଙ୍କ ସହିତ ଆଲୋଚନା ବିଲୋଚନା କରିକି ତାହା କରାହେବ। ନିଶ୍ଚିତ ଭାବରେ ଆଗାମୀ ଦିନରେ ଆମେ ଏ ଅଞ୍ଚଳର ବିକାଶ କରିବୁ।
0: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 21 ତାରିଖ ବଦଳେ 28 ତାରିଖ ଦିନ ହେବା ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି। ଓଟିଇଟିର ପହିଲା ବିଷୟ ସକାଳ 9 ରୁ 11:30 ବଜେ ତକ୍ ଆଉ 2 ନମ୍ବର ବିଷୟ ଲାଗି ଉପରବେଲା 2 ରୁ 4:30 ବଜେ ତକ୍ ପରୀକ୍ଷା ହେବା। ଜୁନ୍ 17 ତାରିଖରୁ ପରିଷଦର ୱେବ୍ସାଇଟ୍ ଥି ଆଡ୍ମିଟ୍ କାର୍ଡ଼ ମିଳିବା ବୋଲି ସୂଚନା ଦିଆଯାଇଛି। ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇକରି 2 ଦିନିଆ ଦିଗ୍ଦର୍ଶନ ଓ ସମୀକ୍ଷା ବୈଠକ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଉଦ୍ଘାଟନ କରିବା ସହିତ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ଦେଇଛନ୍। କାର୍ଯ୍ୟକ୍ରମଟି 6ଟା କ୍ରୀଡ଼ା, ଯୋଗାସନ, ଟାଇକାଣ୍ଡୋ, ସଫ୍ଟବଲ୍, ଉଷୁ, ସାଇକେଲିଂ ଆଉ ସ୍କେଟିଂ ଖେଳର ପ୍ରଶିକ୍ଷକମାନେ ଯୋଗ ଦେଇକରି ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ତାଲିମ ଦେଇଥିଲେ। ଗଲାକାଲିନ ହୋଇଥିବାର ଏହି ଦିଗ୍ଦର୍ଶନ କାର୍ଯ୍ୟକ୍ରମଟି ଓଡ଼ିଶାର 30ଟା ଜିଲ୍ଲାର ଶାରୀରିକ ଶିକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକବାର ବାବଦେ ଗୋଟିଏ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ଏ ବାବଦେ ରହିଥିବାର ସରକାରୀ ଆଇନ ଦାୟିତ୍ୱ ଆଉ ଜନସଚେତନତା ବାବଦେ ବୈଠକଟି ଆଲୋଚନା କରାଯାଇଥିଲା। ବରଗଡ଼ ଜିଲ୍ଲା ସହେଲା ବ୍ଲକ ସମ୍ମିଳନୀ କକ୍ଷନ ଜନଜାତି ଗରିମା ଅଭିଯାନ ଅଧୀନଥି ଜିଲ୍ଲାସ୍ତରୀୟ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପେହେଲେ କାର୍ଯ୍ୟକ୍ରମ ମୂଲ ହୋଇଛି। କେନ୍ଦ୍ର ସରକାରଙ୍କର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଆଉ ରାଜ୍ୟ ଅନୁସୂଚିତ ଜାତି ଆଉ ଜନଜାତି ବିକାଶ ବିଭାଗର ନିର୍ଦ୍ଦେଶ ଥି ଗଲା 18 ତାରିଖରୁ 25 ତାରିଖ ତକ୍ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅଧୀନଥି ଇଟା ଚାଲ୍ବା। ଜିଲ୍ଲାର 157ଟା ଜନଜାତି ବହୁଳ ଗାଁର ରହୁଥିବାର ଆଦିବାସୀମାନଙ୍କର ପାଶେ ସରକାରୀ ଯୋଜନାମାନଙ୍କର ସୁବିଧା ପହଞ୍ଚାବାରଟା ଇତାର ଲକ୍ଷ୍ୟ ଏ। ରାଜ୍ୟ ଅଂଶୁଘାତ ଲାଗି ହେଉଥିବାର ମୃତ୍ୟୁ ସଂଖ୍ୟା 3 ପହଞ୍ଚିଛେ। ବଲାଙ୍ଗୀର, ସୁନ୍ଦରଗଡ଼ ଆଉ ସୁବର୍ଣ୍ଣପୁର ଜିଲ୍ଲାର ଜନଲେଖା ବ୍ୟକ୍ତିଙ୍କର ଜୀବନ ଯାଇଥିବାର ଉପସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା ସୂଚନା ଦେଇଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଯୁକ୍ତ 2 ବୋର୍ଡ ପରୀକ୍ଷାର ଉତ୍ତର ଖାତର ସ୍କାନ୍ ଫଟୋକପି ଲାଗି ଶେଷ ତାରିଖକୁ ଆଉ ଗୋଟିଏ ଦିନ ବଢ଼େଇକରି 24 ତାରିଖ ତକ୍ କରିଛେ। ଆଗନୁ ଏତାର ଶେଷ ସମୟ ଏବା କାଲି ତକ୍ ଥିଲା। ସ୍କାନ୍ କପି ମିଳିବା ଋତୁରୁ ଛାତ୍ରଛାତ୍ରୀମାନେ ପୁନଃ ମୂଲ୍ୟାଙ୍କନ ଆଉ ଭେରିଫିକେସନ୍ ଲାଗି 2 ଦିନ ଭିତରେ ଆବେଦନ କରିପାରିବେ ବୋଲି ବୋର୍ଡ ତରଫରୁ କୁହାଯାଇଛି। ଓଡ଼ିଶା ଆଉ ତାର ପାଖର ଇଲାକା ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଇତାର ପ୍ରଭାବ ଥି କେନ୍ଦ୍ରୀୟ ବଙ୍ଗୋପସାଗରନ ଏବା ହପ୍ତାଥି ଲଘୁଚାପ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏ ସମୟ ଭିତରେ ରାଜ୍ୟର କେତେଟା ଇଲାକାନ ଜବର ବର୍ଷା ହେବା ବୋଲି ଅନୁମାନ କରାଯାଇଛି। ସିଆଡ଼େ ରାଜ୍ୟର ଜବର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏବେ 24 ଘଣ୍ଟା ଭିତରେ ବରଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ସହିତ 5ଟା ଜିଲ୍ଲାକେ ଜବର ତାତି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲାନ ଆଜି ରାଜ୍ୟର ସବୁନ ଜହତାତି 45.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ୍ ରୋଜଗାର ମେଳାଥି ବାଣ୍ଟିବେ 51,000 ନୂଆତକା ନିଯୁକ୍ତି ପତ୍ର। ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଆଇନ ମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହେଲା ସମୀକ୍ଷା ବୈଠକ। ଖାଦ୍ୟ ସୁରକ୍ଷା କ୍ଷେତ୍ରତି ଗୋଟିଏ ବୈପ୍ଲବିକ ପଦକ୍ଷେପ ଭାବେ ଝାରସୁଗୁଡ଼ାନ ଲୋକାର୍ପିତ ହେଲା ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍। ଆଉର୍ ଓଡ଼ିଶା ଆଉ ତାର ପାଖର ଇଲାକା ଉପରେ ସକ୍ରିୟ ରହିଛି ଗୋଟିଏ ଘୂର୍ଣ୍ଣିବଳୟ। ଆଜିର ଆଞ୍ଚଳିକ ଖବରନୁ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳେ ଆଭାସୀ ମାଧ୍ୟମରେ ଉନବିଂଶ ରୋଜଗାର ମେଳା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳା ଆୟୋଜନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ। ପୂର୍ବରୁ ଦେଶରେ 18 ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12,00,000 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଡ୍ସଙ୍କ ସହ ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଆର୍ଥିକ ସଂଯୋଗୀକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ, ଜାତୀୟ ଶିକ୍ଷା, ସଂସ୍କୃତି ଏବଂ ଭାରତ ୟୁରୋପୀୟ ସଂଘ ସହଭାଗିତା ଆଦି ବିଷୟରେ ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସିବି ଜର୍ଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନଙ୍କର ମତ ବିନିମୟ କରିଥିଲେ। ସେ କହିଛନ୍ତି ସାଇପ୍ରସ୍ ପକ୍ଷରୁ ମୁମ୍ବାଇଠାରେ ବାଣିଜ୍ୟ କାର୍ଯ୍ୟାଳୟ ଖୋଲାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ସାଇପ୍ରସ୍ଠାରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ ନେଇ ହୋଇଥିବା ଏକ କାର୍ଯ୍ୟକ୍ରମରେ ସାଇପ୍ରସ୍ ରାଷ୍ଟ୍ରପତି ଯୋଗ ଦେଇଥିଲେ। ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲ୍ଠାରେ 26/11 ଆତଙ୍କବାଦୀ ଆକ୍ରମଣ ଘଟଣାର ସ୍ମାରକୀ ସ୍ଥଳରେ ସାଇପ୍ରସ୍ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ରୀ ଜର୍ଜ କହିଛନ୍ତି ସାଇପ୍ରସ୍ ଭାରତକୁ ସୀମାପାର ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ନିରନ୍ତର ସହାୟତା କରୁଛି। ଆସନ୍ତା ବର୍ଷଠାରୁ ସାଇପ୍ରସ୍ରେ ୟୁପିଏ କାର୍ଯ୍ୟକାରୀ କରିବ ବୋଲି ଶ୍ରୀ ଜର୍ଜ କହିଛନ୍ତି। କେନ୍ଦ୍ର ସରକାର ବାଂଲାଦେଶ ଏବଂ ପାକିସ୍ତାନର ସମଗ୍ର ସୀମାନ୍ତକୁ ଅବୈଧ କରିବା ଲକ୍ଷ୍ୟରେ ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀଠାରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହ ଏବଂ ରୁସ୍ତମ୍ଜୀ ସ୍ମାରକୀ ବକ୍ତୃତା ସମାରୋହରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଆସନ୍ତା ବର୍ଷ ମଧ୍ୟରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି କାର୍ଯ୍ୟ ଆଗେଇ ଚାଲିଛି। ସ୍ମାର୍ଟ ସୀମା ପ୍ରକଳ୍ପ ଅଧୀନରେ ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ବିନିଯୋଗରେ ସୀମା ସୁରକ୍ଷା କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରୀ ଶାହା କହିଛନ୍ତି ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡର୍, ଅତ୍ୟାଧୁନିକ କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ବିନିଯୋଗ କରାଯାଇ ସୁରକ୍ଷିତ ରଖାଯିବ। ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ଆରମ୍ଭ ହେବା ଦ୍ୱାରା ସୀମା ସୁରକ୍ଷା ବାହିନୀ ଯବାନମାନଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଭାବେ ସହଜ ଏବଂ ସଶକ୍ତ ହୋଇପାରିବ। ଭାରତ ନିଶ୍ଚିତ ରୂପେ ସାଇବର ଆତଙ୍କ, ଯୁଦ୍ଧ ଏବଂ ଡ୍ରୋନ୍ ଭିତ୍ତିକ ଆହ୍ୱାନର ମୁକାବିଲା ନିମନ୍ତେ ନୂତନ ପ୍ରଯୁକ୍ତି ବିଦ୍ୟା ଆପଣାଇବ ବୋଲି ଶ୍ରୀ ଶାହା କହିଛନ୍ତି।
2: ଆନେ ୱାଲେ ଏକ ସାଲ କେ ଅନ୍ଦର ହି ସ୍ମାର୍ଟ ବର୍ଡର କନ୍ସେପ୍ଟ କେ ସାଥ ସୀମା ସୁରକ୍ଷା ବଲ୍କି ସୁରକ୍ଷା ମେ ସଭି ପ୍ରକାର କି ତକନିକ କୋ ଲେସ କରକର ଏକ ଅଭେଦ ବର୍ଡର କି ହମ ସୁରକ୍ଷା କି ଗ୍ରିଡ ବନାନେ କା କାମ ଆଗେ ବଢ଼ ରହା ହେ ଔର ବହୁତ କମ ସମୟ ମେ ଗୃହ ମନ୍ତ୍ରାଳୟ ଡ୍ରୋନ ରଡାର ଆଧୁନିକ କ୍ୟାମେରାଜ ଔର ବାକି ସାରି ତକନିକ କେ ସାଥ ଏକ ସ୍ମାର୍ଟ ବର୍ଡର କେ ପ୍ରୋଜେକ୍ଟ କୋ ଲେକର ଦେଶ କେ ସାମ୍ନେ ଆଏଗା।
1: ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ କେନ୍ଦ୍ର ସରକାର କେବଳ ଅନୁପ୍ରବେଶକୁ ରୋକି ନାହାନ୍ତି ବରଂ ପ୍ରତିଟି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ଦେଶରୁ ତଡ଼ି ଦେଇଛନ୍ତି। ତ୍ରିପୁରା, ଆସାମ ଏବଂ ପଶ୍ଚିମବଙ୍ଗ ସରକାର ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନୀତିନିୟମକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ବିରୋଧ କରୁଥିବା ସେ କହିଛନ୍ତି। ଅନୁପ୍ରବେଶକାରୀଙ୍କୁ ବନ୍ଦ କରିବାର ଏବେ ପ୍ରକୃଷ୍ଟ ସମୟ ଆସିଛି ବୋଲି ଶ୍ରୀ ଶାହା କହିଛନ୍ତି। କେନ୍ଦ୍ର ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ 5 ଦଶନ୍ଧି ଧରି ଚାଲିଥିବା ନକ୍ସଲ ସମସ୍ୟା ଏବେ ଭାରତରୁ ଦୂରୀଭୂତ ହୋଇପାରିଛି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଚଳିତ ମାସ 24 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆସନ୍ତାକାଲି ଧାର୍ଯ୍ୟ କରାଯାଇଥିଲା। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅହେତୁକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପତ୍ତି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ନିମନ୍ତେ ଆବେଦନ କରିବା ଲାଗି ଦୁଇ ଦିନ ସମୟ ପାଇପାରିବେ। ଦେଶର ବରିଷ୍ଠ ନାଗରିକମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଜୀବନ ନାମକ ଏକ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ନୂଆଦିଲ୍ଲୀଠାରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି। ଜୀବନ ଆପ୍ରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଜରୁରୀକାଳୀନ ସହାୟତା ଏବଂ ବରିଷ୍ଠ ନାଗରିକମାନଙ୍କ ଘର ସମ୍ପର୍କିତ ସମସ୍ତ ବିବରଣୀ ଉପଲବ୍ଧ ହେବ। ଏଥିରେ ବରିଷ୍ଠ ନାଗରିକମାନେ ଯେପରି ସହଜରେ ଏହି ଆପ୍ ବ୍ୟବହାର କରିପାରିବେ ସେଥିପାଇଁ ଧ୍ୟାନ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ମଧ୍ୟ ସତାୟୁ ନାମକ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି। ଦେଶର ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭା ସହିତ 100 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଯୋଗ କରାଯାଇ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନରେ ନୂତନ ରେକର୍ଡ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତବର୍ଷ ଫେବୃୟାରୀରେ ଏହି ସଂଖ୍ୟା 50 କୋଟି ଥିବାବେଳେ ଏବେ ଏହା 100 କୋଟିରୁ ଉର୍ଦ୍ଧ୍ୱ ଅତିକ୍ରମ କରିଛି। ପ୍ରତି 2-3 ମାସ ମଧ୍ୟରେ ପାଖାପାଖି 10 କୋଟି ସ୍ୱାସ୍ଥ୍ୟ ତଥ୍ୟକୁ ଏହି ଆଭା ପୋର୍ଟାଲରେ ସଂଯୋଗୀକରଣ କରାଯାଇପାରିଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ 15 କୋଟିରୁ ଉର୍ଦ୍ଧ୍ୱ ଆଭା ସଂଯୋଗୀକୃତ ସ୍ୱାସ୍ଥ୍ୟ ତଥ୍ୟ ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ ପାଖାପାଖି 12 କୋଟି ସ୍ୱାସ୍ଥ୍ୟ ତଥ୍ୟ ରହିଛି। ଦେଶର ଅଧିକାଂଶ ଭାଗରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ଗତ 4 ଦିନ ମଧ୍ୟରେ ବିଦ୍ୟୁତ୍ ଚାହିଦା ଅତ୍ୟଧିକ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନରେ ବିଦ୍ୟୁତ୍ ଚାହିଦା ସର୍ବାଧିକ 270.82 ଗିଗାୱାଟ୍ରେ ପହଞ୍ଚିଥିଲା, ଯାହାକି ପୂର୍ବ ରେକର୍ଡ ଅତିକ୍ରମ କରିଛି। ସେହିପରି ବିଦ୍ୟୁତ୍ ଚାହିଦା ସୋମବାର 257 ଗିଗାୱାଟ୍, ମଙ୍ଗଳବାର 260 ଗିଗାୱାଟ୍ ଏବଂ ବୁଧବାର 265 ଗିଗାୱାଟ୍ ରହିଥିଲା। ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାଗରିକମାନେ ବିଦ୍ୟୁତ୍କୁ ଠିକ୍ ରୂପେ ବିନିଯୋଗ କରିବା ଲାଗି କୁହାଯାଇଛି। 2 ଜଣ ଭାରତୀୟ ପର୍ବତାରୋହୀ ଅରୁଣ କୁମାର ତିୱାରୀ ଏବଂ ସନ୍ଦୀପ ଆରେ ଏଭରେଷ୍ଟ ପର୍ବତ ଶୃଙ୍ଗରୁ ଅବରୋହଣ କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ନେପାଳର ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟରେ ଗତକାଲି ଏହି 2 ଜଣ ପହଞ୍ଚିଥିଲେ ଏବଂ ଆଜି ଶୃଙ୍ଗରୁ ଅବରୋହଣ କରିବା ସମୟରେ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହା ହେଉଛି ଚଳିତ ଋତୁରେ ଏଭରେଷ୍ଟ ଶୃଙ୍ଗରେ 4ର୍ଥ ମୃତ୍ୟୁ। ପୂର୍ବରୁ ନେପାଳର 3 ଜଣ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନର କାନ୍ଧାର, ହେରାଟ, ଘୋର ଏବଂ ତାଖାର ପ୍ରଦେଶରେ ଗତକାଲି ରାତିରେ ପ୍ରବଳ ବର୍ଷା ଓ ପବନରେ 6 ଜଣଙ୍କର ମୃତ୍ୟୁ ହେବା ସହ 11 ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବର୍ଷା ପବନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ବଡ଼ ବଡ଼ ଗଛ, ସୋଲାର ପ୍ୟାନେଲ ଆଦି ଭାଙ୍ଗିରୁଜି ଯାଇଛି ଏବଂ କେତେକ ଘର ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ମାର୍ଚ୍ଚ 26 ତାରିଖ ପରଠାରୁ 250 ଜଣଙ୍କ ମୃତ୍ୟୁ ହେବା ସହ 344 ଜଣ ଆହତ ହୋଇଛନ୍ତି ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ 70,000 ପରିବାର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଭାରତ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଏବଂ ନରୱେର ଜିଓ ଟେକ୍ନିକାଲ ଇନ୍ଷ୍ଟିଚ୍ୟୁଟ୍ ଏନ୍ଜିଆଇ ମଧ୍ୟରେ ଟନେଲ ଇଞ୍ଜିନିୟରିଂ କ୍ଷମତା ଗଠନ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଭାରତର ଜାତୀୟ ରାଜପଥଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଏନ୍ଏଚ୍ଏଆଇର ପ୍ରତିବଦ୍ଧତା ସ୍ୱରୂପ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଦୁଇପକ୍ଷ ମଧ୍ୟରେ ବୁଝାମଣା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ବିଭିନ୍ନ ଗବେଷଣା ଏବଂ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୁଝାମଣା 5 ବର୍ଷ ଲାଗି କାର୍ଯ୍ୟକାରୀ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଏବଂ ନରୱେ ମଧ୍ୟରେ ଭିତ୍ତିଭୂମି ବିକାଶ, ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ଦୀର୍ଘସ୍ଥାୟୀ ଇଞ୍ଜିନିୟରିଂ କାର୍ଯ୍ୟ ନେଇ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରାଯାଇପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତି ପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବରଗଡ଼ ସହର ଦେଇ ଯାଇଥିବା ବରଗଡ଼ ଭେଡେନ୍ କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ପ୍ରାୟ 50 କୋଟି ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ କାମର ଶୁଭ ଦେଇଛନ୍ତି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ବରଗଡ଼ ଘରୋଇ ବସ୍ଷ୍ଟାଣ୍ଡ ନିକଟରୁ ଆରମ୍ଭ ହୋଇଥିବା ବେଳେ 2 ବର୍ଷ ମଧ୍ୟରେ ଶେଷ କରିବାର ଯୋଜନା ରହିଛି। ଏ ସମ୍ପର୍କରେ ଏସ୍ଡିଓ ରାଜକୁମାର ମିଶ୍ର କହିଛନ୍ତି,
4: ଆମର ବରଗଡ଼ରେ ବହୁତ ଦିନରୁ ଗୋଟେ ଆଶା ଥିଲା ଯେ ଗୋଟେ ବସ୍ କଣ୍ଡକ୍ଟ କରାଯିବ ବୋଲି, ଯେଉଁଟାକି ମାନନୀୟ ମୁଖ୍ୟମନ୍ତ୍ରୀ ଆମର ଧନୁଯାତ୍ରାରେ ତାକୁ ଡିକ୍ଲେୟାର କରିଥିଲେ ଏବଂ ତା ପାଇଁ ବୋଲି ସେ 108 କୋଟି ଟଙ୍କାର ଗୋଟେ DPR ମଧ୍ୟ ତିଆରି ହୋଇଥିଲା, ଯେଉଁଟାକି 3561ରୁ 5473 meters ପର୍ଯ୍ୟନ୍ତ ହେବାର ଲକ୍ଷ୍ୟ ଥିଲା। ସେଥିରୁ ପ୍ରଥମ ପର୍ଯ୍ୟାୟରେ 4145 meters 5440 meters ପର୍ଯ୍ୟନ୍ତ 974 meters କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତାହା ପାଇଁ ମାନ୍ୟବର MLA ଭିତ୍ତିପ୍ରସ୍ତର ମଧ୍ୟ ଦେଇଛନ୍ତି କରିଛନ୍ତି ଏବଂ ଏହାର ଏଷ୍ଟିମେଟେଡ୍ କଷ୍ଟ ପାଖାପାଖି 89.91 କୋଟି ଟଙ୍କା ରହିଅଛି। ଏହି ପ୍ରକଳ୍ପ ହେବା ଦ୍ୱାରା ବହୁତ ଗୁଡ଼ିଏ ଉପକାର ଆମେ ପାଇବା, ଯେମିତିକି କେନାଲଟି ଆବର୍ଜନା ମୁକ୍ତ ହୋଇଯିବ, ଯେଉଁଟାକି ବର୍ତ୍ତମାନ କୌଣସି ସବୁ ପ୍ରକାର ଡେବ୍ରିଜ ଯାଇକି ସେ କେନାଲରେ ପକାଉଛନ୍ତି, ଯେଉଁଟାକି ବହୁତ ପ୍ରକାର ପ୍ରୋବ୍ଲେମ କ୍ରିଏଟ୍ କରୁଛି ପାଣି ଯିବାରେ, ସେଇଟା ମୁକ୍ତ ହେବ। ଟ୍ରାଫିକ୍ ମଧ୍ୟ ନିୟନ୍ତ୍ରଣ ହେବ ଏବଂ ସେ ତା ଉପରେ ଆମେ ପାର୍କିଂ ଫାର୍କିଂ ସୁବିଧା ବି ଆମେ ରଖିବୁ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ସବୁ ପ୍ରକାର ପଦକ୍ଷେପ ନିଆଯାଇଅଛି।
3: ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ବରଗଡ଼ ଜିଲ୍ଲାର କେତେକ ବିଦ୍ୟାଳୟରେ ଏହି ଯୋଜନାରେ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଉନ୍ନତମାନର ଶ୍ରେଣୀକକ୍ଷ, ଛାତ୍ରାବାସ, ଖେଳପଡ଼ିଆ ଆଦି ନିର୍ମାଣ କରାଯିବ ବୋଲି ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୋଇ ସୂଚନା ଦେଇଛନ୍ତି।
5: ଆମର ବରଗଡ଼ ଜିଲ୍ଲାରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ଯୋଜନା ରହିଛି। ଯେଉଁ ଯୋଜନାରେ କି ପ୍ରଥମ ପର୍ଯ୍ୟାୟରେ 2 ଆମର ପାଇକମାଲ ବ୍ଲକ ବାଦିକଣ୍ଠା ଉଚ୍ଚ ବିଦ୍ୟାଳୟ ଏବଂ ଝାରବନ୍ଦ ବ୍ଲକର ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆମର ଅତାରା ବ୍ଲକରେ ଲସ୍ତଲା ଉଚ୍ଚ ବିଦ୍ୟାଳୟ, ଆମର ଗରିଆ ଟିକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାପରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଡ଼େନ୍ ବ୍ଲକରେ ଶିଆଲଖଣ୍ଡତା ଉଚ୍ଚ ବିଦ୍ୟାଳୟ ଏବଂ ପଦ୍ମ ବ୍ଲକରେ ଡଙ୍ଗାଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଘାସପିଲ ବ୍ଲକରେ ଜାମୁଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୁଣ୍ଡାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମର ଗୋଦାବରିଶ ଆଶ୍ରୟ ପ୍ରାଥମିକ ବିଦ୍ୟାଳୟ କରିବା ପାଇଁ ଯୋଜନା କରାଯାଇଛି, ସରକାରଙ୍କ ଦ୍ୱାରା ଅନୁମତି ହୋଇଛନ୍ତି। ଏବଂ ଏହି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ପାଇଁ ଯେଉଁ ଯୋଜନା ରହିଛି ସରକାରଙ୍କର, ସେଠାରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀ ତଥା ମେଧାବୀ ଛାତ୍ରଛାତ୍ରୀମାନେ କିଭଳି ଭାବରେ ପଞ୍ଚାୟତ ସ୍ତରରେ ପାଠ ପଢ଼ିବେ ଏବଂ ସେମାନଙ୍କ ପ୍ରତ୍ୟେକ ସୁବିଧା ଖେଳ କଷ୍ଟରୁ ଆରମ୍ଭ କରି ଶିକ୍ଷା ପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ଯେଉଁ କାର୍ଯ୍ୟକ୍ରମ ରହିଛି ସେଥିରେ ଆମର ଜଣେ NPCC ଏଜେନ୍ସି ସେ କାମ ହାତକୁ ନେଇଛି ଏବଂ ତା'ର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି ଏବଂ ଉଭୟ ପର୍ଯ୍ୟାୟକୁ କିଭଳି ଭାବରେ ଜିଲ୍ଲାରେ ଏକାଥରେ କରାଯିବ ସେଥିପାଇଁ ଚେଷ୍ଟା କରାଯାଇଛି। ଏବଂ ସରକାରଙ୍କ ଯୋଜନା ରହିଛି ଯେ ପ୍ରତ୍ୟେକ ପଞ୍ଚାୟତରେ ଏହି ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ 2 ଦିଆଯାଇଛି ଆମର ପାଇକମାଲ ବ୍ଲକ ଏବଂ ଝାରବନ୍ଦ ବ୍ଲକରେ, ତା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ 7 ଟୋଟାଲ 9 ବିଦ୍ୟାଳୟ ନେଇଯାଇଛି।
3: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟ ପୁସ୍ତକ ସୁମନ୍ନ ଷଷ୍ଠ ଅଧ୍ୟାୟରେ ଘେସ୍ର ମହାନ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂଙ୍କ ଜୀବନୀ ସମ୍ପର୍କରେ ଏକ ଲେଖାରେ ଥିବା କେତେକ ତଥ୍ୟଗତ ଏବଂ ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରି ସଠିକ୍ ତଥ୍ୟ ପିଲାଙ୍କୁ ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ ପକ୍ଷରୁ ବରଗଡ଼ର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ଚଳିତ ମାସ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକରଞ୍ଜନୀ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜ୍ୟର ସର୍ବାଧିକ ଧାନ ଉତ୍ପାଦନ ହେଉଥିବା ବରଗଡ଼ ଜିଲ୍ଲାର ଅତାବିରା, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ 183 ମଣ୍ଡିରେ ଚଳିତ ମାସ 11 ତାରିଖରୁ ରବି ଧାନ ସଂଗ୍ରହ ଆରମ୍ଭ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ 53 ପ୍ରାଥମିକ କୃଷି ସେବା ସମବାୟ ଜରିଆରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି। ଜିଲ୍ଲାରେ 1 ଲକ୍ଷରୁ ଅଧିକ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି ଏବଂ ସେମାନଙ୍କୁ ଟୋକନ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: হয়ে বো বাবু বৈকুণ্ঠ।
1: নানি জোহার জোহার।
0: জোহার জোহার। কাঁ হেলা যে বয়াজকা মুহুকে এন্তা আমিল করে দিয়েছু? গোটে চিন্তা মেতার লাগু যে কাঁ চিন্তা গোটে করুছু আউ।
1: হানি
0: নেই কে
1: আজ বলছ খেতু
0: হলা
1: বেল কি
0: হ্যাঁ
1: আমার গাঁ মুড়সার বরগজ না অছি কে হেনু ঘা বলছ পসলি কথা বিতা হইকি যে গোটে জিনিসটে মুই দেখলি যে নানি মনটা মোর ভুতরি গলা।
0: কাঁ হেলা যে?
1: সুর কর তো নানি আগো হে বরগজ ন
0: কেতনি
1: কেতে ভিন ভিন রকমর চড়েই চিরগুন বসা বাঁধিকি রহুতিলে চড়েই গুড়া মানে থিলা আর এন্তা বতরে সে বরফল খাইকিরি কিচির মিচির করন যে জাগাটা পুরা কেড়ে ওয়ান লাগে। আজ বলছ একদম সুইন পুরা চড়েই চিরগুন কাহি গলি হ্যাঁ তাকর সে কলর কচর কাহি গলা দেখ তো নানি কেনতা সমিয়া বদলি যাউছে বল তো।
0: বদলিবা ই সমিয়া বদলিবার সঙ্গে সঙ্গে ই যেন চড়ি চিরগুনি কিছু নাই দেখবাকে মিলবার নেকে হে সবুথির লাগি আমি মানে দাই আউ সুর করিছু কে খেতে খলে আগো যেন আমার চাষ কলা বেলকে হ্যাঁ দেখ তো ঘুলি কঁকড়া আউ মাইটকে টিকে যেতে বেলে কুড়ি দেবু বেলে কেঁচুয়া পেঁচে পেঁচে লাগি যাউলে হেন মেচা মেচা হই করি
1: হ্যাঁ
0: বেলে আর দেখবাকে মিলুছে হেটা
1: কাহি পাইল সে আমার ধৈর খেলা ঝুড়ি বল নেই কঁকড়া দোয়েলকে দেখব বলে কঁকড়া কেতনি কেতি ছুই কঁকড়া ধান বিহড়িলা বেলকে পলা রুইলা বেলকে সেটার কাই যে মিলুছে নানি
0: দেখুছ কি নি সে কথা থি নাই অছে কে সে কাণা কি যেন আমার খেতে ঝিটবার বেলকে আমার আরি খাই যাউছি
1: হ্যাঁ
0: ই যেন আমি সার মানে যেন ঝিটুছু সবে যাক গা ক্ষেত খোলা মানকে যেন আমি সার মানে যেন ঝিটুছু ক্ষেত ন কাণা সে মাটির গুণতক পলালা ন ই যেন আরি আমার কঁকড়াটে ঘুলিটে যেন গাত করি করি রহুতলে কিনি হে মানে গলে সরি গলে ন
1: তাকর বি সবু
0: দেখ তো
1: লোপ হয়ে গেল
0: তাকর খুলপা গুটে বি দেখবাকে আর নাই মিলবা
1: আর সে আরি আর ঘাস বি হউছে বলছো নানি
0: নাই নাই
1: রাসায়নিক সার আর পোকমরা ঔষধি ঘাস মানে বি বিষাণময় হয়ে গেল না হবা
0: হ্যাঁ পরে ইথির লাগি তো আমি মানে হি দায়ী নেই গে
1: সত কথা
0: বলে এ দেখ তো আমার ই যেন আজির হেন্তা গুটে ই যেন আমার দেখবাকে নাই মিলবার কাঁ করি সেটা আমি ই যেন সবু ব্যবহার করুছু না হেলা জিনিস মানে নেই গে ঘায়ে ঘায়ে আমি চিন্তা নগলে পড়ুছু বেলে ইথির লাগি কিনি আজির এন্তা দিন গুটে আয়ে যে ই যেন জীব বিবিধতার সুরক্ষা এই সবুকে কেনতে করি আমি বঁচে খুঁচে করি রখমা আমার যেন থিলে আমার উপকারী যেন জীবজন্তু মানে থিলে সবু ই যেন মহুমাছি যেনতা প্রজাপতি যেনতা আমার ফসলকে পরাগ সঞ্চয় করি করি যেন আমার উৎপাদনকে বড়ৌতিলে
1: আর কেঁচুয়া হ্যাঁ মাটকে ফসফসিয়া করুথুলা
0: হ্যাঁ
1: আর ছোটপুর কিংরা মানে বি এই মাটির গুণকে বড়ৌতিলে
0: হ্যাঁ বেলে আর হেটা মানে তো নাই মিলবার দেখবা কি বেলে আজির দিনটা বলুছু আন্তর্জাতীয় জীব বিবিধতা দিবস হিসাবে ই যেন আজির ২২ তারিখ মে ২২ তারিখে পালন করা যাউছে বেলে ই যেন আমার চাষবাস কামে কিনি ইতার পুরা সম্পর্ক রহিছে
1: পুরাপুরি
0: বেলে আমার চাষী মানে খালি গোটে রকমের চাষকে নাই করি করি বদলেই বদলেই যদি করবে কিনি বেলে সেন যেন পোক জোকন যেন ফসলকে বঞ্চেই পারবে নেকে গোটে রকমের যদি আমি চাষ করুছু বেলে তো সেই পোক লাগি করি নুকসান বেশি করুছন নি
1: সত কথা না
0: বদলেই বদলেই কলে কেন আমার যদি আমি সবু ফসলকে করবার ন আউ ই যেন আমি রাসায়নিক সারকে দৌছু সেটাকে কমেই করি আমি জৈবিক খত সার দেবার কে ইয়ে করমা বড়ামা তার পরিমাণটা কেন্দি করি বড়বা ই সবু যদি করমা কিনি আর চাষবাস যেন জৈবিক চাষ হেলা কি ই যেন ফসলকে পরি বদলে করি কুহা হচ্ছে তাহেরু পারম্পরিক বিহন মানকে যদি যত্নে করি রখি করি আমি সে পদ্ধতিকে আমি অপনামা কিনি মিশ্রিত চাষ গলে করমা বেলে আমি ই যেন বিবিধতার লাগি যেন বড় বিপদকে ডাকিও না হচ্ছে কিনি সেনু বঞ্চেই পারমা সব
1: সৎ কথা নানি আর সুস্থ পরিবেশ গুটে আর উন্নত চাষবাস লাগি আমার এই জীব বিবিধতা যেন বলুছ নানি এটা কেতনি কেতে দরকার
0: কেতনি কেতে দরকার বেলে আজির দিনে আমি সবে
1: କିରିଆ ଖାଇବାର କଥା,
0: କିରିଆ ଖାଇବାର କଥା ଯେ ଆମେ ପ୍ରକୃତିକେ ବନେଇ ପାଇମା ଭଲ ପାଇମା, ତାର ସାଙ୍ଗେ ସାଙ୍ଗେ ତାର ସୁରକ୍ଷା ବି ଆମର ଦାୟିତ୍ୱ ହେ ନେଇ କେ
1: ପୁରା ପୁରି ଦାୟିତ୍ୱ ନମା ନାନି। ହଁ ଯେନ୍ ହିସାବେ ଗଛ କାଟୁଛୁ ସେଇ ହିସାବେ ଆମେ ଗଛଟେ ଜଗାଲେ କାନ, ତାର ଦେଖାଶୁନା କଲେ କାନ,
0: ବେଲେ ଇଟା ତ ଆଜିର ଦିନର କଥା ଏନ୍ତାଏ।
1: ହଁ
0: ହେ ବେଲେ ମାନି ଘେନି କରି ରହିବାର କଥା, ଦିନେ ତ ଶୁଣି ଦେଲେ କି ପାଳନ କରିଦେଲେ ନାଇଁ ହୁଏ,
1: ସେଟା କାମେ ଲଗାବା,
0: କାମେ ଲଗାଲେ ଯାଇକରି ସବୁ ବଦଲି ପାରବା। ବେଲେ ଆଜିକାଲି ଦିଜି କାଁ ବୋଲୁଥିଲି କି ଚାଷବାସ କଥା ପଡ଼ଲା ବେଲକେ କିନି
1: ଲୁକୁ,
0: ଆଜି କାଣ ଆଲୋଚନାର ବିଷୟ ଅଛେ ଭାଇ ନାଇଁ ଲାଗ୍ସି କାଁ, ଏଦି ଲୁକୁ ତ ଆଇସଚନ୍ ହେ, ଆଉ ଆଜ୍ଞା ଜନେ ବି ବସିଚନ୍, ବେଲେ ପଚରୁନ୍ ଆମେ ଶୁନୁ
1: ଶୁନୁ ନାନି।
2: ଯେନ୍ ଚାଷୀ ଭାଇମାନେ ବର୍ଷାଟିଆ ଚିନାବାଦାମ ଚାଷ କରବାର୍ ଲାଗି ମନ କରିଛନ୍, ସେମାନେ ତ ସଜବତର ହୋଇ ସାରବେ ନ। ସବୁନୁ ବଡ଼ କଥା ହେଉଛି ଚିନାବାଦାମ ଚାଷ ଥି ଘାସ ଗୋଟେ ବଡ଼ ସମସ୍ୟା, ସେଥିର୍ଲାଗି ଘାସ ଯଦି ଆମେ ଠିକ୍ ଭାବେ ନାଇଁ ବାଛ୍ମା ବେଲେ ଯେତ୍କି ଆମେ ଚିନାବାଦାମ ଚାଷ ଥି ଯେତ୍କି ଲାଭ ପାଇବାର କଥା ନାଇଁ ହେଇପାରେ। ସେଥିର୍ଲାଗି ବର୍ଷାଟିଆ ଚିନାବାଦାମ ଚାଷେ ଘାସକେ ଆମେ କେମିତି ପରିଚାଳନା କର୍ମା ସେ ବାବଦେ ଆଜିକା ଆମର ଗୋଟେ ଆଲୋଚନାର ବିଷୟବସ୍ତୁ ଅଛେ। ଆଲୋଚନାର ବିଷୟବସ୍ତୁ ହେଲା ବର୍ଷାଟିଆ ଚିନାବାଦାମ ଚାଷରେ ସମନ୍ୱିତ ଘାସ ପରିଚାଳନା। ଇ ବାବଦ କହିବାର ଲାଗି ଆଜ୍ ଆମର ବୈଠକିକ ଆସିକରି ପହଞ୍ଚିଛନ୍ ଡକ୍ଟର ସବ୍ୟସାଚୀ ସାହୁ, କୃଷି ବିଜ୍ଞାନ କେନ୍ଦ୍ର ଦେବଗଡ଼ କ୍ଷେତ୍ର ବିଜ୍ଞାନର ବୈଜ୍ଞାନିକ। ଆସୁନ୍ ତାଙ୍କର ସାଙ୍ଗେ ବର୍ଷାଟିଆ ଚିନାବାଦାମ ଚାଷରେ ସମନ୍ୱିତ ଘାସ ପରିଚାଳନା ଉପରେ ଆଲୋଚନା କର୍ମା, ଆଉ ଜାନ୍ମା ଆଉ ସେ ଆକାରେ ଚିନାବାଦାମ ଚାଷ କର୍ମା। ଜୁହାର ଆଜ୍ଞା।
3: ଜୁହାର।
2: ଆପଣଙ୍କୁ କୃଷି ସଂସାର କାର୍ଯ୍ୟକ୍ରମକେ ସ୍ୱାଗତ କରୁଛୁଁ। ଆଚ୍ଛା ଆମକୁ ଗୋଟେ କଥା କହିବେ ଆଜ୍ଞା, ଯେତେବେଳେ ଆମେ ପ୍ରାୟତଃ ଚାଷୀମାନେ ଚିନାବାଦାମ ଚାଷ କରୁଛନ୍, ଏ ବର୍ଷାଟିଆ ଚିନାବାଦାମ କଥା ଯେତେବେଳେ ଆସୁଛି, ବର୍ଷାଟିଆ ଚିନାବାଦାମ ଚାଷ ଆମେ କେମିତି କରି କର୍ମା?
3: ଯେତେବେଳେ ଆମେ ଚିନାବାଦାମ ଚାଷ କଥା କହୁଛେ, ମୁଖ୍ୟତଃ ଆମର ତିନୋଟି ଋତୁରେ ଚିନାବାଦାମ ଚାଷ ହୋଇଥାଏ। ତ ପ୍ରଥମତଃ ଆମେ ଆସିବା ବର୍ଷାଟିଆ, ବର୍ଷାଟିଆ ଋତୁରେ ଯେତେବେଳେ ହେଉଛି ଆମେ ତାକୁ ଜୁନ୍ ମଧ୍ୟଭାଗରୁ ଜୁଲାଇ ଶେଷ ଭାଗ ପର୍ଯ୍ୟନ୍ତ ତା'ର ବୁଣିବା ସମୟ ରହିଥାଏ, ଏବଂ ତାହାକୁ ଆମେ ଅକ୍ଟୋବର ମଧ୍ୟଭାଗରୁ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ଆମେ ତାକୁ ଅମଳ କରିଥାନ୍ତି। ତା'ପରେ ଆସିବା ଆମର ଶୀତ ଋତୁରେ ଯେଉଁ ଚିନାବାଦାମ ଚାଷଟି ହୁଏ, ଶୀତ ଋତୁରେ ଯେତେବେଳେ ହୁଏ ଆମେ ନଭେମ୍ବର ମଧ୍ୟଭାଗ ବା ନଭେମ୍ବର ପ୍ରଥମ ସପ୍ତାହରୁ ଆମେ ନଭେମ୍ବର ଶେଷ ସପ୍ତାହ ବା ଡିସେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ତାକୁ ବୁଣିଥାନ୍ତି, ଏବଂ ତାହାକୁ ଆମେ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ତାହାକୁ ଆମେ ଆଦାୟ କରିଥାନ୍ତି।
2: ଆଜ୍ଞା।
3: ଆଉ ତା'ପରେ ରହିଲା ଆମର ଖରାଟିଆ ବାଦାମ ଚାଷ। ଖରାଟିଆ ବାଦାମ ଚାଷଟା ଆମେ ଜାନୁଆରୀ 15 ପରଠୁ ଆମେ ଫେବୃଆରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ବି ବୁଣାବୁଣି କାର୍ଯ୍ୟ ଚାଲିଥାଏ, ଏବଂ ତାହାକୁ ଆମେ ଅମଳ କରନ୍ତି ଏପ୍ରିଲ ମାସ 15 ମଧ୍ୟଭାଗରୁ ମେ ମାସ ମଧ୍ୟଭାଗ ପର୍ଯ୍ୟନ୍ତ ତାକୁ ଆମେ ଅମଳ କରିଥାନ୍ତି।
2: ଆଜ୍ଞା,
3: ଏଇଟା ଖରାଟିଆ ବାଦାମର ଅମଳ ସମୟ ଚାଲିଛି। ତ ଯେତେବେଳେ ଆମେ ବର୍ଷାଟିଆ ବାଦାମ କଥା କହୁଛେ, ତ ଏହାର ବୁଣିବା ସମୟଟି ଆମେ ଜାଣିଲେ ଯେପରି ଆମର ଜୁନ୍ ମଧ୍ୟଭାଗରୁ ଆମେ ବୁଣିବା ଆରମ୍ଭ କରିଦେବା, ଆଉ ଯେତେବେଳେ ବୁଣିବା ଆମକୁ ବିହନର ପରିମାଣଟା ପ୍ରତି ଧ୍ୟାନ ଦେବା ନିହାତି ଦରକାର। ବିହନର ପରିମାଣ କଥା ଯେତେବେଳେ ଆସିଲା, ଆମର ମୁଖ୍ୟତଃ ବିହନକୁ ଦେଖିଲେ ଦୁଇ ପ୍ରକାରର ଆମର ବାଦାମ ଗଛ ଥାଏ, ଗୋଟେ ହେଲା ବୁଦାଳିଆ ହୁଏ ଆଉ ଗୋଟେ ହେଲା ଲହ ମାଡ଼ିକି ହୁଏ। ଯେତେବେଳେ ଆମେ ବୁଦାଳିଆ ବାଦାମ ଚାଷ କରିବା, ସେତେବେଳେ ଆମ ହେକ୍ଟର ପ୍ରତି ଚୋପା ଛଡ଼ିବା ପରେ ଯେଉଁ ବିହନଟା 90-120 କିଲୋ ଦରକାର, ଏବଂ ଲହ ମାଡ଼ିବା ଚିନାବାଦାମ ଯେଉଁଟା ମଞ୍ଜି ଦରକାର ଆମକୁ ଚୋପା ଛଡ଼ା ହେଲା ପରେ 80-100 କେଜି ପାଖାପାଖି ଦରକାର ବିହନ। ମୁଖ୍ୟତଃ ସବୁ ପ୍ରକାରର ଯେତିକି ଆମର ରହିଲା ଚିନାବାଦାମର କିସମ ଗୁଡ଼ାକ, ସବୁଗୁଡ଼ାକ ପ୍ରାୟ 90-120 ଦିନ ମଧ୍ୟରେ ଆମର ଅମଳ ହୋଇଥାଏ। ତ ଆମର କିସମ ଗୁଡ଼ାକ ଯଦି ଦେଖିବା, ଆମର କିସମ ଭିତରେ ମୁଖ୍ୟତଃ ଏବେ ଯାହା ଆମ ଓଡ଼ିଶାରେ ଚାଷ ହେଉଛି ତା ଭିତରେ ହେଲା ଧରଣୀ, ଦେବୀ, 1/12/24, ଟାଗ୍, TAG 24, ସ୍ମୃତି, କୋଣାର୍କ ସ୍ପାନିଶ, TMV 2, TG 5, KADRI 6, ଏଗୁଡ଼ାକ ସବୁ ଆମର ବର୍ଷାଟିଆ ବାଦାମ ପାଇଁ ହୋଇପାରିବ। ଏଗୁଡ଼ାକ ସବୁ ଆମର ଟିକେ ପୁରୁଣା ଭେରାଇଟି ହେଲାଣି, ଏବେ ନୂତନ କରି କିଛି ଆମର ଭେରାଇଟି ରିଲିଜ୍ ହୋଇଛି, ତା ଭିତରେ ହେଲା ଆମର କାଦ୍ରି ଲେପାକ୍ସି ବିଶିଷ୍ଟ, ଆଉ ଗୋଟେ ହେଲା କଳିଙ୍ଗ ଗ୍ରାଉଣ୍ଡନଟ୍ 101, ଏଇ ତିନୋଟି ଆମର ନୂତନ ଭେରାଇଟି ଆସିଛି, ଏଇଗୁଡ଼ାକ ଆମେ କରିକି ବି ଅଧିକା ଲାଭବାନ ହୋଇପାରିବା। ତ ଯେତେବେଳେ ବୁଣିବା, ବୁଣିବା ସମୟରେ ଆମର ଧାଡ଼ିରୁ ଧାଡ଼ି ଏବଂ ଗଛରୁ ଗଛ ଠିକ୍ ଭାବରେ ବ୍ୟବଧାନ ଦେବା ଦରକାର।
2: ଆଜ୍ଞା, କେତେ କେତେ ରହିବାର କଥା?
3: ଯେତେବେଳେ ଆମେ ବୁଦାଳିଆ ବାଦାମଟା କରୁଛେ, ସେତେବେଳେ ଧାଡ଼ିରୁ ଧାଡ଼ି ଆମେ 30 cm ବା 1 ଫୁଟ ଛାଡ଼ିପାରିବା, ଏବଂ ଗଛରୁ ଗଛ 10 cm ବା ଆମର 5-6 ଇଞ୍ଚ ଛାଡ଼ିକି ଆମେ ଗଛରୁ ଗଛ ଲଗାଇବା। ଆଉ ଯେତେବେଳେ ଆମେ ଲହ ମାଡ଼ିବା ବାଦାମଟା କରିବା, ସେତେବେଳେ ଆମେ ଧାଡ଼ିରୁ ଧାଡ଼ି 45 cm ବା 1.5 ଫୁଟ ପାଖାପାଖି, ଆଉ ଗଛରୁ ଗଛ 6-8 ଇଞ୍ଚ ଛାଡ଼ିକି ଲଗାଇବା। ତ ଏତିକି ହେଲା ଆମର ବର୍ଷାଟିଆ ବାଦାମ କରିଲା ବେଳେ ଏତିକି ଦିଗ ପ୍ରତି ନିହାତି ଧ୍ୟାନ ଦେବା ଦରକାର।
2: ଆଜ୍ଞା। ଆମେ ଦେଖ୍ବାର୍କେ ପାଏସୁଁ ଯେତେବେଲେ ଆମେ ବାଦାମ୍ ଚାଷ୍ କରୁଛୁଁ, ବାଦାମ୍ ଚାଷ୍ନୁ ସବୁନୁ ବଡ଼୍ ସମସ୍ୟା ହେଉଛେ ଘାସ୍ ବେଲେ ଆମକୁ ଘାସ୍କେ ଯଦି ଠିକ୍ ଭାବେ ଆମେ ନା ହଟାମା ବେଲେ ଆମର୍ ଚାଷ୍ ଟିକେ ଅସୁବିଧା ହେବା। ଆମର୍ ଚିନାବାଦାମ୍ ଚାଷ୍ ଯେତେବେଲେ ଘାସ୍ ଆସୁଛେ, ଏ ଘାସ୍କେ ଆମେ କାଁ ହେଲେ ନିୟନ୍ତ୍ରଣ କର୍ମା?
3: ଦେଖନ୍ତୁ, ଆମର ଘାସ ଗୋଟେ ଗଛ ଭଳିଆ ହିଁ ଦେଖାଯାଏ, ମାନେ ଆମର ଗଛ ଯେମିତି ଶାଗୁଆ ଘାସଟା ବି ଶାଗୁଆ। ତ ସେହି ସମୟରେ ଆମେ ଯେତେବେଳେ ନୂତନ କରିକି ଆମେ ବଞ୍ଜି ବା ବିହନ ବୁଣୁଛେ ସେତେବେଳେ ତା ସହିତ ଘାସ ବି ଉଠିଯାଏ। ତ ସେହି ସମୟରେ ଆମେ ବେଶୀ ଯେହେତୁ ଦୁଇଟା ଯାକ ଶାଗୁଆ ଦେଖାଯାଏ ତ ଆମେ ତାହାକୁ ବାଛି ପାରନ୍ତିନି ସହଜରେ ଛୋଟ ଥିଲାବେଳେ। ଯଦି ଆମେ ସେହି ସମୟରେ ତାକୁ ନିୟନ୍ତ୍ରଣ କରିବାନି, ଆମର ପାଖାପାଖି ଅମଳରେ 15%-75% ଆମେ ଅମଳ କମ୍ ପାଇବା। ମୁଖ୍ୟତଃ ସେଇଟା ଗଲା, ଯଦି ଘାସ ରହିଲା ଆମର ଜମି ଭିତରେ ବିଭିନ୍ନ ପ୍ରକାର ରୋଗ ପୋକ ପାଇଁ ସେ ଗୋଟେ ଘର ସୃଷ୍ଟି କରିଥାଏ, ତ ବିଭିନ୍ନ ପ୍ରକାର ରୋଗ ପୋକ ମଧ୍ୟ ଲାଗିବେ। ଘାସ ନିୟନ୍ତ୍ରଣ କରିବାର ଆଉ ଗୋଟେ ମୁଖ୍ୟ କାରଣ ହେଲା, ଘାସ ଆମର ଯେଉଁ ଗଛ ବା ଆମର ଯେଉଁ ଫସଲ ଲଗାଇଥିବା ବା ଚିନାବାଦାମ ଲଗାଇଥିବା ସେ ତାହା ସହିତ ବିଭିନ୍ନ ଖାଦ୍ୟସାର, ଜଳ ବା ପାଣି ଏବଂ ଆଲୋକ ପାଇଁ ପ୍ରତିଯୋଗିତା କରିବ। ମାନେ କ'ଣ ହୁଏ, ଘାସଟା ସବୁବେଳେ ବହୁତ ଜଲ୍ଦି ବଢ଼ିଥାଏ ଏବଂ ସେ ମାନେ ଗଛ ବଢ଼ିବା ପୂର୍ବରୁ ସେ ଜଲ୍ଦି ବଢ଼ିଯାଇଥାଏ। ଏବଂ ଘାସର ପରିମାଣ ଆମେ ଗୋଟେ ଜାଗାରେ ଦେଖିବା, ଯଦି ଅଳ୍ପ ଜାଗା ନେବା, ଗୋଟେ ସ୍କୋୟାର ଫୁଟ୍ ବା ଗୋଟେ ମିଟର ସ୍କୋୟାର, ଯଦି ସେ ଜାଗାରେ ଆମର 60 ଗଛ ରହିଲା ବା 40 ଆମର ଫସଲ ଗଛ ରହିଲା, ସେ ଜାଗାରେ ଆମର 400-500 ଘାସ ଉଠିଯାଇଥାଏ। ତ ଯେତିକି ଅଧିକା ଘାସ ହେଉଛି ଆଉ ଘାସଟା ଜଲ୍ଦି ବଢ଼ିଥାଏ ଯେହେତୁ ସେ ଆମ ଫସଲଠୁ ଜଲ୍ଦି ତା'ର ଖାଦ୍ୟସାର ଏବଂ ଜଳ ଏବଂ ସେଗୁଡ଼ାକ ଆଗ ଗ୍ରହଣ କରିଦେଇଥାଏ, ତ ଆମ ଫସଲ ଠିକ୍ ସମୟରେ ପାଇନଥାଏ। ତ ଯଦି ଜଲ୍ଦି ବଢ଼ିଗଲା ବି ସେ ଗଛ ଉପରକୁ ଆମର ଯେଉଁ ଫସଲ କରିଥାଏ ତା ଉପରକୁ ସେ ଛାଇ କରିଦିଏ, ତ ଆମର ଯେଉଁଟା ଫସଲ କରିଥାଏ ସେ ଠିକ୍ସେ ଆଲୋକ ମଧ୍ୟ ପାଇପାରେନି। ତ ସେହି ଜାଗାରେ ଆମେ ଯଦି ଠିକ୍ସେ ଘାସକୁ ନିୟନ୍ତ୍ରଣ କରିବାନି ହେଲେ 15-75% ପର୍ଯ୍ୟନ୍ତ ଆମକୁ କ୍ଷତି ସହିବାକୁ ପଡ଼ିପାରେ। ତ ସେହିସବୁ ଦୃଷ୍ଟିକୁ ଆଖି ଆଗରେ ରଖି ଆମକୁ ନିହାତି ଘାସକୁ ଠିକ୍ ସମୟରେ ନିୟନ୍ତ୍ରଣ କରିବାକୁ ପଡ଼ିବ। ତାପରେ ଆମର ଆଉ ଗୋଟେ ଜିନିଷ ରହୁଛି କ୍ରିଟିକାଲ ପିରିୟଡ୍ ଅଫ୍ ୱିଡ୍ କମ୍ପିଟିସନ୍, ବା ଆମର ଯେଉଁ ସମୟରେ କି ଘାସ ନିୟନ୍ତ୍ରଣ ନିହାତି ଦରକାର। ମୁଖ୍ୟତଃ ଆମର ଫସଲର ବା ଯେକୌଣସି ଫସଲ କରନ୍ତି ତାର 30-50% ପର୍ଯ୍ୟନ୍ତ ତାର ଯେଉଁ ସମୟ ସୀମା ଅଛି ବା ଯେତିକି ଦିନ ଗଛ ଫସଲ ରହେ ତାର 15-30% ପର୍ଯ୍ୟନ୍ତ ତାର ଯେଉଁ 33% ପର୍ଯ୍ୟନ୍ତ ଘାସ ପ୍ରତି ବହୁତ ସେନ୍ସିଟିଭ୍ ଥାଏ। ସେତିକି ଦିନ ପର୍ଯ୍ୟନ୍ତ ଆମକୁ ଘାସଟା ମାନେ ଆମର ଧରନ୍ତୁ ବାଦାମଟା ଧର 90-120 ହେଲା, ଆମକୁ 15-40 ପର୍ଯ୍ୟନ୍ତ ଘାସ ସଫା ରଖିବାକୁ ପଡ଼ିବ ଆମ ଜମିରେ, ନହେଲେ ଆମର ଫସଲ ବହୁତ କ୍ଷତି ସହିବ। ତ ସେସବୁ ଦିଗକୁ ଦେଖିକି ଆମକୁ ଘାସ ନିହାତି ନିୟନ୍ତ୍ରଣ କରିବାକୁ ପଡ଼ିବ।
2: ଆମେ ତ ବେଲସୁ ଆମେ ଜାଣିଛୁ ଯେ ଘାସ ପରିଚାଳନା ବେଲେ ଘାସ ବାଛବାର ପ୍ରାୟ ଫସଲ ମାନଙ୍କୁ ଆମେ ଦେଖବାର୍କେ ପାଇସୁଁ ଘାସ ହେସି, ଆଉ ଘାସକେ ଆମେ ଘିଚି ନେସୁଁ କିମ୍ବା ଅଲଗା ପ୍ରଣାଳୀରେ ଆମେ ଘାସକେ ମାରିଦେସୁଁ। କିନ୍ତୁ ଇନୁ ଗୋଟେ ଶବ୍ଦ ଆସୁଛେ ଆମର ବିଷୟବସ୍ତୁ ଯେନ୍ଟା ଅଛେ, ବର୍ଷାଟିଆ ଚିନାବାଦାମ ଚାଷରେ ସମନ୍ୱିତ ଘାସ ପରିଚାଳନା। ଏ ସମନ୍ୱିତ ଘାସ ପରିଚାଳନାଟା କାଣା ଟିକେ ଆମକୁ?
3: ସମନ୍ୱିତ ଘାସ ପରିଚାଳନା କହିଲେ ଆମର ମିଶ୍ରିତ ଭାବରେ ଘାସଟାକୁ ପରିଚାଳନା କରିବା, ମାନେ ଆମେ ଘାସ ପରିଚାଳନା କରିବା ପାଇଁ ଆମେ 3-4 ପ୍ରକାର ପଦ୍ଧତି ଆପଣାନ୍ତି। ମୁଖ୍ୟତଃ ଗୋଟେ ହେଲା କଲଚରାଲ ବା ଆମର ଯେଉଁଟା ପାରମ୍ପରିକ ରୂପରେ ଆମେ ଯେଉଁ ଘାସ ବାଛିବା, ତାପରେ ହେଲା ମେକାନିକାଲ ବା ଯାନ୍ତ୍ରିକ ପଦ୍ଧତିରେ ଘାସ ବାଛିବା, ଆଉ ଗୋଟେ ହେଲା ରାସାୟନିକ ପଦ୍ଧତିରେ ଘାସ ନିୟନ୍ତ୍ରଣ କରିବା। ତ ଏଇ 3 ଯାକ ପଦ୍ଧତିକୁ ଆମେ ମିଶ୍ରିତ ଭାବରେ ଯେତେବେଳେ ବ୍ୟବହାର କରିକି ଆମେ ଘାସ ନିୟନ୍ତ୍ରଣ କରିବା ସେ ସମୟରେ ଆମେ ଏହାକୁ କହିବା ସମନ୍ୱିତ ଘାସ ପରିଚାଳନା। ତ ଯେତେବେଳେ ସମନ୍ୱିତ ଘାସ ପରିଚାଳନା କଥା ଆସୁଛି, ଫାର୍ଷ୍ଟ ହେଲା କଲଚରାଲ ମେଥଡ୍ ବା ପାରମ୍ପରିକ ମେଥଡ୍ ବା ଯେଉଁଟା ଆମେ କୋଡ଼ା କୋଷା କରିକି ଯେଉଁଟା କରୁଛେ, ତ ତା ଭିତରେ ଆମର ଫାର୍ଷ୍ଟ ହେଲା ଆମର ଖରାଟିଆ ଚାଷ। ଯେତେବେଳେ ଆମେ ଖରାଟିଆ ଚାଷ କଥା କହୁଛେ, ଖରାଟିଆ ଚାଷରେ ଆମର ମୁଖ୍ୟତଃ ଯେତେବେଳେ ଏପ୍ରିଲ ମେ ମାସରେ ବର୍ଷା ହୁଏ ସେ ସମୟରେ ଆମେ କ'ଣ କରନ୍ତି, ଜମିକୁ ଚାଷ କରନ୍ତି। ସେହି ସମୟରେ ଯଦି ଆମେ ଠିକ୍ସେ ଜମିକୁ ଚାଷ କରିଥିବା ଆଉ ସେ ସମୟରେ ଡିପ୍ ପ୍ଲାଉଙ୍ଗ ବା ଆମେ ଗହରିଆ କରିକି ଯଦି ଚାଷ କରିଥିବା ହେଲେ ମାଟି ତଳେ ବା ମାଟି ଉପରେ ଯେଉଁ ବି ଘାସ ମଞ୍ଜି ଥିବ ସେ ଗଜା ହେଇଯାଏ ଏବଂ କିଛିଟା ଘାସ ମଞ୍ଜି ପୁରା ମାଟି ଉପରକୁ ଆସିକି ସେ ଯେଉଁ ଟାଣ ଖରାରେ ସେ ନଷ୍ଟ ହୋଇଯିବ। ତ ସେହି ସମୟରେ ଯଦି ଆମେ 2-3 ଥର ଖରାଟିଆ ଚାଷ କରିଦେବା, ଯେଉଁ ଘାସ ଗୁଡ଼ା ଗଜା ହେବା କଥା ଗଜା ହୋଇଯିବେ ଏବଂ ନେକ୍ସଟ ଟାଇମ୍ ଆମେ ଯେତେବେଳେ ମାନେ ପରବର୍ତ୍ତୀ ସମୟରେ ଚାଷ କଲାବେଳେ ସେ ଘାସ ଗୁଡ଼ାକ ସେ ମାଟିରେ ମିଶିଯିବେ ଏବଂ କିଛିଟା ଘାସର ମଞ୍ଜି ସେ ଖରାରେ ନଷ୍ଟ ହୋଇଯିବେ। ତାପରେ ଦ୍ୱିତୀୟତଃ ହେଲା ଯେତେବେଳେ କଲଚରାଲ ମେଥଡ୍ ଆସିବା, ଆମର ଦ୍ୱିତୀୟତଃ ହେଲା କ୍ରପ୍ ରୋଟେସନ୍ ବା ଫସଲ ପର୍ଯ୍ୟାୟନକ୍ରମ, ବା ଆମେ ଗୋଟେ ଜମିରେ ବାରମ୍ବାର ସମାନ ଫସଲ କରିବାନି, ବା ଗୋଟେ ଜମିରେ ଆମେ ବାରମ୍ବାର ଯଦି ବାଦାମ ଚାଷ କରିବା, ବାଦାମର ଯେଉଁ ଆସୋସିଏଟ୍ ଗୁଡ଼ାକ ଥାନ୍ତି ବା ବାଦାମ ସହିତ ଯେଉଁ ଘାସ ଗୁଡ଼ାକ ବଢ଼ନ୍ତି ସେଗୁଡ଼ାକ ଅଧିକା ହେଇଯିବେ। ତ ସେଇଥିପାଇଁ ଆମେ ବାଦାମ କଲେ ବାଦାମ ପରେ କିଛି ଅଲଗା ଫସଲ କରିବା, ଧାନ କରିପାରିବା କିମ୍ବା ମକା କରିପାରିବା, ସେଇ ଟାଇପ୍ର କିଛି କରିପାରିବା, ମୁଗ ବିରି ଅଲଗା ଚାଷ କରିବା, ସେଇଟାକୁ ଆମେ କ୍ରପ୍ ରୋଟେସନ୍ କହିବା। ଦେନ୍ ଆମର ଇଣ୍ଟରକ୍ରପିଂ ବା ଆମର ଅନ୍ତଃ ଚାଷ, ବା ଆମର ଯେମିତି ଆପଣମାନେ ଜାଣିଥିବେ ହରଡ଼ ସହିତ ଆମେ ବାଦାମ ଚାଷ କରନ୍ତି, ହରଡ଼ 2 ଲାଇନ୍ ହେଲେ ବାଦାମ 4 ଲାଇନ୍, ସେଇ ଟାଇପ୍ର ଅନ୍ତଃ ଚାଷ କଲେ ମଧ୍ୟ ଆମର ଘାସର ପରିମାଣଟା କମ୍ ହୋଇଥାଏ। ତାପରେ ଆଉ ଗୋଟେ କଥା ହେଲା ଆମର ମଲ୍ଚିଂ ବା ଆଚ୍ଛାଦନ। ଆମେ ଯଦି ଆଚ୍ଛାଦନ କରିବା ବା ବାଦାମ ଲଗାଇଲା ପରେ ତାର ଯେଉଁ ଧାଡ଼ି ମଝିରେ ଫାଙ୍କା ଜାଗା ରହିଲା ତାହାକୁ ଆମେ ନଡ଼ା ହେଲା କିମ୍ବା ଶୁଖିଲା ପତ୍ର ହେଲା କିମ୍ବା ଶୁଖିଲା ଡାଳ ହେଲା ନହେଲେ ଆମର ପଲିଥିନ ପଲିଥିନ ମିଳୁଛି ମଲ୍ଚିଂ କରିବା ପାଇଁ ପଲିଥିନ ଦେଇକି ବି ଆମେ ଆଚ୍ଛାଦନ ଦେଲେ ଆମର ସେ ଜାଗାରେ ଘାସ ହେବନି ଏବଂ ଆମର ଅନ୍ୟାନ୍ୟ ବିଭିନ୍ନ ପ୍ରକାର ମଧ୍ୟ ସେଥିରୁ ଆମେ ଉପକାର ପାଇପାରିଥାନ୍ତି ମଲ୍ଚିଂରୁ। ଆଉ ଠିକ୍ ଭାବରେ ଆମେ ବୁଣିବା ଧାଡ଼ିରୁ ଧାଡ଼ି ଯେତିକି ସେତିକି ଆମେ ଦୂରତା ଦେବା କଥା ଗଛ ଯେତିକି ବ୍ୟବଧାନ ଠିକ୍ସେ ରଖିଲେ ଆମର ସେ ଜାଗାରେ ଘାସ ମଧ୍ୟ କମ୍ ହୋଇପାରିବ ଏବଂ ଘାସ ବାଛିବାକୁ ମଧ୍ୟ ଆମକୁ ସୁବିଧା ହେବ। ଏଗୁଡ଼ାକ ହେଲା ସବୁ ଆମର କଲଚରାଲ ମେଥଡ଼। ଦେନ୍ ଯେତେବେଳେ ଆମେ ଆସିବା ମେକାନିକାଲ ମେଥଡ଼କୁ ବା ଆମର ଯାନ୍ତ୍ରିକ ପଦ୍ଧତିରେ ଯେତେବେଳେ ଆମେ ଘାସକୁ ବାଛିବା ବା ନିୟନ୍ତ୍ରଣ କରିବା ସେଠି ଆମର ଗୋଟେ ଆସିଯାଉଛି ହ୍ୟାଣ୍ଡ ୱେଡିଂ। ହ୍ୟାଣ୍ଡ ୱେଡିଂ ବାଇ ହୋ ବା ଆମର କାଙ୍କରେ ଯେଉଁ କୁଶିକି ଘାସ ସଫା କରନ୍ତି ଆମେ ସେଇଟା ମଧ୍ୟ କରିପାରିବା। ସେଇ ଯେଉଁ ହ୍ୟାଣ୍ଡ ୱେଡିଂଟା କେବେ କରିବା ଆମର ମୁଖ୍ୟତଃ ବାଦାମରେ ଫୁଲ ଆସିଯିବାର ସମୟ ହେଲେ 25 ଦିନରୁ 30 ଦିନ ପରେ ଆମର ଫୁଲ ଆସିଯାଏ। ତ ଯେତେବେଳେ ଆମେ ହ୍ୟାଣ୍ଡ ୱେଡିଂ କଥା କହୁଛେ ବାଦାମରେ ଆମେ ସେଇ ଫୁଲ ଆସିବା ପୂର୍ବରୁ ସେଇ ଘାସ ବାଛିବା କାମଟା ସାରିଦେବା ଦରକାର। ଆଉ ୱାନ୍ସ ମାନେ ଥରେ ଯେତେବେଳେ ଆମର ବାଦାମରେ ଫୁଲ ଆସିଯାଉଛି ତାପରେ ଆମେ ବାଦାମ ପଦା ଭିତରକୁ ଯିବା କଥା ନାହିଁ। କାହିଁକି ଗଲେ କ'ଣ ହେବ ଆମର ଫୁଲରେ ଯେଉଁ ପରାଗରଣୁ ସଙ୍ଗମ ହେବା କଥା ପରାଗରଣୁ ସଙ୍ଗମ ହେଲେ ଯେଉଁ ସିଓ ବାହାରେ ଯେଉଁଥିରୁ ଆମର ବାଦାମ ହୁଏ ସେଇଟା ଆମର ଡିଷ୍ଟର୍ବ ହୋଇଗଲେ ସେ ଆଉ ସିଓ ବାହାରିବନି ସେ ଫୁଲରୁ। ତ ସେଇଥିପାଇଁ ଆମର ବାଦାମରେ ଫୁଲ ଆସିଲା ପୂର୍ବରୁ ଯାହା ଆମର ଇଣ୍ଟରକଲଚରାଲ ଅପରେସନ୍ସ ବା ଯାହା ବି ଆମର କୋଡ଼ାକଷା ହେଲା କି ଘାସମରା ପ୍ରୟୋଗ ସବୁ ବା ସାର ପ୍ରୟୋଗ ସବୁ ସାରିଦେବା ଦରକାର। ତାପରେ ଆମର ଆସିବ ସେଇ ମେକାନିକାଲ ମେଥଡ଼ରେ ଷ୍ଟାର୍ ୱିଡର୍। ଷ୍ଟାର୍ ୱିଡର୍ ଗୋଟେ ଆସେ ଯେଉଁଥିରେ କି ଆମର ମାନେ କମ୍ ପରିଶ୍ରମରେ ଆମେ ଘାସ ବାଛିପାରିବା। ସେ ଗୋଟେ ତାର ମେସିନ୍ ଟାଇପ୍ର ତାକୁ ଆମେ ହାତରେ ଧରିକି ବାଦାମର ଯେଉଁ ଦୁଇ ଧାଡ଼ି ମଝିରେ ତାକୁ ଚଲେଇଲେ ସେ ଘାସ ସଫା ହୋଇଯାଆନ୍ତି। ତାପରେ ଆଉ ଗୋଟେ ହେଲା ସାଇକେଲ ୱିଡର୍। ସେଇଟା ମଧ୍ୟ ସେଇ ଦୁଇ ଧାଡ଼ି ମଝିରେ ସାଇକେଲ ଟାଇପ୍ର ତାର ତଳେ ଗୋଟେ ଯନ୍ତ୍ର ଟାଇପ୍ର ଲାଗିଥାଏ ସେଇଟା ମଧ୍ୟ ଦୁଇ ଧାଡ଼ି ମଝିରେ ଚଲେଇଦେଲେ ଘାସ ସଫା ହୋଇଯାଆନ୍ତି। ଏତିକି ଗଲା ଆମର କଲଚରାଲ ମେକାନିକାଲ ମେଥଡ଼। ତାପରେ ଆମର ହେଲା ରାସାୟନିକ ପଦ୍ଧତିରେ ଆମେ ଘାସ କିପରି ନିୟନ୍ତ୍ରଣ କରିବା। ଏଇ ରାସାୟନିକ ପଦ୍ଧତିର ଦ୍ୱାରା ଯେତେବେଳେ ଆମେ ଘାସ ପରିଚାଳନା କରୁଛେ ଆମର ବହୁତ ଲାଭ ମଧ୍ୟ ହୋଇଥାଏ ଏଥିରେ। ତ ଆମେ ଯେତେବେଳେ ରାସାୟନିକ ପଦ୍ଧତି କଥା କହୁଛେ ରାସାୟନିକ ମାନେ ଆମର ବିଭିନ୍ନ ପ୍ରକାର କେମିକାଲ୍ସ ଗୁଡ଼ାକ ଆସୁଛି ଘାସମରା ଆସୁଛି ତା ଦ୍ୱାରା ଆମେ ଘାସ ପରିଚାଳନା କରିବା। ତ ଯେତେବେଳେ ଆମେ

0: କ'ଣ ପରାମର୍ଶ?
1: ବର୍ଷାଟିଆ ବାଦାମ ଚାଷ, ଯେଉଁଥିରେ କି ଆମର ବହୁତ ପରିମାଣରେ ଘାସ ମଧ୍ୟ ହୋଇଥାଏ, ତ ସମସ୍ତଙ୍କୁ ଗୋଟେ ମୋର ପରାମର୍ଶ ରହିବ, ଠିକ୍ ସମୟରେ ବୁଣିବା କରନ୍ତୁ। ବର୍ଷା ଉପରେ ଯେହେତୁ ନିର୍ଭର କରୁଛି, ଠିକ୍ ସମୟରେ ବୁଣି ନପାରିଲେ ପରେ ସମୟ ମଧ୍ୟ ମିଳେନି, ମାନେ ବର୍ଷା ଅଧିକା ହୋଇଗଲେ ଆଉ ବାଦାମ ମଧ୍ୟ ବୁଣି ହେବନି। ତ ବର୍ଷା ଦେଖିକି ଠିକ୍ ସମୟରେ ବାଦାମ ବୁଣିବା କାର୍ଯ୍ୟ ସମାପ୍ତ କରନ୍ତୁ। ଆଗାମୀ ଦିନରେ ଆମର ମୌସୁମୀ ଜୁନ୍ 10 ପାଖାପାଖି ପହଞ୍ଚିଗଲା ପରେ ସାଙ୍ଗେ ସାଙ୍ଗେ ବାଦାମ ବୁଣିବା କାର୍ଯ୍ୟ ଆରମ୍ଭ କରିଦିଅନ୍ତୁ। ଆଉ ଠିକ୍ ସମୟରେ ବୁଣିଥିଲେ ଆମେ ଠିକ୍ ସମୟରେ ଅମଳ କରିପାରିବା ଏବଂ ଆମର ଘାସ ନିୟନ୍ତ୍ରଣ ମଧ୍ୟ ଠିକ୍ସେ ହୋଇପାରିବ, ଆଉ ଆମେ ଲାଭବାନ ମଧ୍ୟ ହୋଇପାରିବା।
0: ଯାହା ହଉ ଆଜ୍ଞା, ଏଜ୍ ଆମର ବୈଠକକୁ ଆସିକରି ବର୍ଷାଟିଆ ଚିନାବାଦାମ ଚାଷରେ ସମନ୍ଵିତ ଘାସ ପରିଚାଳନା ବାବଦେ ବହୁତ କିଛି କହିଲେ। ଏତା ଦ୍ୱାରା ଚାଷୀମାନେ ବହୁତ କିଛି ଜାଣିବାର୍କେ ପାଇଲେ। ଏଥିଲାଗି ଆପଣଙ୍କୁ ଆକାଶବାଣୀ ସମ୍ବଲପୁର କୃଷି ସଂସାର କାର୍ଯ୍ୟକ୍ରମ ଆଡ଼ୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଆଜ୍ଞା।
1: ନମସ୍କାର, ଧନ୍ୟବାଦ।
2: ବୈକୁଣ୍ଠ,
3: ହଁ ନାନୀ,
2: ଏ ଦେଖ ମୁଖଫଲି ଚାଷ ନ ସମନ୍ୱିତ ଘାସ ପରିଚାଳନା ନେଇ କାଏଁ କେତେ ବଢ଼ିଆ ଲାଗ୍ଲା। ଯେନ୍ ଭାଇ ମାନେ ଆମର ଚାଷ କରବାକେ ଚାହୁଁଛନ୍ ମୁଖଫଲି କେ, ଏନ୍ତା ହିସାବେ ଯଦି ମାନି ଘିନି କରି କରିବେ କେତନି କେତେ ଲାଭ ପାଇପାରିବେ।
3: ବେଲେ ମୁଖିଆ କଥା ହେଲା ନାନୀ, ଘାସ ବଛାଟା ଠିକ୍ ଟାଇମ୍ରେ କରବାର କଥା।
2: ହଁ, ଯେ କାଁ ବୋଲୁଥିଲି କି?
3: ହଁ ଜାଣିଲି ନା ନାନୀ, ଗୀତ ଗୁତା ପଦେ ଶୁଣିବା ନେଇ କେ।
2: ହଁ, ଯିବାର ଆଗନୁ ଗୋଟେ ଗୀତଟେ ନା ହେଲେ ଭଲ ଲାଗ୍ସି।
3: କାଁ ବୋ ଠିକ୍ କହୁଛ ନାନୀ, ଗୀତଟେ ଶୁଣମା କାଏଁ ଯେ ଗାଏ ମିତୁର ଭଜନ। ଏଇ ଗୀତକେ ଗାଇଛନ୍ ଜିତେନ୍ଦ୍ର ହରିପାଲ ଆର୍ ଲେଖିଛନ୍ ଶିବଶଙ୍କର ପ୍ରଧାନ।
2: ଶୁନୁ
3: ଶୁନୁ ସେନେ ନାନୀ।

0: କୃଷି ସେନ୍ସର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଆତଙ୍କବାଦର ମୁକାବିଲା ସହିତ ନବସୃଜନ ଆର୍ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉନ୍ନତି ଲାଗି ସାଇପ୍ରସ୍ ଆଉ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀର ଭିନ୍ ଭିନ୍ ଦ୍ୱିପାକ୍ଷିକ ପ୍ରସଙ୍ଗେ ନେଇକରି ସାଇପ୍ରସ୍ର ରାଷ୍ଟ୍ରପତିଙ୍କ ସାଙ୍ଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ସୀମାକେ ଅଭେଦ୍ୟ କରିବା ଲାଗି କରାଯିବା ସ୍ମାର୍ଟ ସୀମା ପ୍ରକଳ୍ପ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। 10 ରାଜ୍ୟର 24 ରାଜ୍ୟସଭା ଆସନ ଲାଗି ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକରେ ଯୋଗ ଦେବେ ଭାରତ ସହିତ 3 ଦେଶର ବୈଦେଶିକ ମନ୍ତ୍ରୀ। କେରଳର 16 ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ କଂଗ୍ରେସ ବିଧାୟକ ଥିରୁଭାଞ୍ଚୁର ରାଧାକ୍ରିଷ୍ଣନ। 9 3 ଭାଷା ବାଧ୍ୟତାମୂଳକ ଭାବେ ପଢ଼ବାର୍ ଲାଗି CBSEର ନୂଆ ନିୟମକେ ବିରୋଧ କରିକରି ଆସିଥିବା ଆବେଦନକେ ଶୁଣାଣି କରିବା ଲାଗି ସହମତି ଦେଲେ ସୁପ୍ରିମକୋର୍ଟ। ଆଉ ଗୋଟେ ଦିନ ବଢ଼ିକରି 24 ହେଲା CBSE ଯୁକ୍ତ 2 ପରୀକ୍ଷା ଉତ୍ତର ଖାତା ସ୍କାନ୍ ଫଟୋକପି ଲାଗି ଶେଷ ତାରିଖ। ଭୁବନେଶ୍ୱର ଲୋକସଭା ଭବନ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚଡ଼ମାଝୀଙ୍କୁ ସାକ୍ଷାତ କରିଛନ୍ CII ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ ଅନିଲ ସିଂ ଆଉ ଉପାଧ୍ୟକ୍ଷ ଶଶିକାନ୍ତ ନାୟକ। ପୁରୀନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାକେ ନେଇକରି ରାଜ୍ୟ ଅତିଥି ଭବନ ହୋଇଯାଇଛି ଗୋଟେ ସମୀକ୍ଷା ବୈଠକ। ଅଧ୍ୟକ୍ଷତା କଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇକରି ହୋଇଯାଇଛି 2 ଦିଗ୍ଦର୍ଶନ ଆଉ ସମୀକ୍ଷା ବୈଠକ। ଭୁବନେଶ୍ୱର ଲୋକସଭା ଭବନରୁ ପାଳନ କରାଯାଇଛି ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ। ଯୋଗ ଦେଲେ ଜଙ୍ଗଲର ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ଦେଶ ମାତୃଭାଷା ଆଧାରିତ ଶିକ୍ଷା ଜରୁରୀ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜସୁଡ଼ା ଗସ୍ତନ ଆସିକରି ଏଚ୍ କଟାପାଲି ନଥିବା ହକି ଷ୍ଟାଡିୟମ୍ ପରିଦର୍ଶନ କରିଛନ୍ ରାଜସ୍ପାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଟର୍ଫ ତିଆରି କାମର ସମୀକ୍ଷା କରିବାର ସହିତ ଖେଳାଳିମାନଙ୍କର ଲାଗି ସୁବିଧା ସୁଯୋଗ ବଢ଼ାବାର ଲାଗି ଅଧିକାରୀମାନଙ୍କର ସାଙ୍ଗେ କଲେ ଆଲୋଚନା। ଜନଜାତି ଗରିମା ଅଭିଯାନ ଅଜିନ୍ତି ବରଗଡ଼ ଜିଲ୍ଲାର ହୋଇଯାଇଛି ଜିଲ୍ଲାସ୍ତରୀୟ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ କାର୍ଯ୍ୟକ୍ରମ। ଡାଲୁଆ ଧାନଘିନାକେ ନେଇକରି ସମ୍ବଲପୁରରେ ହୋଇଯାଇଛି ଗୋଟେ ସମୀକ୍ଷା ବୈଠକ। ଅଧ୍ୟକ୍ଷତା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। IPL କ୍ରିକେଟରେ ଆଜିର ମ୍ୟାଚ୍ ଖେଳିବେ ସନ୍ରାଇଜର୍ସ ହାଇଦ୍ରାବାଦ ଆର୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର। ଏବେ 24 ଭିତରେ ବରଗଡ଼ ସୁବର୍ଣ୍ଣପୁର ସୁନ୍ଦରଗଡ଼ ସହିତ ରାଜ୍ୟର 5 ଜିଲ୍ଲାର ଜବର ତାତି ହେବ ବୋଲି ପାଣିପାଗ ବିଭାଗର ସୂଚନା। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଏତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତି 10
0: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଗୀତ ଶୁଣନ୍ତୁ। ଗୀତ ରଚନା କରିଛନ୍ତି ଦୋଳଗୋବିନ୍ଦ ବିଶି। ପ୍ରଥମ ଗୀତ କଣ୍ଠଶିଳ୍ପୀ ପୂର୍ଣ୍ଣିମାନନ୍ଦ।

ସମ୍ବଲପୁରୀ ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ହିନ୍ଦୀ ଭକ୍ତି ଗୀତ ଶୁଣନ୍ତୁ। ପୁରାତନ ରଚନାରୁ ଗାଇଛନ୍ତି ରବିରାଜ ଏବଂ କବିତା ରାମ, ସଙ୍ଗୀତ ମହେଶ ପ୍ରଭାକର।

ହିନ୍ଦୀ ଭକ୍ତିଗୀତ ଶୁଣୁଥିଲେ। କଣ୍ଠଶିଳ୍ପୀ ଥିଲେ ରବିରାଜ ଏବଂ କବିତା ରାମ। ସଙ୍ଗୀତ ଦେଇଥିଲେ ମହେଶ ପ୍ରଭାକର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତ ଶୁଣନ୍ତୁ। ଆଜି ଏଥିରେ ଠୁମରି ପରିବେଷଣ କରିଛନ୍ତି ପଣ୍ଡିତ ଅଜୟ ଚକ୍ରବର୍ତ୍ତୀ, ରାଗ ମିଶ୍ର କାଫି। ତବଲା ସଙ୍ଗତ କରିଛନ୍ତି ଉସ୍ତାଦ ଜାକିର ହୁସେନ। ହାରମୋନିୟମ ପଣ୍ଡିତ ଜ୍ଞାନ ପ୍ରକାଶ ଘୋଷ। ଏବଂ ସାରଙ୍ଗୀ ସଙ୍ଗତ କରିଛନ୍ତି ଉସ୍ତାଦ ସୁଲତାନ ଖାନ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଚଳିତ ମାସର ଖେଳ ଜଗତ କାର୍ଯ୍ୟକ୍ରମ। ପ୍ରଯୋଜନା ଏବଂ ଉପସ୍ଥାପନା ସୌଭାଗ୍ୟ କୁମାର ରଥ।

0: ନମସ୍କାର। କ୍ରୀଡ଼ାପ୍ରେମୀ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ମାସିକ କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ଖେଳ ଜଗତ। ଶ୍ରୋତାବନ୍ଧୁ ନମସ୍କାର। ଆଜି ଆମ ଗହଣରେ ଅଛନ୍ତି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ, ଯିଏ ଜଣେ ଆନ୍ତର୍ଜାତିକ ଖେଳାଳି, ପ୍ରଶିକ୍ଷକ ତଥା କ୍ରୀଡ଼ା ପ୍ରଶାସକ ଆମ ସହିତ ଅଛନ୍ତି, ସୁନ୍ଦରମଣି ବାରିକ ମହୋଦୟ। ସାର୍, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
1: ନମସ୍କାର।
0: ଓଡ଼ିଶାର ବହୁତ ଲୋକ ଜାଣିଛନ୍ତି ଯେ ଜଣେ ଆନ୍ତର୍ଜାତିକ ମାଷ୍ଟର୍ସ ଖେଳାଳି ଆପଣ। ଆମ ଶ୍ରୋତାବନ୍ଧୁମାନଙ୍କୁ ଟିକେ କୁହନ୍ତୁ ଯେ ମାଷ୍ଟର୍ସ ଆଥଲେଟିକ୍ସ ମାନେ କ'ଣ?
1: ମାଷ୍ଟର୍ ଆଥଲେଟିକ୍ସ ମାନେ ଏଇଟା ହେଉଛି 40 ବର୍ଷରୁ ଉର୍ଦ୍ଧ। ଆଗରେ 40 ବର୍ଷରୁ ଉର୍ଦ୍ଧ ଥିଲା, ଏବେ ସେଇଟା ହେଇଗଲା ଆପଣଙ୍କର 35 ବର୍ଷରୁ ଉର୍ଦ୍ଧ। ଆଉ ପ୍ରତ୍ୟେକ 5 ବର୍ଷରେ ଗୋଟେ ଗ୍ରୁପ୍, ସେ ଗ୍ରୁପ୍ରେ ଯେଉଁ ଖେଳଗୁଡ଼ାକ ହେଉଛି ତାକୁ ମାଷ୍ଟର୍ କ୍ରୀଡ଼ାବିତ୍ ହିସାବରେ ଗଣନା କରାଯାଉଛି।
0: ମାନେ ସାଧାରଣତଃ ଜଣେ ଖେଳାଳି ସେମାନେ ଆନ୍ତର୍ଜାତିକ ଖେଳରୁ ରିଟାୟାର୍ଡ଼ ହେଇଯାଆନ୍ତି 35 ବର୍ଷ ଭିତରେ, ତେଣୁ ଆମେ ଗୋଟେ ଅଛି ଯେ ସେମାନଙ୍କୁ ଆଉ ଥରେ ଖେଳ ପାଇଁ ପ୍ରୋତ୍ସାହିତ କରିବା ପାଇଁ 35ରୁ 40, 40ରୁ 45, 45ରୁ 50 ବର୍ଷ ବର୍ଗ ଏମିତି ଆରମ୍ଭ ହେଇଯାଏ ଖେଳ, ଯେଉଁଥିରେ ମଧ୍ୟ ଆପଣ ଭାରତକୁ ଅଂଶଗ୍ରହଣ କରିଛନ୍ତି।
1: ହଁ ସାର୍, ଆପଣଙ୍କର ଏଇଟା ହେଲା ଯେଉଁ ମାଷ୍ଟର୍ କ୍ରୀଡ଼ା ଭିତରେ ଆମେ ଯାହା ଆଚିଭମେଣ୍ଟ କରୁଛୁ ସେଇଟା ଆମେ ଇନ୍ସପାୟାର୍ଡ଼ କରୁଛୁ ୟଙ୍ଗ ଜେନେରେସନ୍କୁ। ୟଙ୍ଗ ଜେନେରେସନ୍ ଦେଖୁଛନ୍ତି ଯେ ବୁଢ଼ାମାନେ ଯାଇକି ଦୌଡ଼ିକି ମେଡ଼ାଲ୍ ଆଣୁଛନ୍ତି। ଯଦି ମୁଁ 50 ବର୍ଷ ବୟସରେ 12.8 ସେକେଣ୍ଡ ମୁଁ ଯଦି 100 ମିଟର ଦୂରତ୍ୱ ଅତିକ୍ରମ କରିପାରୁଛି, ଆଉ ମୁଁ ଯଦି ଏସିଆନ୍ ଚାମ୍ପିଅନସିପ୍ରେ ଯଦି ବ୍ରୋଞ୍ଜ ମେଡ଼ାଲ୍ ପାଇପାରୁଛି, ତ ୟଙ୍ଗ ଜେନେରେସନ୍କୁ କାହିଁ ଇନ୍ସପାୟାର୍ଡ଼ ଆମେ କରିପାରିବାନି?
0: ଆପଣ କେମିତି ଆଥଲେଟିକ୍ସକୁ ଆସିଲେ, କେମିତି ଖେଳ ପ୍ରତି ଆପଣଙ୍କ ରୁଚି ବଢ଼ିଲା, ସେ ବିଷୟରେ ଟିକେ କୁହନ୍ତୁ।
1: ମୋର ପାଷ୍ଟ ଲାଇଫ୍ ବହୁତ ଦୁଃଖମୟ। ସାନ ସମୟରେ ବାପା ନଥିଲେ, ମାଆଙ୍କ ସହିତ ରହୁଥିଲୁ ମାମୁଁ ଘରରେ। ଚିନାବାଦାମ ଚଣା ମୁଫଲି ବିକ୍ରି କରୁଥିଲେ, ବିକ୍ରି କରିକି ସେ ମୋତେ ମେଟ୍ରିକ ପର୍ଯ୍ୟନ୍ତ ପାଠ ପଢ଼େଇଥିଲେ। ଏଇ ହିସାବରେ ମୋର ଲାଇଫ୍ଟା ଆରମ୍ଭ କଲି। କିନ୍ତୁ ଭଗବାନଙ୍କର କ'ଣ ଗୋଟେ ଇଚ୍ଛା ଥିଲା ଯେ ମୋର ଖେଳ ଜୀବନଟା 1970 ଷ୍ଟାର୍ଟ ହୋଇଛି, ଅନବରତ ଏପର୍ଯ୍ୟନ୍ତ ଫେର ସେଇଟା ଚାଲିଛି। ଆଉ ଯେଉଁଟା ମୁଁ ପିଲା ସମୟରେ ଆଚିଭମେଣ୍ଟ କରିପାରିଲିନି ସେଇଟା ମୁଁ ସେକେଣ୍ଡ ହାଫ୍ରେ ଆଚିଭ୍ କରିକି 5ଟା ମାଷ୍ଟର୍ ଏସିଏଡ଼୍ ମୁଁ ଖେଳିଛି, 7ଟା ଇଣ୍ଟରନ୍ୟାସନାଲ୍ ଅଛି ମେଡ଼ାଲ୍, ଆଉ ଗୋଟେ ଖେଳିଲି ୱାର୍ଲଡ଼ ମାଷ୍ଟର୍ ଆଥଲେଟିକ୍ ଚମ୍ପିଅନସିପ୍। ଯେମିତି ମୁଁ ମେଟ୍ରିକ୍ ପଢ଼ିଲା ପରେ ଆପଣ ଆଶ୍ଚର୍ଯ୍ୟ ହେବେ, 3 ବର୍ଷ ପର୍ଯ୍ୟନ୍ତ ମୁଁ ପଢ଼ିପାରିଲିନି କଲେଜରେ, କାହିଁ ପଇସାପତ୍ର ନାହିଁ, ଟିଉସନ୍ ପଢ଼ାଇଲି। ଗୋଟେ କଣ୍ଟ୍ରୋଲ ଦୋକାନରେ ମୁଁ 3 ବର୍ଷ କାମ କଲି। ତା'ପରେ ମୋର ମନରେ ଆସିଲା ଯେ ଅନ୍ୟମାନେ ପଢ଼ୁଛନ୍, ମୋର ସାଙ୍ଗମାନେ ଯଦି ପଢ଼ିକିରି ଏତେ ଆଚିଭମେଣ୍ଟ କରିପାରୁଛନ୍, ମୁଇଁ କାହିଁକି କରିନାଇପାରେ। ଏଇ ମନୋବଳଟା ମୋର ବାହାରିଲା। ମୋର ପାଖେ ପଇସା ଫେର ନାହିଁନ, କିନ୍ତୁ ସେ ଟିଉସନ୍ରୁ ପଇସା ଆଦାୟ କରିକିରି 1976 ମୁଇଁ ଲକ୍ଷ୍ମୀନାରାୟଣ କଲେ ଝାରସୁଡ଼ା, ସେଠି ମୁଁ ଆଡ଼ମିସନ୍ଟା କରିଥିଲି। ପ୍ରତ୍ୟେକ ଦିନ 11×2 ମାନେ 22 କିଲୋମିଟର ମୋର ସାଇକେଲିଂ। ତ ଯେତେବେଳେ ଆଡ଼ମିସନ୍ ମୁଁ କରିବା ପାଇଁ ଗଲି ସେଠି ମୋର 80 ଟଙ୍କା ସର୍ଟ ହେଲା। ନାରାୟଣ ଶର୍ମା ବୋଲିକିରି ଆମର ଶାକୁନିଆ ଅଛନ୍, ତାଙ୍କ ନିକେ ଗଲି ଆଉ କହିଲି ମାମା ଏନ୍ତା ଏନ୍ତା କଥା, ଆଉ ମୁଇଁ ପଢ଼ି ନାଇପାରେ ନ, ଆଉ ମୋତେ 80 ଟଙ୍କା ଦରକାର, ଆଉ କେନ୍ତା କରିବି କହିଲା। ତାଙ୍କ ପାଖେ କାନ୍ଦି ପକାଲି, ବୋଲେ ସେ କହିଲେ ଏତେ ପଢ଼ିବୁ କହିଲେ, ବୋଲେ ତୁ ଗୋଟେ କାମ କରୁ, ଶୁନ୍, ତୋର ମାଆକେ କେବେ ନାଇଁ ଛାଡ଼ିବୁ। ଏଇ ୱାର୍ଡ଼ଟା ମୋତେ ଦେଇଥିଲି, ମାନେ ଏଲ୍ଏନ୍ କଲେଜରେ ଫେର ସେ ନାଁଟା ମୁଇଁ ରଖିଛେଁ। ଫୁଟବଲ ପିଲା ସ୍ପୋର୍ଟସରେ ଆଜ୍ଞା 100 ମିଟର 200 ମିଟର ଲଙ୍ଗ ଜମ୍ପ ମୁଇଁ ଫାର୍ଷ୍ଟ ପୋଜିସନ୍ ସେଗୁଡ଼ାକ ସବୁବେଳେ ରଖୁଥିଲି। ଏନ୍ତା କରିକି 81ରେ ମୁଇଁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କଲି, କିନ୍ତୁ ସ୍ପୋର୍ଟସ୍ ମୋର ଚାଲିଛି। କଲେଜରୁ ବାହାରିଗଲା ପରେ ମୋତେ ଗାଁ ହାଇସ୍କୁଲରେ ଟିଚର୍ସିପ୍ ଦେଲେ। ମୋର ଲକ୍ଷ୍ୟ ଏଇଟା ନାଇଁଥାଏ, ମୋର ଲକ୍ଷ୍ୟ ଥିଲା ଯେ ମୁଇଁ ଷ୍ଟେଟ୍ ବ୍ୟାଙ୍କ ସର୍ଭିସ୍ କରିବି ବୋଲି ମୁଇଁ ମେଣ୍ଟାଲି ଆଗରୁ ମୁଇଁ ପ୍ରିପାରେସନ୍ ହେଇକରି ଥିଲି। ତ ମାସକୁ ମୋତେ ସେମାନେ 100 ଟଙ୍କା ଦେଉଥିଲେ, ସେ 100 ଟଙ୍କାକେ ମୁଇଁ ଇଣ୍ଟରଭ୍ୟୁରେ ମୁଇଁ ଖର୍ଚ୍ଚା କରୁଥିଲି। ଆଉ ସେ ଟାଇମ୍ରେ ପ୍ୟାଣ୍ଟ ସାର୍ଟ ନାଇଁଥାଇ, ଯେତେବେଳେ ଜୋତା ପିନ୍ଧିଲି ପ୍ୟାଣ୍ଟ ସାର୍ଟ ଟିକେ ଟିକେ ପିନ୍ଧିଲି, ମୋତେ ବହୁତ ଟିକେ ଅଡ଼ ଲାଗ୍ଲା। ଘଡ଼ି ଟିକେ ପିନ୍ଧି ଦେଖିଲି, ମାନେ ବହୁତ, କାହିଁ ଲାଇଫ୍ରେ ମୁଇଁ କେବେ ସେଗୁଡ଼ାକ ନାଇଁ କରି, ତ ଗୋଟେ ଲାଚକୁଲିଆ ଭଳିଆ ମୋତେ ଲାଗେ। ଇ ହିସାବରେ ମୁଇଁ ସେନେ 4 ବର୍ଷ କାମ କଲି। 4 ବର୍ଷ କାମ କଲା ପରେ ସେମାନେ ଦିନେ ଡାକିଲେ, ଆଉ ଗୋଟେ ଚିଠିଟେ ଘରକେ ପଠେଇଦେଲେ ଯେ ଆମର ଟିଚର୍ମାନେ ଆସିଗଲେ ତୁମେ ନିଅ। ଏଇ ଟାଇମ୍ରେ ମୋର ରିଜଲ୍ଟ ଫେର୍ ବ୍ୟାଙ୍କରେ ବାହାରି ଯାଇଥିଲା, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଦେଇଥିଲେ 81ରେ।
0: ଯେମିତି ଈଶ୍ୱର ଗୋଟେ ପଟ କବାଟ ବନ୍ଦ କଲା ବେଳକୁ ଆଉ ଗୋଟେ
1: କବାଟ ଖୋଲା, ଆଉ ମୁଁ ଶିବଭକ୍ତ, ମାନେ ସେଠି ଆମର ମନ୍ଦିର ଥିଲା, ତ ମର୍ଣ୍ଣିଂରେ ମୁଁ ଯାଇକରି ଗାଧୋଇକି ସେ ଶିବ ଭଗବାନଙ୍କୁ ସବୁ ଧୁଆଧୁଇ କରୁଥିଲି। ତାଙ୍କର ବିନା ଆଶୀର୍ବାଦରେ, ଶିବ ଭଗବାନଙ୍କ ଆଶୀର୍ବାଦରେ, ବିଷ୍ଣୁ ଭଗବାନ ଯେଉଁଟା, ବିନା ଆଶୀର୍ବାଦରେ ଆପଣ କୌଣସି ଆଚିଭମେଣ୍ଟ ନାହିଁ। ଆପଣ 99% ସବୁ ପାଇଯିବେ, କିନ୍ତୁ 1% ପାଇଁ ଆପଣ ଖସିଯିବେ, ସେଇଟା ହେଉଛନ୍ତି ଭଗବାନ। ତ ସେ 99% + 1% ହେଲେ ଆପଣ ସକ୍ସେସ୍ ଲାଇଫ୍ରେ, ଏଇଟା ହେଲା। ଯେମିତି 100 ମିଟରରେ ଯାଉଥିବେ ଦୌଡ଼ି ଦୌଡ଼ି, ଦଶ ମିଟର ଥିବା ମୁଁ ପଡ଼ିଯିବି, ହେଲେ ଆପଣ ମେଡ଼ା କାହିଁ ପାଇବେ ନାଇଁ,
0: ଯେଉଁଟା ଓସେନ ୱାର୍ଲଡଙ୍କ ଲାଷ୍ଟ ମ୍ୟାଚ୍ରେ ହେଲା,
1: ହଁ ବାସ୍, ତାପରେ ଯେଉଁଟା ଗୋଟେ ଫଲ୍ଟ ମାରିଥିଲା ସେ ୱାର୍ଲଡ ଚାମ୍ପିଅନସିପ୍ ଗୋଟେ ଯେଉଁଟା ଫଲ୍ଟ ହେଇଗଲା,
0: ଫଲ୍ଟ ଷ୍ଟାର୍ଟ,
1: ହଁ ଫଲ୍ ଷ୍ଟାର୍ଟ ହେଇଗଲା ସେଇଟା, ତ ତାଙ୍କ ଭାଗ୍ୟରେ ସେଇଟା ନଥିଲା। ଏଇ ହିସାବ କରିକିରି ମୁଇଁ ବି ଇ ଡି ପରୀକ୍ଷା ଦେଉଥିଲି, ଆଉ ନଭେମ୍ବର 23ରେ ଯେତେବେଲେ ବସ୍ରେ ଆସିଲି କହିଲେ ମୋର ସାଙ୍ଗମାନେ କହିଲେ ଆରେ ସୁନ୍ଦର ତୋର ବ୍ୟାଙ୍କ ସର୍ଭିସ୍ ହେଇଗଲା। ସେଇଟା ଯାହାକେ ରେଫରେନ୍ସ ଦେଇଥିଲି ମୋର ଫେଭରାଇଟ୍ ଆଜ୍ଞା ଜୟାତି ନାୟକ ବୋଲିକିରି। ସେଦିନ ରାତିରେ ମୁଇଁ ଗଲି, ରାତିରେ ନିଦ ନିଆ ହେଲା, ତାର ଦିନ ସକାଳୁ ଫେରେ ଗଲି, ତାଙ୍କନେ ଭେଟ ହେଲି, ହଁ ବାରିକ ଆସିଛି ଏନ୍ତା ଏନ୍ତା, ଆଉ ମୋତେ ଆଉ ପଢ଼ବାର ଇଚ୍ଛା ନାଇଁ ହେଲା। ମୋର ଫାର୍ଷ୍ଟ ପୋଷ୍ଟିଂ ନବରଙ୍ଗପୁର 1984। ସେ ଜାଗାରେ ଫେରେ ଗଲା ଫେରେ ସେଇ ଗେମ୍ ଇନ୍ ସ୍ପୋର୍ଟସ୍ ବଢ଼ିଆ କ୍ରିକେଟ୍ ଖେଳିଲି, କୋରାପୁଟ ଡିଷ୍ଟ୍ରିକ୍ଟ 4ରେ ବହୁତ ଖେଳିଲି, ବଡ଼ ବଡ଼ ରଞ୍ଜି ପ୍ଲେୟାରମାନଙ୍କ ସାଙ୍ଗେ ଫେରେ ମୁଇଁ କ୍ରିକେଟ୍ ଖେଳିଲି, ଆଉ ମୋର ଆଥଲେଟିକ୍ଟେ ଥିଲା, ବ୍ୟାଙ୍କରୁ ମୁଇଁ ଖେଳିଗଲି, ବ୍ୟାଙ୍କରୁ ମୁଇଁ ସବୁ ପ୍ରାଇଜ୍ ଗୁଡ଼ାକ ପାଇବାର ଲାଗି ପଡ଼ିଲା। ଇ ହିସାବରେ ଗ୍ରେଜୁଏଲି ତାପରେ ନବରଙ୍ଗପୁରରୁ ମୁଇଁ ଟ୍ରାନ୍ସଫର୍ ହେଇକରି ଆସିଲି ଜମନକିରା, ଜମନକିରାରେ ଟ୍ରାନ୍ସଫର୍ ହେଇକରି ଆସିଲି ଇଭିନିଂ ବ୍ରାଞ୍ଚ।
0: ସାର୍ ଯେହେତୁ ଆପଣ ଇଭିନିଂ ବ୍ରାଞ୍ଚରେ ଜଏନ୍ କଲେ, ତେଣୁ ଆପଣଙ୍କୁ ଗୋଟେ ଖେଳିବାକୁ ଗୋଟେ ଅଧିକ ସୁଯୋଗ ମିଳିଥିବ, ଅଧିକ ସମୟ ମଧ୍ୟ ମିଳିଥିବ।
1: ମୁଁ ଆପଣଙ୍କୁ ଗୋଟେ ନିରାଟ ସତ କଥା କହୁଛି, ଆଜି ପର୍ଯ୍ୟନ୍ତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋତେ କେବେ ଛୁଟି ଦେଇନାହିଁ, ଏକ ପଇସା ଦେଇନାହିଁ। ଆଉ ଖେଳ ଗୋଟେ ଏତେ ବଡ଼ ନଶା, ଯେଉଁ ନଶା ଆଜ୍ଞା ଦେହରୁ ଯିବନି, ମରିବା ପର୍ଯ୍ୟନ୍ତ ରହିବ, କିନ୍ତୁ ଏ ପିଇବା ନଶା 2 ଘଣ୍ଟା ପାଇଁ। ତାପରେ ଯେତେବେଳେ ମୁଁ ଇଭିନିଂ ବ୍ରାଞ୍ଚରେ ଥିଲି, ଇଭିନିଂ ବ୍ରାଞ୍ଚରୁ ମିସେସ୍ର ଟ୍ରାନ୍ସଫର୍ ହେଇଗଲା ସୁନ୍ଦରଗଡ଼, ସୁନ୍ଦରଗଡ଼ ପଳେଇଗଲୁ, ତାପରେ ମୁଁ ଝାରସୁଡ଼ା ବ୍ରାଞ୍ଚ ଗଲି, ଝାରସୁଡ଼ା ବ୍ରାଞ୍ଚରୁ ଏଗେନ୍ ଆସିଲି ବୁଢ଼ାରାଜା, ତାପରେ ଏଠି ପ୍ରାକ୍ଟିସ୍ ଆରମ୍ଭ କଲି। ଆଉ ଫାର୍ଷ୍ଟ 2000 ଗଲି କଳିଙ୍ଗ ଷ୍ଟାଡିୟମ୍, ମୁଁ 45+ରେ ଦୌଡ଼ିଲି, ଆଉ ସେଠି ଯେ ନ୍ୟାସନାଲ୍ରେ ମେଡ଼ାଲ୍ ମିଳୁଥିଲା ତାକୁ ମୁଁ ହରାଇଦେଲି 100 ମିଟରରେ। ଆଉ ସେଠୁ ମୋର ମାନେ ରାଜତ୍ୱ ଷ୍ଟାର୍ଟ ହେଲା କଳିଙ୍ଗ ଷ୍ଟାଡିୟମ୍ରେ, 100 ମିଟର, 200 ମିଟର ଆଉ ଲଙ୍ଗ୍ ଜମ୍ପ। ଏଇଟା ଦୀର୍ଘ 16 ବର୍ଷ ମୁଁ ସେଠି ଦୌଡ଼ିଛି। ସନ୍ତୋଷ ଦାସ ଆମର ସେକ୍ରେଟେରୀ,

0: ପାୱାର ଦରକାର, ଷ୍ଟ୍ରେଙ୍ଗଥ୍ ବହୁତ ଦରକାର। 50 ବର୍ଷରେ ଆପଣ କେମିତି ସେଇ ଷ୍ଟ୍ରେଙ୍ଗଥ୍ ପାଇଥିଲେ?
1: ସାର୍ ଦେଖନ୍ତୁ, ମୋର ଖାଇବାଟା ବହୁତ ଡାଏଟ୍ କଣ୍ଟ୍ରୋଲ, ଆଉ କି 100 ମିଟର ଆଜ୍ଞା ଗୋଟେ ବର୍ନ କ୍ୱାଲିଟି, ଏଟା ଆଗରୁ ଥାଏ ଆଉ ଅଟୋମେଟିକ୍ ଆପଣଙ୍କର ସେଇଟା ବାହାରିବ। ସମସ୍ତେ 100 ମିଟର ଦୌଡ଼ି ପାରିବେ ନାହିଁ, ତ 100 ମିଟର ସହିତ 200 ମିଟର ରିଲେଟେଡ଼୍ ରହୁଛି, ତା ସହିତ ଲଙ୍ଗ୍ ଜମ୍ପ
0: ଆଜ୍ଞା
1: ରହୁଛି, ଏଟା ସୁନିଶ୍ଚିତ। ଏଟା ହେଉଛି ବର୍ନ କ୍ୱାଲିଟି, ତାକୁ ଆପଣ କେମିତି ବାହାର କରିବେ? ତ ମୋର ତ କଣ୍ଟିନ୍ୟୁଏସନ୍ରେ ମୋର ପ୍ରାକ୍ଟିସ୍ ଚାଲିଛି, ବଡି ବାହାରିଲା ମାନେ ଆପଣ ଦୌଡ଼ିକି ପଲେଇବେ। ଏଇଟା ମୋତେ ସପୋର୍ଟ କଲା ଫୋର୍ସି ଗ୍ରାଉଣ୍ଡ, ଆମର ଗୋଟେ ମର୍ଣ୍ଣିଂ କ୍ଲବ୍ ଥିଲା ଫୁଟବଲର, ସେଠି ମୁଁ ରେଗୁଲାର ସେମାନଙ୍କ ସହିତ ଖେଳୁଥିଲି, ଆଉ ସେଠି ବହୁତ ଷ୍ଟେମିନା, ଆପଣଙ୍କ ଏଣ୍ଡୁରାନ୍ସ ପାୱାର ଏସବୁ ଦରକାର, ସେଇଟା ନେଇକରି ମୁଁ ସେଇଟା ବହୁତ ଫିଟ୍ ଥିଲି। ଆଉ ଯେତେବେଳେ ଆପଣଙ୍କର ଏ ସ୍ପୋର୍ଟସ୍ ବିଷୟ ନେଇକରି ମୁଁ ଆସୁଥିଲି, ସେ ସମୟରେ କ'ଣ କରିଥିଲି, ମୁଁ ଫୁଟବଲ ଏଗୁଡ଼ା ଖେଳିବାଟା ବନ୍ଦ କରିଥିଲି, ମୁଁ ଏତିକି ସ୍ପୋର୍ଟସ୍ ଉପରେ ମୁଁ ଫୋକସ୍ କରିକିରି କରୁଥିଲି। ଆଉ ଗୋଟେ ଜିନିଷ ଯେ ଆପଣ କହିବେ ନାହିଁ ଖେଳିଲେ ପାଠ ପଢ଼ା ହେବନି, ଆଜ୍ଞା ଏଇଟା ଭୁଲ, ଆପଣ ପଢ଼ିପାରିବେ ଖେଳି ମଧ୍ୟ ପାରିବେ, ଏଇଟା ସୁନିଶ୍ଚିତ। ଆଉ ଯଦି ଯେତେ ସୁନ୍ଦର ଆପଣଙ୍କ ହେଲ୍ଥ ରହିବ ଖେଳିକି, ସେତେ ସୁନ୍ଦର ଆପଣଙ୍କର ଗୋଟେ ମସ୍ତିଷ୍କଟେ ରହିବ, ବିଚାରଧାରାଟେ ରହିବ, ବଢ଼ିଆ ବିଚାରଧାରା ରହିବ, ଯଦ୍ୱାରା ଆପଣ ବହୁତ କିଛି ନୂଆ ନୂଆ କାର୍ଯ୍ୟକ୍ରମ କରିପାରିବେ। ସେ ଭିତରେ ମୋର କିଛିଟା ମୁଁ ସେ ଟାଇପ୍ର ମଧ୍ୟ ମୁଁ କରିଛି। ତ ଯେତେବେଳେ ଆମେ ସେ ପଡ଼ିଆରେ ଦୌଡ଼ାଦୌଡ଼ି କରୁଥିଲୁ, ବହୁତ ଲୋକ କମେଣ୍ଟ ମଧ୍ୟ କରୁଥିଲେ, କହୁଥିଲେ ଏ ବାରିଗୋ କ'ଣ ପାଗଲ ହେଇଗଲା ଯେ ଏଇଟା ପଡ଼ିଆରେ ଦୌଡ଼ୁଛେ ବୋଲିକି, ଯେଉଁ ଲୋକମାନେ କହୁଥିଲେ। ଯେତେବେଳେ ମୁଁ ମେଡ଼ାଲ ଧରିକି ଆସି, ସେମାନେ ମୋର ବ୍ୟାଗ୍ ଧରିକି ଆସିଲେ, ମାନେ
0: ଆଜ୍ଞା,
1: ଏଇଟା ହେଉଛି ଆମର ମାନେ ନେଚର।
0: ନାଇଁ ଲୋକମାନେ ତ ପ୍ରଥମେ ନିଶ୍ଚିତ ଭାବରେ ତିରସ୍କାର କରିବେ, ତାପରେ ହସିବେ, ମଜା ଉଡେଇବେ,
1: ମଜା ଉଡେଇବି, ୟେସ୍,
0: କିନ୍ତୁ ତାପରେ ସେମାନେ ହିଁ ଆପଣଙ୍କୁ,
1: ସେମାନେ ହିଁ ଆସିକି ଆପଣଙ୍କୁ ସମର୍ଥନା କରିବେ
0: କରିବେ ଆଜ୍ଞା।
1: ହଁ, ଏଇଟା ଲାଇଫ୍ରେ ଗୋଟେ
0: ଆଜ୍ଞା,
1: ଅପୋଜ୍ ବାଲେ ସବୁବେଳେ ପଛପଟେ ରହିବେ,
0: ଆଜ୍ଞା
1: ସପୋର୍ଟ ବାଲେ ଆପଣଙ୍କ ସହିତ ଆଗକୁ ଯିବେ, ଆପଣ ଯେତେ ସପୋର୍ଟର ଅଛନ୍ ତାଙ୍କୁ ଆପଣ ସମ୍ମାନ ଦେଉଛନ୍ ଆଜ୍ଞା, ଯେନ୍ମାନେ ପଛରେ ଫେର୍ ରହିଛନ୍ ତାଙ୍କୁ ସମ୍ମାନ ଦେବା ଲାଗି କେବେ ନାଇଁ ଭୁଲିବେ,
0: ଆଜ୍ଞା
1: ତାଙ୍କୁ ମଧ୍ୟ ସମ୍ମାନ ଦେବେ। ଯେତେବେଳେ ଆପଣ ଏ ଗ୍ରୁପ୍କେ ଧରିକି ଆଗେ ଆଗେ ଯାଉଛନ୍ ଆଉ ତାଙ୍କୁ ଫେର୍ ସମ୍ମାନ ଦେଉଛନ୍, ସେମାନେ ଫେର୍ ଆସିକରି ସେ ଗ୍ରୁପ୍ରେ ମିଶିଯିବେ, ଏଇଟା ହେଉଛି ଲାଇଫ୍ର ଗୋଟେ ବଡ଼ ଜିନିଷ।
0: ଆଜ୍ଞା,
1: ଆଉ ସ୍ପୋର୍ଟସମ୍ୟାନ୍ ହେବା ଲାଗି ହେଲେ ଆପଣଙ୍କୁ ତ ଜାଣିଛନ୍, ଫାଷ୍ଟ ହେଲା ୱିଲିଂନେସ୍, ଆପଣଙ୍କର ଇଚ୍ଛା ଶକ୍ତି ଯଦି ନାହିଁ ହେଲେ କିଛି ନାହିଁ, ତାପରେ ଆପଣଙ୍କେ ପାଗଲ ହେବା ଲାଗି ପଡ଼୍ବା ସେ ଖେଳ ଭିତରେ। ତ ଆପଣ ସ୍ପୋର୍ଟସର ପାଗଲାମିଟା କ'ଣ ଆପଣ ଭଲ ଭାବେ ଜାଣିଯାଇଛନ୍ତି, ତାପରେ ପରିଶ୍ରମ ଦରକାର, ଆପଣଙ୍କ ଡାଏଟ୍ କଣ୍ଟ୍ରୋଲ ଦରକାର, ଡିସିପ୍ଲିନ୍ ଦରକାର, ଏସବୁ ଜିନିଷ ଗୁଡ଼ାକ ନହେଲେ ଆପଣଙ୍କ ସ୍ପୋର୍ଟସ୍ କେବେ ହେଇପାରିବ ନାହିଁ। ଆଉ ଲକ୍ଷ୍ୟସ୍ଥଳ ଯେ ମୋତେ କେଉଁଟା କରିବାର ଅଛି, ତ ମୋର ଥାଏ 100 ମିଟର 200 ମିଟର ଲଙ୍ଗ୍ ଜମ୍ପ, ତାପରେ ତାକୁ ମୁଁ କଟ୍ ଅଫ୍ କରିକିରି 100 ମିଟର କଲି, ଲଙ୍ଗ୍ ଜମ୍ପକୁ ରଖିଲି, ଆଉ 4x100 ରିଲେ, ଯେଉଁଟାକି ଗୋଟେ ରିଦମ୍ରେ ଚାଲିବ
0: ଆଜ୍ଞା।
1: ତ ଏଇ ହିସାବରେ ପ୍ରାକ୍ଟିସ୍ କରିକି ଆମେ ଯାଇଛୁ, ଆଉ 2002ରୁ ଆମର ଏଠି ଫେର୍ ସବୁ ସମ୍ବର୍ଦ୍ଧନା ଦେଇକି ଯେତେବେଳେ ମୁଁ ଆସିଲି, ତାପରେ ଭେଟେରାନ୍ ଗ୍ରୁପ୍ ତାପରେ ବାହାରି ବସିଲେ, ଭେଟେରାନ୍ମାନଙ୍କୁ ନେଇକି ମଧ୍ୟ ମୁଁ ଖେଳିକି ଆସିଛି।
0: ଷ୍ଟେଟ୍ ବ୍ୟାଙ୍କରେ କାର୍ଯ୍ୟରତ ହେଲେ, ଆପଣଙ୍କ ପତ୍ନୀ ମଧ୍ୟ ଆସିଲେ, ଆପଣଙ୍କର ପରିବାର ମଧ୍ୟ ବଢ଼ିଥିବ, ସେଇ ସମୟ ଭିତରେ ମଧ୍ୟ ଆପଣ ଖେଳକୁ କେମିତି ଆପଣଙ୍କର ଆନ୍ତରିକତା ଦେଇପାରୁଥିଲେ?
1: ହଁ, ପରିବାରର ଯେଉଁ ସପୋର୍ଟ ଆଜ୍ଞା ସୁନିଶ୍ଚିତ ଭାବେ ଦରକାର। ଆଜି ଯେଉଁ ଟ୍ରଫି ହୋଇଛୁ ଆମେ ପରିବାର ପାଇଁ ହୋଇଛୁ, ପରିବାରର ସପୋର୍ଟ ଅଛି। ମୁଁ ଦେଖନ୍ତୁ ଯେଉଁଟା କହିଲେ, ସେଇଟା ମର୍ଣ୍ଣିଂରେ ମୁଁ ମର୍ଣ୍ଣିଂ ପ୍ରାକ୍ଟିସ୍ ମୁଁ କରୁଥିଲି, ଫୋନ୍ ରହିବନି, କିଛି ରହିବନି, ପୁରା ଫୁଲ୍ ପ୍ରାକ୍ଟିସ୍ କରିବି, ଯିବି, ତାପରେ ବଜାରକୁ ଯିବି, ଫୁଲ ନେବି, ପୂଜା କରିବି, ଖାଇବି, ତାପରେ ବ୍ୟାଙ୍କ ଯିବି, ବ୍ୟାଙ୍କରେ ମଧ୍ୟ କାମ କରିବି, ବ୍ୟାଙ୍କରେ ମଧ୍ୟ ଯେତିକି ମୋର କାମ ଦରକାର ପୁରା ସେ ସବୁ କାମ କରିବି, ସେ କାମ କରିକିରି ପୁଣି ଫେର୍ ଆସିବି, ସନ୍ଧ୍ୟାରେ ମୋର ପ୍ରାକ୍ଟିସ୍ ନାହିଁ, ସନ୍ଧ୍ୟାରେ ମୁଁ ଆସିବି, ତାପରେ ଘରେ ରହିବି, ଘରର ଯେଉଁଟା କାମ, ତାପରେ ଛୁଆ ପିଲାମାନେ ସାନ ସାନ ଥିଲେ ସେଗୁଡ଼ାକ ପଢ଼ାପଢ଼ି ତାଙ୍କର ସେଗୁଡ଼ା ଚାଲୁଥିଲା, ଟ୍ୟୁସନ୍ ପଢ଼ୁଥିଲେ, ଏଗୁଡ଼ାକ ସବୁ ସେ ସମୟରେ ମାଆ ଥିଲେ, ତାଙ୍କର ସହଯୋଗଟା ସବୁବେଳେ ମୋତେ ମିଳିଛି। ଯଦି ତାଙ୍କର ସହଯୋଗ ନାହିଁ ମିଳିଥିଲେ, ମୁଁ ଆଜି ଏତେ ନାହିଁ, ମାନେ ପ୍ରତ୍ୟେକ ଫାଇନାନ୍ସିଆଲ ସପୋର୍ଟ ମଧ୍ୟ ତାଙ୍କର ସାଇଟ୍ରୁ ମିଳିଛି,
0: ମାନେ ଯେମିତି ଆନ୍ତର୍ଜାତିକ ଗସ୍ତ କଲେ ଅନ୍ୟ ଦେଶକୁ, ସେଇ ସମୟରେ ତ ମୋତେ
1: ସବୁ ଆଜ୍ଞା କେହି ତ ମୋତେ ହେଲ୍ପ କରିନାହାନ୍ତି, ସବୁ ନିଜ ପକେଟ୍ରୁ ଆମେ ଖର୍ଚ୍ଚ କରିଛୁ, ଆଉ ସମଲେଇ ମାଙ୍କର ଆଶୀର୍ବାଦ ହେଲେ ଯେନ୍ ପଇସା ମିଳିଲା ସେଇଟା ସ୍ପୋର୍ଟସରେ ଫେର୍ ମୁଇଁ ଖର୍ଚ୍ଚା କରିବି।
0: ସେ ଖେଳାଳିର ତ ସେ ସଂଘର୍ଷ ଆପଣଙ୍କ ସହିତ ଆଜୀବନ ରହି ଆସିଛି, ହେଲେ ଆପଣ 14 ବର୍ଷ ଖେଳିଲେ, ଷ୍ଟେଟ୍, ନ୍ୟାସନାଲ, ଇଣ୍ଟରନ୍ୟାସନାଲ ଖେଳିଲେ, ଆପଣଙ୍କର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ କେଉଁଟା, ଯେ ସମୟରେ ଆପଣଙ୍କୁ ଅତି ଗର୍ବ ଲାଗିଥିବ, ଲାଗିଥିବ ମୋ ଜୀବନ ସାର୍ଥକ ହେଇଗଲା?
1: ସେଇଟା ହେଉଛି 2006, ଯେଉଁଟାକି ଏସିଆଡ୍ ମେଡ଼ାଲ ପାଇବାଟା। ସେବେଳେ ମିସେସ୍ କେବେ ମୋ ସାଙ୍ଗେ ନାଇଁ ଯାଉଥାଇ, ସେ କହିଲେ ମୁଇଁ ହେଲେ ଯିବି, କହିଲି ମୁଁ କହିଲି ଚାଲ କହିଲି, ଆଉ ବୋଧେ ତାଙ୍କର ସହଯୋଗ ଲାଗି ମୁଇଁ 2ଟା ମେଡ଼ାଲ ପାଇଯାଇଛି। ତ 100 ମିଟରରେ ଫାଷ୍ଟ ମେଡ଼ାଲ ଗୋଟେ ମିଳିଲା, ତାପରେ ଲଙ୍ଗ୍ ଜମ୍ପ ନେକ୍ସଟ ଡେ ଥିଲା, ଲଙ୍ଗ୍ ଜମ୍ପରେ ବହୁତ ବଢ଼ିଆ ହେଲା ପରଫର୍ମାନ୍ସ, ଫେର୍ 3rd ପୋଜିସନ୍ ତକ ମୋର ଆସିଲା, କିନ୍ତୁ ଲାଷ୍ଟ ଜମ୍ପ ଯେତେବେଳେ ହେଲା ମୁଇଁ କାଣା କଲି, ମିସେସ୍ ଷ୍ଟାଡ଼ିୟମ୍ ଉପରେ ବସିଥିଲେ, ଲାଷ୍ଟ ଜମ୍ପ ଯେ ମୁଇଁ କାଣା କଲି, ମୁଇଁ ନେଲ୍ ଚେଞ୍ଜ କରିଦେଲି, ଆଉ ମୁଁ କହିଲି ଗୋଟେ ବେଷ୍ଟ ଜମ୍ପଟେ ମୁଇଁ କରିବି, ବେଷ୍ଟ ଜମ୍ପଟେ କରିଗଲେ ମୁଇଁ ବୋଧେ 1st ପୋଜିସନ୍ ପାଇଯିବି।

0: ଆଉ ଯେତେବେଳେ ମୁଇଁ ରନୱେ ଏକଦମ ଟେକଅଫ୍ ନେଇ ନେବା ଫୁଲ୍ ସ୍ପିଡ଼୍ରେ ଆସିଲି, ଆଉ ଯେତେବେଳେ ଟେକଅଫ୍ ବୋର୍ଡ଼ରେ ନାଇଁ ପଡ଼ିକିରି ଯେତେବେଳେ ଆପଣଙ୍କର ସିନ୍ଥେଟିକ୍ ଟ୍ରାକ୍ ଉପରେ ପଡ଼ିଗଲା
1: ଗୋଡ଼ଟା,
0: ହଁ ଟେକଅଫ୍ରେ ଆସିଲାନି,
1: ଆସିଲାନି,
0: ତାପରେ ଜମ୍ପ କଲାପରେ ଆଉ ବାଲାନ୍ସ ରହିଲାନି, ପୁରା ମୁଁ ଗୋଟେ ଗୋଡ଼ରେ ପିଚିଂ ହୋଇକିରି ପଡ଼ିଗଲି, ପୁରା ସେ ବାଲିରେ ପୁରା ପଡ଼ିଥିଲି। ତାପରେ ମୋତେ ଉଠେଇକି ନେଲେ, ମାନେ ମୁଁ ଆଉ ଚାଲିପାରିଲିନି, ମୋତେ ତାପରେ ଛୁଟେଇ ଛୁଟେଇକିରି ଚାଲିଲି, ଆଉ ମୋତେ 6 ମାସ ଲାଗିଲା ସେଇଟା ଇଏ କରିବା ପାଇଁ। ଏଇଟା ଗୋଟେ ବହୁତ ମୁହୂର୍ତ୍ତ। ଆଉ ଗୋଟେ ହେଲା ଯେ ଏତାର ପରେ ଯେଉଁଟା ୱାର୍ଲଡ ମାଷ୍ଟର ଆଥଲେଟିକ୍ ଚମ୍ପିଅନସିପ୍ ଆମେ ଖେଳିବା ପାଇଁ ଗଲୁ, ବିଶ୍ୱ ଆଥଲେଟିକ୍ ଚମ୍ପିଅନସିପ୍ ଖେଳିବାଟା ବହୁତ କଷ୍ଟ ଆଜ୍ଞା। ଆଉ ସୌଭାଗ୍ୟବଶତଃ ଭଗବାନଙ୍କର ଦୟାରୁ, ହେଇ ବାସୁଦେବଙ୍କ ଦୟାରୁ, ଆଜି ବିଶ୍ୱ ଆଥଲେଟିକ୍ ମାଷ୍ଟର ଆଥଲେଟିକ୍ ଚମ୍ପିଅନସିପ୍ ମଧ୍ୟ ମୁଁ ଖେଳିକରି ଆସିଛି। ଆଉ ଗୋଟେ ବେଟର ଏକ୍ସପିରିଏନ୍ସ ଅଛି, ଦେଖନ୍ତୁ ଆଜ୍ଞା, ମୁଇଁ କେବେ ସ୍ୱପ୍ନା ନାଇଁ ଦେଖି ଯେ ମୁଇଁ ବାହାର କଣ୍ଟ୍ରି ଯିବି ବୋଲିକିରି। କାହିଁକି ଭଲ ମୁଠେ ଖାଇବା ପାଇଁ ମୋତେ ଦୀର୍ଘ 28 ବର୍ଷ ଲାଗ୍ଲା, ଫରେନ୍ କଣ୍ଟ୍ରିର ସ୍ୱପ୍ନ କେନାଡ଼ୁ ଦେଖିବି, କିନ୍ତୁ ଦେନେବାଲା ହେଉଛେ ଉପରବାଲା, ଲେନେବାଲା ହେଉଛେ ଉପରବାଲା, ତାଙ୍କର ବିନା ସହଯୋଗରେ ଆପଣ ଯାଇ ନାଇଁପାରନ୍। ସେଥିରେ ଗୋଟେ ମୋର ଇଏ ଥିଲା, ମୁଁ କେବେ ଜାହାଜ ନାଇଁ ବସିଥାଏ, ଉଡ଼ାଜାହାଜ ନାଇଁ ବସିଥାଏ, ଏରୋପ୍ଲେନ୍ ଯେନ୍ଟା କହୁଛୁ। ଆମେ ଗଲୁ ଦିଲ୍ଲୀ, ଦିଲ୍ଲୀରୁ ଫ୍ଲାଇଟ୍ ଥିଲା, ଦିଲ୍ଲୀରୁ ଫ୍ଲାଇଟ୍ ଥିଲା ଆପଣଙ୍କର ବ୍ୟାଙ୍କକ୍। ତ ଦିଲ୍ଲୀରେ ଆମେ ଯେତେବେଳେ ଗଲୁ, ଏରୋପ୍ଲେନ୍ ବିଷୟରେ ଏତେ ନାଇଁ ଜାଣି, 2002ର କଥା ଭାବୁ, ଏବେ ଏବେ 20 ବର୍ଷ ହେଇଗଲା, 2002ରେ ବେଲେ, ତାପରେ ଯେତେବେଳେ ସବୁ ଟିକେଟ୍ ଫିକେଟ୍ କଲେ ଆଉ ଟନେଲ୍ ଭିତରେ ଯିବାର୍ ଲାଗି ପଡ଼୍ଛି ଆଜ୍ଞା, ମୋର ଡରେ ମୋର ଗୋଡ଼ ନାଇଁ ହେଉଥିଲା, ବେଲେ ମୁଇଁ ଯାହାତି ବସିବି, କେନ୍ତା ଯିବି, କାଣା କରିବି, ମୁଁ ତ କେବେ ନାଇଁ ବସି ନା, ମୋତେ ଡର ଲାଗୁଛେ। ତାପରେ ସେଇଟା ଯାହା ହଉ ଏନ୍ତା ଏନ୍ତା କରିକି ବସିଲି, ମୋର ଝାଲ ବାହାରିଗଲାନ, ସେ ଭିତରକେ ଗଲି, ଜୁହାର ଜୁରି କରିକିରି ବସିଲି। ମୋର ମନେ ମନେ ଭାବୁଛେ ଫିର୍ କେନ୍ତା ଯାହାଜ କେନ୍ତା ଯିବା, କେନ୍ତା ଉଠବା, କାଣା କରବା, ଏଇଟା ଗୋଟେ ଯେହେତୁ କେବେ ନାଇଁ ବସି, ସେଇଟା ଗୋଟେ ମୋର ଏଇଟା ହେଉଛି ଲାଇଫ୍ର ଗୋଟେ ବହୁତ ବଡ଼ ମାନେ ଏକ୍ସପିରିଏନ୍ସଟେ। ତାପରେ ଦେଖିଲି ଯେ ଛୁଆମାନେ ଫିର୍ ଅଛନ୍, ବୋଲେ ତାପରେ ମୋର ମନରେ କିଛି ଗୋଟେ ଚେଞ୍ଜ ହେଲା। ତାପରେ ଦେଖିଲି ବୁଢ଼ାବୁଢ଼ୀ ମାନେ ଫିର୍ ବସିଛନ୍, ବୋଲେ ମୁଁ ଦେଖିଲି ବୁଢ଼ାବୁଢ଼ୀ ମାନେ ଛୁଆମାନେ ସବୁ ବସିଛନ୍, ମୋତେ ଡରବାର କାଣା ଅଛି। ତାପରେ ମୋର ଟିକେ କରେଜ ଆସବା ଲାଗି ଇଏ ହେଲା। ତାପରେ ସେନେ ମୁଇଁ ମଝି ସିଟ୍ରେ ଏନ୍ତା ବସିଥାଏ, ଯେତେବେଳେ ଟେକଅପ୍ ନେବାର କଥା ବେଲ୍ଟ ଭିଡ଼ି ଦିଅ କହିଲେ, ବେଲ୍ଟ ଭିଡ଼ାବୁଡ଼ି ହେଇଗଲା, ତାପରେ ବସିଲୁ। ଆଉ ମୁଇଁ କହିଲି ଭଗବାନକେ ପ୍ରାର୍ଥନା କରୁଥାଏ, ଓମ୍ ନମଃ ଭଗବତେ ବାସୁଦେବାୟ ବୋଲିକିରି, ଆଉ କହିଲି କହିଲି ଏନ୍ତା ବସିଥାଉ ବସିଥାଉ, ଟିକେ ଅଫ୍ ହେଲା କି ଜଣା ପଡ଼ିଲା, ତାପରେ ଚାଲିଲା। ତାପରେ ସେଇଟା ହେଉଛି ମୋର ଫାଷ୍ଟ ଜର୍ଣ୍ଣି ମାନେ ଲାଇଫ୍ରେ, ଆଉ ଫାଷ୍ଟ ଫରେନ୍ କଣ୍ଟ୍ରି ହେଉଛି ବ୍ୟାଙ୍କକ୍। ଯଦିଓ ମୁଇଁ ଚାଇନା ଯାଉଥିଲି, ମୋର ଫାଷ୍ଟ ଫରେନ୍ କଣ୍ଟ୍ରି ହେଲା ଥାଇଲାଣ୍ଡ। ଥାଇଲାଣ୍ଡରେ ଓହ୍ଲେଇକରି ରହିକରି ତାପରେ ଆମେ ଚାଇନା, ଫେର୍ ଚାଇନା ଏୟାରଲାଇନ୍ସ ଗଲୁ। ସେଦିନ ଏରୋପ୍ଲେନ୍ରେ ଆଉ କିଛି ନାଇଁ ଲାଗ୍ବାର୍।
1: ସେଥିରେ ଆପଣ ଆକାଶରୁ ମଧ୍ୟ ଦେଖିଛନ୍ତି ନା ନାଇଁ ଏଇ ଯେଉଁ ପୃଥିବୀ ତାର?
0: ହଁ ହଁ, ସେଇଟା ବହୁତ ସୁନ୍ଦର ଆଜ୍ଞା, ପୁରା ମେଘମାନେ ଥିବେ, ମେଘଟା ପୁରା ଆପଣଙ୍କର ବରଫ ଭୁଲିଆ ଦିଶୁଥିବ, ତାର ଉପରେ ଜାହାଜଟା ଯାଉଥିବ, ଆଉ କିଛି ଭାବିଦେବେ ହେଲେ ବହୁତ କଷ୍ଟ ହୁଏ, ଭାବିବାର କିଛି ନାହିଁ, ଆପଣ କିଛି ନାହିଁ, ଭଗବାନକେ ଆଉ ଏଇଟା ଗୋଟେ ସୁନିଶ୍ଚିତ ଆଜ୍ଞା। ଦେଖନ୍ତୁ ବିଷ୍ଣୁ ଭଗବାନଙ୍କ ବାହନ ହେଉଛନ୍ତି ଗରୁଡ଼, ସେ ଉଡ଼ି ଉଡ଼ିକି ଯାଆନ୍ତି, ଆଉ ଆମକୁ ଯେଉଁମାନଙ୍କୁ ସେ ଟାଇମ୍ରେ ଫେର୍ ଯେଉଁ ଇଏ ହେଲା, ମୋର ଭାବନା ଯେ ମୋତେ ହିଁ ଭଗବାନ ନେଉଛନ୍, ଯେଉଁଟା ହେବା ସେ ଜାଣିବି, ମୋର ଆଉ କିଛି ନାହିଁ, ମୁଁ ତାଙ୍କୁ ସମର୍ପିତ କରିଦେଇଛି।
1: ଏବେ ଆପଣ ଜଣେ କ୍ରୀଡ଼ା ପ୍ରଶାସକ, ଆଥଲେଟିକ୍ସର ଉନ୍ନତି ପାଇଁ ଆପଣ କ'ଣ କ'ଣ ସବୁ ପଦକ୍ଷେପ ନେଉଛନ୍ତି?
0: ଏତାର ଆଗରୁ ମୁଁ ଡିଷ୍ଟ୍ରିକ୍ଟ ଆଥଲେଟିକ୍ ଆସୋସିଏସନ୍ରେ ଆଥଲେଟିକ୍ ସେକ୍ରେଟେରୀ ଥିଲି, ଆଉ ମୋ ଦ୍ୱାରା ଯେତେ ବେଷ୍ଟ ହେବାର କଥା ମୁଇଁ କରିଦେଇଛି, ମେଡ଼ାଲ ମଧ୍ୟ ଆମେ ବହୁତ ପାଇଛୁ ସେ ଟାଇମ୍ରେ। ଛୁଆମାନଙ୍କୁ ଉତ୍ସାହିତ କରିବାର ତ ପୁରା ମୋର ସବୁ ସମୟରେ ଅଛି, ସେଥିଲାଗି ଆମେ ଗୋଟେ ସମ୍ବଲପୁର ମାଷ୍ଟର ଆଥଲେଟିକ୍ କ୍ଲବ୍ କରିଦେଲୁ। ସେ ଆଥଲେଟିକ୍ କ୍ଲବ୍ରେ ଯେତେ 30-40ଟା ଛୁଆ ଆସୁଥିଲେ, ପ୍ରାକ୍ଟିସ୍ ଫେର୍ କରୁଥିଲେ, କିନ୍ତୁ ଏବେ ଯେଉଁ କରୋନା 2 ବର୍ଷ ହେଲା ପରେ ସବୁ ଡିଷ୍ଟର୍ବ ହେଇଯାଇଛେ, ଫେର୍ ସେମାନଙ୍କେ ଗ୍ୟାଦରିଂ କରିକିରି କରାହେବାର ଲାଗି ପଡ଼ୁଛେ। ଆଉ ଆମର ସମ୍ବଲପୁର ଆଥଲେଟିକ୍ କ୍ଲବ୍ରୁ ଆଜ୍ଞା ସବୁ ଏଜୁକେଟେଡ଼୍, ଆପଣ ଅଲ୍ ଇଣ୍ଡିଆ ଇଣ୍ଟର ୟୁନିଭର୍ସିଟି ଖେଳିଛନ୍, ଷ୍ଟେଟ୍ ମେଡ଼ାଲ ହୋଲ୍ଡର୍ମାନେ ସମସ୍ତେ ଅଛନ୍, ଏଜୁକେସନ୍ରେ PG ତକ୍ ସେମାନେ କରିଛନ୍। ତାପରେ ଏବେ ଦେଖୁନ୍, ସେ ଭିତରୁ ବହୁତ ଛୁଆ ଅଛନ୍ ଯେଉଁମାନେ ପୁଲିସରେ ପଳେଇଗଲେ, ଝିଅ ଛୁଆମାନେ ଫେର୍ ପୁଲିସରେ ଗଲେ, ପୁଅମାନେ ଫେର୍ ଆର୍ମିରେ ପଳେଇଗଲେ, ତାପରେ କେତେଜଣ BPED କରିକିରି ସେମାନେ ଏବେ ଖେଳ ଶିକ୍ଷକ ହେଇକିରି ଅଛନ୍, କେତେଜଣ ପଢ଼ାପଢ଼ି ଫେର୍ କରିଛନ୍, ଏବେ ରିସେଣ୍ଟଲି ଫେର୍ କେତେଜଣ BPED କରିବେ ସେଇଟା ଫେର୍ ଚେଷ୍ଟା ଆମେ ଚଲେଇଛୁ। ତାପରେ ଜଣେ କ୍ୟାଣ୍ଡିଡେଟ୍ ଫେର୍ ଏବେ NS କରବାର ସୁଯୋଗ ପାଇଛି, ଆଉ ସେ NS
1: ଭାରତର ସବୁଠୁ ବଡ଼
0: ମାନେ ସେଇଟା କେତେ ଆଚିଭମେଣ୍ଟ, ଅଲ୍ ଇଣ୍ଡିଆ ଲେଭେଲ୍ରେ ଆଚିଭମେଣ୍ଟ କରିକି ସେ ଏବେ NS କରୁଛେ। ଆଉ ଆମ ଦ୍ୱାରା ଯାହା ହେଲ୍ପ ହେବା କଥା ସମସ୍ତଙ୍କୁ ମୁଁ ହେଲ୍ପ କରେ, ଜୋତା ଦରକାର, ଗଞ୍ଜି ଦରକାର, ଯାହା ଯାହା ମୋ ଦ୍ୱାରା ବେଷ୍ଟ ହେଇପାରିବ ସେଟା ହେବା। କାହାର ଯଦି ଚାକିରି ହେଲେ କଲେକ୍ଟର ପାଖରେ ଥିଲେ ବି କି ଏସ୍ପି ଥିଲେ, ତା ଆଗରେ ବଲବନ୍ତ ସିଂ ଥିଲେ ଆପଣଙ୍କର, ସମର୍ଥ ବର୍ମା ଥିଲେ, ତାପରେ ଅଖିଳେଶ୍ୱର ସିଂ ଥିଲେ, ତାଙ୍କୁ ବହୁତ ରିକ୍ୱେଷ୍ଟ କରିଥିଲି, ସେମାନେ ବହୁତ ସୁନ୍ଦର ଭାବେ ଆମକୁ ସପୋର୍ଟ ମଧ୍ୟ କରୁଥିଲେ। ସେଥିଲାଗି ମାନେ ଏମାନଙ୍କୁ ଏଇ ପ୍ରଶାସନିକ ଅଧିକାରୀମାନଙ୍କୁ ମୋର ବହୁତ ବହୁତ ଧନ୍ୟବାଦ। ମୋର ଟାର୍ଗେଟ ଆମର ଛୁଆମାନେ କାହିଁ ନ୍ୟାସନାଲ୍ ଲେଭେଲ୍ ଖେଳି ନାଇପାରିବେ, ସୁଇମିଂରେ ହଉ ଏଥଲେଟିକ୍ରେ ହଉ। ଏବେ ମୁଇଁ ଓଡ଼ିଶା ମାଷ୍ଟର ସୁଇମର୍ସ କ୍ଲବ୍ର ସେକ୍ରେଟେରୀ ଅଛେ, ତାପରେ ଓଡ଼ିଶା ଷ୍ଟେଟ୍ ସୁଇମିଂ ଆସୋସିଏସନ୍ର ଭାଇସ୍ ପ୍ରେସିଡ଼େଣ୍ଟ ଅଛି। ତ ଆମର ଚେଷ୍ଟା ଯେ ସବୁବେଳେ ଆମର ଛୁଆମାନେ, ଆମର ଛୁଆ ବୋଲି କହିଲେ ସମ୍ବଲପୁର ବୋଲି ନାହିଁ, ଆମର ଓଡ଼ିଶାର ଯେନ୍ ବେଷ୍ଟ ସମସ୍ତେ କାହିଁ ଭଲ କରି ନାଇପାରିବେ। ପାରପର୍ଯ୍ୟ ଯଦି ଆମେ ଏମାନଙ୍କ ଭିତରୁ ଗୋଟେ ନ୍ୟାସନାଲ୍ ବାହାର କରିପାର ହେଲେ ହେଲା, ଯଦି ଆମେ ଗୋଟେ NIS ଗୋଟେ ଯଦି ବାହାରିଲା ସେଟା ନ୍ୟାସନାଲ୍, ତ ସେଟା ଗୋଟେ ବଡ଼ ଆଚିଭମେଣ୍ଟ ହେଲା। ସେନ୍ତା ଯଦି ଗୋଟେ ନ୍ୟାସନାଲ୍ ପ୍ଲେୟାର୍ଟେ ଆମେ କରିପାରୁଁ ହେଲେ, ଆପଣଙ୍କର ଚାହେ ସୁଇମିଂ ହଉ ଚାହେ ଏଥଲେଟିକ୍ ହଉ, ଖେଳରେ ଯଦି କରିପାରିଲା ହେଲେ ସେଟା ବହୁତ ବଢ଼ିଆ।
1: ଏବେ ଆପଣଙ୍କୁ ଲାଗୁଛି କି ଗୋଟେ ଆଥଲେଟିକ୍ସ ପାଇଁ ଅଲଗା ଗୋଟେ ଟ୍ରାକ୍ ବା ସିନ୍ଥେଟିକ୍ ଟ୍ରାକ୍ ହେବା ଦରକାର, ଯାହାଫଳରେ ଖେଳାଳିମାନେ 365 ଦିନ ପ୍ରାକ୍ଟିସ୍ କରିବେ?
0: ନାଇଁ ସାର୍, ଏବେ ଦେଖନ୍ତୁ ସେଇଟା ଜରୁରୀ। ମୁଇଁ ଯେତେବେଳେ ମାଷ୍ଟର ଖେଳିଗଲି, ମୁଇଁ 80 meters ମୁଇଁ ପ୍ରାକ୍ଟିସ୍ କରୁଥିଲି, କିନ୍ତୁ 80 meters ମୁଇଁ 100 meters ପାୱାର ଦେଇକରି ମୁଇଁ ସେଇଟା ଦୌଡ଼ୁଥିଲି।
1: ମାନେ 20 meters ଆପଣ କେବଳ ପରଫରମାନ୍ସ ଦିନ ହିଁ ଦିଅନ୍ତି ସେଠି?
0: ବେସ୍ ମାନେ ଯେତେ ବେଷ୍ଟ ହେବ, ମାନେ ଯେତେ ଫାଷ୍ଟ ହେବ 80 meters ସେତେ ଫାଷ୍ଟରେ ଦୌଡ଼ିବେ, ଯେଉଁଟାକି ସେଇଟା 100 meters। ଆପଣଙ୍କ 100 meters କ'ଣ ହେଉଛି ଦେଖନ୍ତୁ, 80 meters 90 meters ଆପଣ ବେଷ୍ଟ ଦୌଡ଼ି ପାରିବେ। ଆପଣ ହାତ ଚାଲୁଛି ତ ଗୋଡ଼ ଚାଲୁଛି, ହାତ ବନ୍ଦ ହେଇଗଲା ଗୋଡ଼ ବନ୍ଦ ହେଇଯିବ, ଏଇଟା କୋଡ଼ିନେସନ୍। ତ ଆପଣଙ୍କର ଯେମିତି 10 meters ହେଲା, 10 meters ପରେ ଏନର୍ଜି ଆପଣଙ୍କର ସରି ଆସୁଥିବ, ସେ ଟାଇମ୍ରେ ଆପଣ ଯେଉଁ ଆବଡୋମିନାଲ୍ ମସଲ୍ସ, ପେଟର ଯେନ୍ ମସଲ୍ସ, ସେ ମସଲ୍ସ ଯାହାର ଭଲ ଅଛି ଆଉ ହାତ ହଲୁଛି ସେ ଆଗକୁ ପଲେଇଯିବ, ଆଉ ଯାହାର ନାହିଁ ସେ ସ୍ଲୋ ହେଇଯିବ।
1: ଏବେ ଆମର ଅନେକ ବୟସ୍କ ବ୍ୟକ୍ତି ମଧ୍ୟ ଅଛନ୍ତି, ଏବେ 30 ବର୍ଷରୁ ଯେଉଁମାନେ କମ୍ ଲୋକ ବି ଅଛନ୍ତି ତାଙ୍କୁ ମଧ୍ୟ

0: ଆକ୍ଟିଭ ରହିବାଟା ହେଉଛି ବେଷ୍ଟ, ସେଥିଲାଗି ଏକ୍ସରସାଇଜ୍ ଆମର ଜରୁରୀ। ଆଉ ଏକ୍ସରସାଇଜ୍ରେ ଆପଣ ଆପଣ ତା ସଙ୍ଗେ ଖାଇବାଟା ଡାଏଟ୍ଟା କଣ୍ଟ୍ରୋଲ୍ଟା ସୁନିଶ୍ଚିତ ଆଜ୍ଞା। ଡାଏଟ୍ ଯେତେ ସୁନ୍ଦର କଣ୍ଟ୍ରୋଲ୍ ହେବା ଆପଣଙ୍କର ସବୁ ଜିନିଷର ମାନେ ଭଲ ହେଇପାରିବା। ଠିକ୍ ଅଛେ, ମୁଇଁ ଯେତେବେଳେ ଫୋର୍ସି ଗ୍ରାଉଣ୍ଡ ଇଏରେ ଥିଲି, ମୁଇଁ ବହୁତ ଲୋକକେ ଇନ୍ସପାୟାର୍ଡ଼ କରେ, ସମସ୍ତେ ଆସନ୍, ସବୁ ଆଜ୍ଞା ମାନକେ କହେ। ଗୋଟେ ଆଜ୍ଞା କି ମୁଇଁ କହିଲି ଜଣେ, ହେଲ୍ଥ ଇଜ୍ ୱେଲ୍ଥ। ଆମର ଯଦି ସୁନ୍ଦର ସ୍ୱାସ୍ଥ୍ୟ ଅଛେ ହେଲେ ଟଙ୍କା ତାର ସୁଖେ ଆସ୍ବା, ଆଉ ଯଦି ସ୍ୱାସ୍ଥ୍ୟ ଭଲ ନାଇଁ ହେଲେ ଟଙ୍କାର ଭାଲ୍ୟୁ କିଛି ନାଇଁ ନା। ବୋଲେ ତାଙ୍କୁ ବୁଝେ, ଆପଣ ଆପଣ ପରିବାର ଲାଗି କାଣା କାଣା କରସୁଁ, ମୁଇଁ ଇଟା କରସୁଁ ସେଇଟା କରସୁଁ, ପଇସା ଇଟା ହେଲେ ପ୍ରତ୍ୟେକ ଜିନିଷ ବିଷୟ ସେ କହିଦେବେ। ଠିକ୍ ଆଜ୍ଞା, ଆପଣ କାହାକେ ନେଇକିରି ଏତ୍କି ପଇସା କମାଲେ? ବୋଲେ ସେ ସାଇଲେଣ୍ଟ ରହିବେ। ମୁଇଁ କହିଲି ଦେଖନ୍ତୁ ଆଜ୍ଞା, ଆପଣଙ୍କର ଇ ଶରୀରକେ ନେଇକିରି ଆପଣ କମଉଛନ୍, କିନ୍ତୁ ଇ ଶରୀର ଲାଗି ଆପଣ କାଣା କଲେ, କିଛି କରୁଛନ୍? ଟୋଟାଲି ନାହିଁ। ଆପଣଙ୍କ ଶରୀରକେ ଯଦି ବଢ଼ିଆ ରଖିବେ ଆଜ୍ଞା, ଟଙ୍କା ତାର ସୁଖିଆ ଅତେ। ଯେନ୍ ଶରୀରକେ ନେଇକିରି ଆମେ ପରିଶ୍ରମ କରିକିରି ଟଙ୍କା ଉପାର୍ଜନ କରୁଛୁଁ, ତ ସେ ଶରୀର ପାଇଁ ଆମେ କାଣା କଲା? ସେ ଶରୀରକେ ଆମେ ଏକ୍ସରସାଇଜ୍ ନାଇଁ କଲେ କିଛି ଚେଞ୍ଜ ହୋଇ ନାଇଁପାରେ ବୋଲିକି ମୁଁ ସେମାନଙ୍କୁ ଇନ୍ସପାୟାର୍ଡ଼ କରୁଛି।
1: ଆପଣ ବହୁତ ଉପାଦେୟ କଥା କହିଲେ, ଆମ ଶ୍ରୋତାବନ୍ଧୁମାନେ ନିଶ୍ଚିତ ଭାବରେ ଏଥିରେ ଅନୁପ୍ରାଣିତ ହୋଇଥିବେ। ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ, ଆମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ନମସ୍କାର।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଆଗକାଲି ନୂଆ ଚାକିରି ପାଇଥିବା 51,000ରୁ ଏତକା ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସାଙ୍ଗେ ଭିନ୍ ଭିନ୍ ଆଞ୍ଚଳିକ ଆର୍ ବୈଶ୍ୱିକ ପ୍ରସଙ୍ଗ ଉପରେ କଲେ କଥାବାର୍ତ୍ତା। ବାଂଲାଦେଶ ଆର୍ ପାକିସ୍ତାନ ସୀମାକେ ଅଭେଦ୍ୟ କରବା ଲାଗି ମୂଲ ହେବା ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକମାନଙ୍କୁ ସାହାଯ୍ୟ କରବା ଲାଗି ମୂଲ ହେଲା ମୋବାଇଲ୍ ଆପ୍ ଜୀବନ। ଦେଶର ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭାଥି ଯୋଡ଼ାଗଲା 100 କୋଟିନୁ ଏତକା ଲୋକର ସ୍ୱାସ୍ଥ୍ୟ ବାବଦ ତଥ୍ୟ। ଜବର ଖରା ଲାଗି ଦେଶର ବହୁତଟି ଜାଗାନୁ ଏତକା ବଢ଼ିଛି ବିଦ୍ୟୁତ୍ ଚାହିଦା। ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍କେ ସିଂଙ୍କ ସାଙ୍ଗେ ସାକ୍ଷାତ ଆଲୋଚନା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦକ୍ଷତା ସହିତ ଭିତ୍ତିଭୂମି ବିଶ୍ୱାସ ସହିତ ପ୍ରଯୁକ୍ତି ବିଦ୍ୟା ଆର୍ ସ୍ଥିରତା ସହିତ ଅଭିବୃଦ୍ଧିକୁ ଯୋଡ଼ି ପାରୁଥିବା ଦେଶମାନଙ୍କ ଲାଗି ସମ୍ଭାବନାପୂର୍ଣ୍ଣ ଆୟ ଭବିଷ୍ୟତ କହିଲେ ରାଜ୍ୟପାଳ ହରିବାବୁ କୁମ୍ଭମ୍ ପାଟି। ପୂର୍ବ ଭାରତର ଶିଳ୍ପ ଆର୍ ପୁଞ୍ଜିନିବେଶକେ ଅଧିକା ଗତି ଦେବା ଲାଗି ଓଡ଼ିଶାନ ହେବା ଭାରତୀୟ ଶିଳ୍ପ ସଂଘର ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ। ରାଜ୍ୟ ମହଜୁଦ ରହିଛି ଆବଶ୍ୟକ ପରିମାଣର ସାର କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ବୌଦ୍ଧ ଜିଲ୍ଲାର ମୂଲ ହେଲା କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମ। ତେଲ ସଙ୍କଟକେ ମୁକାବିଲା କରବା ଲାଗି 8 ସୂତ୍ରୀ ନିର୍ଦ୍ଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ ମୋହନ ଶର୍ମାଜୀ। ରାଜ୍ୟ ଭିତରେ ଆର୍ ବାହାରେ ଥିବା ପ୍ରଭୁ ଜଗନ୍ନାଥଙ୍କର ଜମିକେ ଅଧୀନକେ ନେବେ ସରକାର। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ସୂଚନା। ଓଡ଼ିଶାରେ ଚାନ୍ଦିପୁର ନଥିବା ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ କ୍ଷୁଦ୍ର ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି 1ର ହେଲା ସଫଳ ପରୀକ୍ଷଣ। ଝାରସୁଗୁଡ଼ାର ମୂଲ ହେଲା ଓଡ଼ିଶାର 2 ନମ୍ବର ଆର୍ ଦେଶର 3 ନମ୍ବର ଅନ୍ନପୂର୍ତ୍ତି ଗ୍ରେନ୍ ATM ଉଦ୍ଘାଟିତ କଲେ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଖାଦ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆର୍ ଝାରସୁଗୁଡ଼ା ବିଧାୟକ ଟଙ୍କ ଧରିତ୍ରୀପାଠୀ। ସୁନ୍ଦରଗଡ଼ ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି ଆଜି ଭୂମିହୀନମାନଙ୍କୁ ଜମି ପଟା ମାଟିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସମ୍ବଲପୂର୍ଣ୍ଣ ହୋଇଯାଇଛେ ଜିଲ୍ଲାସ୍ତରୀୟ

0: ପ୍ରତୀକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ। ଆଇପିଏଲ୍ କ୍ରିକେଟ୍ ଦି ସନ୍ରାଇଜର୍ସ ହାଇଦ୍ରାବାଦର 255 ରନ୍ର ଜବାବ ଦେଇ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଆଚ୍ଛନ୍ତ କରିଛି 56 ରନ୍। ଏଚ୍ଏନ୍ଏନ୍ ମୁଖ୍ୟ ଖବର ଇନ ଶେଷ ହେଲା। ଇତର ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
1: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତ ଶୁଣନ୍ତୁ। ଆଜି ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା। ରାଗ ଦେଶ ଅଲାପ ଏବଂ ବିଳମ୍ବିତ ରୂପକ ଦ୍ରୁତ ତିନତାଲ।
2: ଫର୍ ସେଞ୍ଚୁରିଜ୍ ସନ୍ତୁର ହାଜ୍ ବିନ୍ ପ୍ଲେଡ୍ ଇନ୍ ଦ ଭ୍ୟାଲି ଅଫ୍ କାଶ୍ମୀର ଇନ୍ ଅ ଟିପିକାଲ ଷ୍ଟାଇଲ୍ ଅଫ୍ ମ୍ୟୁଜିକ୍ ନୋନ୍ ଆଜ୍ ସୁଫିଆନା ମୁସିକି। ଇଟ୍ ହାଜ୍ ବିନ୍ ପ୍ଲେଡ୍ ଆଜ୍ ଆନ୍ ଆକମ୍ପାନିଂ ଇନ୍ଷ୍ଟ୍ରୁମେଣ୍ଟ ୱିଥ୍ ଦ ଭୋକାଲିଷ୍ଟ ଆଣ୍ଡ ସମଟାଇମ୍ସ ଆଜ୍ ସୋଲୋ ଅଲ୍ସୋ। ଇଟ୍ ୱାଜ୍ ଓରିଜିନାଲି ନୋନ୍ ଆଜ୍ ଶତତନ୍ତ୍ରୀ ବୀଣା, which means 100-stringed lute. The name santoor was given by the Persians. Similar instruments are found all over the world, like santoor in Iran, yangchin in China, simblim in Hungary and Romania, santoori in Greece, hakbrit in Germany, hammered dulcimer in certain European countries and America. Santoor is played with a pair of curved sticks made out of walnut wood. It produces a variety of lively tonal effects reminiscent of the piano or the harp. With the innovations carried out on it by Pandit Shiv Sharma, now savor the fragrance of blooming Rajnigandha, keeping pace with the slow unfolding of night melodies.

0: ଶାସ୍ତ୍ରୀୟ ସଙ୍ଗୀତ ଶୁଣିଲେ। ଆଜି ଏଥିରେ ସନ୍ତୁର ବାଦନ ପରିବେଷଣ କଲେ ପଣ୍ଡିତ ଶିବ କୁମାର ଶର୍ମା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କୋଇ ମେରେ ଦିଲ୍ ମେ ହେ କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ଅନୁରାଧା ପଡ଼ୁଆଲ ଏବଂ କୁମାର ସାନୁ, ଗୀତ ରଚନା କରିଛନ୍ତି ଫୈଜ ଅନୱର, ସଙ୍ଗୀତ ନିଖିଲ ବିନୟ। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଦୁଃଶାସନ ଭଇଁସା, କୁମୁଦିନୀ ଭଇଁସା ଏବଂ ଐଶନ୍ୟ ସା କାଦୋବାହାଲ କିରମିରା ଜିଲ୍ଲା ଝାରସୁଗୁଡ଼ାରୁ।
1: ମନ୍ କି ବାତ୍ ହେ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ତେଜାବ, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ସାଥୀ। ଗୀତ ରଚନା କରିଛନ୍ତି ଜାଭେଦ ଅଖତର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପଞ୍ଚନନ ପଞ୍ଚବିହାର, କରମ ସନି, ସୁବଳ, ଚୈତନ୍ୟ, ମନୋଜ, ଗୋପାଳ, ମୁରଲୀ ମେହେର, ଶଙ୍କର ମେହେର, ଯଶୋବନ୍ତ, ରବୀନ୍ଦ୍ର ମେହେର ଏବଂ ଗୋବିନ୍ଦ ମେହେର, ଲୋଇସିରା, ଭେଡ଼ନ ଜିଲ୍ଲା ବରଗଡ଼ରୁ।
1: कहिए क्या सुनेंगे आप?
2: अरे पहले ये कहिए कहाँ थी आप?
1: मैं कर रही थी किसी का इंतजार।
2: कौन है वो?
1: वो जिससे मैं करती हूँ प्यार और जिससे करती हूँ मिन्नतें बार बार।
2: कैसे?

ରଥ ସୁଜିତ କୁମାର ଲାକ୍ରା ମହତାବ ଦିହିରିଆ ଝାରସୁଗୁଡ଼ାରୁ ଆପଣମାନେ ଅନୁରୋଧ କରିଛନ୍ତି ଅନପଡ଼ କଥାଚିତ୍ରର ଗୀତ ଶୁଣିବା ପାଇଁ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ରାଜା ମେହେଦି ଅଲ୍ଲୀ ଖାଁ, ସଙ୍ଗୀତ ମଦନ ମୋହନ।